ଶ୍ରୀତାମିନୀ ଶୁଣୁଛନ୍ତି ଭକ୍ତି ଦ୍ୱାରା କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ବୃନ୍ଦାବନ ଜେନାଙ୍କ ରଚନାରୁ କଣ୍ଠଶିଳ୍ପୀ ପଦ୍ମଜା ପଟ୍ଟନାୟକ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହେଇ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଶୁଣିବା ପୁରାତନ ରଚନାରୁ କଣ୍ଠଶିଳ୍ପୀ ପ୍ରଦୀପ କୁମାର ପଣ୍ଡା।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ କଣ୍ଠରୁ।

ଶ୍ରୋତାନ୍ତୁପ୍ରଚାର କଲୁ ଶ୍ରୀରାମଚରିତ ମାନସର 235ତମ ଭାଗ ଆକାଶବାଣୀ ରାଉରକେଲା 102.6 FM ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏବଂ ପରେ 6:55ରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ।

0: ଦେବାରକେ ଆହ୍ୱାନ ଦେଇଛନ୍। ସଙ୍କଟ ସମୟଥି ଜୁଆନ ପିଢ଼ି ସବୁନୁ ନୂଆ ସମାଧାନର ସୂତ୍ର ଦେଇଥିସନ୍ ବୋଲିକିରି ଆତ୍ମବିଶ୍ୱାସ ପ୍ରକାଶ କରିକରି ରାଜ୍ୟପାଳ ଅଂଶଗ୍ରହଣକାରୀମାନଙ୍କୁ ଆତ୍ମବିଶ୍ୱାସର ସହିତ କହେବାର, ଧୈର୍ଯ୍ୟର ସହିତ ଶୁଣବାର, ଭିନ୍ନ ମତକେ ସମ୍ମାନ କରବାର ଆର୍ ବ୍ୟକ୍ତିଗତ ପସନ୍ଦ ଉପରେ ଜାତୀୟ ସ୍ୱାର୍ଥକେ ପ୍ରାଧାନ୍ୟ ଦେବାରକେ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବା ସୋମବାର ଦିନ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସେଥିଲାଗି ଆଜିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଲୋକେ janashunani.odisha.gov.in ପୋର୍ଟାଲ୍ଥି ପଞ୍ଜୀକରଣ କରିପାରିବେ। ଭାରତୀୟ ରେଲ୍ଥି ଯାତ୍ରୀମାନଙ୍କର ସୁରକ୍ଷାକେ ସବୁନୁ ଜହ ପ୍ରାଥମିକତା ଦିଆଯାଉଛି ବୋଲି ରେଲ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ରାଜ୍ୟସଭାରୁ ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍, ସରକାରଙ୍କ ତରଫରୁ ରେଲ୍ର ସୁରକ୍ଷା ଲାଗି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଥିବାରୁ ରେଲ୍ ଦୁର୍ଘଟଣା କମିଛି। 2014-15 ବଛରେ 135 ରେଲ୍ ଦୁର୍ଘଟଣା ହୋଇଥିବାର ବେଳେ ଇ ଆର୍ଥିକ ବଛରେ ଖାଲି 2 ରେଲ୍ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍ତି ରେଲ୍ ସୁରକ୍ଷା ବାବଦ ଖର୍ଚ୍ଚା ବିଲ୍ ବଢ଼ିଛି। 2026-27 ଆର୍ଥିକ ବଛରେ ଏଥିଲାଗି 120,000 କୋଟି ନୁ ଅଧିକା ଟଙ୍କା ବ୍ୟୟବରାଦ କରାଯାଇଛି ବୋଲିକରି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶେ ଗଲା ଏପ୍ରିଲ ମାସର ଶେଷ ତକ 399 ପୋସ୍କୋ କୋର୍ଟ ସହିତ 775 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ରମ ହେଉଛି ବୋଲିକରି କେନ୍ଦ୍ର ଆଇନ ଆର୍ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଲୋକସଭାରେ ବାବଦର ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମେଘୱାଲ କହିଛନ୍ତି, ଅଦାଲତମାନଙ୍କର ଅଧୀନତି 2025 143,936 ମାମଲା ପଞ୍ଜୀକୃତ ହୋଇଥିଲା। ସେଥିଭିତରୁ 66,500 ମାମଲାର ସମାଧାନ ହୋଇଛି। ଓଡ଼ିଶାନ ଏସେନ୍ ମୋଟ 44 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ରମ ହେଉଛି। ଏଥି 23 ପୋକ୍ସୋ କୋର୍ଟ ରହିଥିବାର ଜଣାପଡ଼ିଛି। ରାଜ୍ୟ ଇଲେକ୍ଟ୍ରିକ୍ ଗାଡ଼ି ଇଭିର ଗତିଶୀଳତାକେ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାରଙ୍କର ଭାରୀ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ର ବିକାଶ ଲାଗି ପିଏମ୍ ଇ ଡ୍ରାଇଭ୍ ଯୋଜନାଥି 40,50,75,740 ଟଙ୍କା ଅନୁଦାନକେ ମଞ୍ଜୁରୀ ମିଳିଛି। ବାଣିଜ୍ୟ ଆର୍ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ପୂର୍ବୋଦୟର ପ୍ରବେଶ ପଥ ଓଡ଼ିଶାକେ କେନ୍ଦ୍ର ସରକାରଙ୍କର ଏଇଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପରିବେଶ ସୁରକ୍ଷା ଆର୍ ଇନ୍ଧନ ସଞ୍ଚୟ ଲାଗି ସାରା ଦେଶେ ଇଭି ବ୍ୟବହାର ବଢ଼ିଛେ। ଗଲା ଜୁନ୍ ମାସେ ଓଡ଼ିଶାର ସବୁନୁ ଜହ ପ୍ରତିଶତ ଇଭି ବିକ୍ରି ହୋଇଥିବାର ଶ୍ରୀ ଜେନା କହିଛନ୍ତି। ସିପିଇଟିଆର୍ ଦ୍ୱିତୀୟ ବର୍ଷ ବିଏଡ୍, ବିଏଚ୍ଇଡି, ଏମ୍ଏଡ୍ ଲାଗି ଫାଇନାଲ୍ ପ୍ରବେଶିକା ମାର୍କ 2026 ଗଲାକାଲି ବାହାରିଛି। ଆବେଦନକାରୀମାନେ ସ୍ୟାମ୍ସ ପୋର୍ଟାଲ୍ଥି ସେମାନଙ୍କର ଚୂଡ଼ାନ୍ତ ସଂଶୋଧିତ ପ୍ରବେଶିକା ମାର୍କ ଦେଖିବାରକେ ପରାମର୍ଶ ଦିଆଯାଇଛି। ଯୋଗ୍ୟ ଆବେଦନକାରୀମାନେ ଆଇବା 27 ଦିନ 3 ଉତ୍ତରୁ ସେମାନଙ୍କର ଚଏସ୍ ଲକିଂ କରିପାରିବେ। ଇ ବାବଦର ଅଧିକା ସୂଚନା ଖୁବ୍ ଜଲ୍ଦି ଦିଆଯିବା। ପାଣିପାଗ। ଉତ୍ତର ପୂର୍ବ ବଙ୍ଗୋପସାଗରନୁ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାରୁ ବର୍ଷା ହେବାର ସମ୍ଭାବନା ରହିଛି। ଆଜି କେନ୍ଦୁଝର, ମୟୂରଭଞ୍ଜ ସହିତ 16 ଜିଲ୍ଲାର ଗୋଟିଏ ଯୋଡ଼େ ଜାଗାରୁ ଅତି ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିନେଇ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 27 सुबह 11 मन की बात आकाशवाणी दूरदर्शन के सभी चैनलों और प्रसार भारती के ओटीटी प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन के संबद्ध प्रादेशिक चैनलों पर। मन की

ଅପରାହ୍ନ ପାଞ୍ଚଟାରେ ଆରତୀ କାର୍ଯ୍ୟକ୍ରମ, ଅପରାହ୍ନ 5:30 ପ୍ରଚାର କରିବ କାର୍ଯ୍ୟକ୍ରମ ଶିଳ୍ପ ଜଗତ। ଆଜି ଏଥିରେ ବିଷୟ ରହିଛି ସ୍କିଲ୍ ଇଣ୍ଡିଆ, ନବସୃଜନ, ଉଦ୍ୟମ ଓ ଆର୍ଥିକ ବିକାଶର ନୂଆ ଅଧ୍ୟାୟ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଶ୍ୱଜିତ ସେନାପତି। ସନ୍ଧ୍ୟା 6:10 ଏବଂ ପରେ ସନ୍ଧ୍ୟା 6:30 ଶୁଣିପାରିବେ କେତୋଟି ଦେଶାତ୍ମବୋଧକ ଗୀତ।

ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ କଟକ ଜିଲ୍ଲା ସମ୍ପର୍କରେ ରାତି 7:30 ବନାନୀ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଇସ୍ ସପ୍ତାହ ସଂସଦ ପାଇଁ। ରାତି 8:15 ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 10:00 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ନାଟକ ପବିତ୍ର ଦାସିଆ, ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଶ୍ରୋତାବନ୍ଧି ଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ କରାଯାଉଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଲୀଳା ଶେଷ କରି ଚତୁର୍ଦ୍ଧା ମୂର୍ତ୍ତି ତିନି ରଥରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଗତକାଲି ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାହୁଡ଼ା ଯାତ୍ରାର ପ୍ରଥମ ଦିନରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ରଥାରୂଢ଼ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ରଥଟଣା ହେବ। ଗତକାଲି ବାହୁଡ଼ା ଧାଡ଼ି ପହଣ୍ଡି ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହୋଇଥିଲା। ରଥଯାତ୍ରା ସମୟରେ ସୁରକ୍ଷିତ, ନିରାପଦ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୁରୀ ରେଳଷ୍ଟେସନରେ ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ସ ସୁରକ୍ଷା ପ୍ଲାଟଫର୍ମ DSC ଅର୍ଜୁନ ମୁତୟନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟଧିକ ଭିଡ଼ ସମୟରେ ଯାତ୍ରୀ ସୁରକ୍ଷା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇପାରିଛି। ସୁନାବେଶ ଏବଂ ଅଧରପଣା ଲାଗି ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଏଥିଲାଗି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। NTA ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି NTA ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4ଟି ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10ଟି କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି NTA କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ NTA ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି NTA କହିଛି। ଯୁବପିଢ଼ିଙ୍କ ମଧ୍ୟରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ୟଙ୍ଗ ଇଣ୍ଡିଆ ପାର୍ଲାମେଣ୍ଟର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ ଯୁବ ନେତୃତ୍ୱଙ୍କୁ ସମାଜ ଓ ଦେଶର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ସମବାୟ ମଧ୍ୟରେ ସମନ୍ୱୟ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ATM ଓ ନୂତନ ବ୍ୟାଙ୍କ ଖାତା ଖୋଲିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 35ଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ATM ପ୍ରଦାନ କରାଯାଇଥିବା ବେଳେ 160 ଜଣ ଦୁଗ୍ଧଚାଷୀଙ୍କ ବ୍ୟାଙ୍କ ଜମାଖାତା ଖୋଲାଯାଇଛି। ଭଦ୍ରକ ଜିଲ୍ଲା ଧାମନଗରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅଟଳ ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲେ ବ୍ୟବସ୍ଥିତ ଓ ସ୍ଥାୟୀ ବ୍ୟବସାୟିକ ଭିତ୍ତିଭୂମିର ବିକାଶ ଘଟିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ ରଶ୍ମିତା ପଣ୍ଡା ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ, ଭୋଟର ପଞ୍ଜୀକରଣ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ସଭାପତିମାନଙ୍କ ସହ ଅନୁଷ୍ଠିତ ବୈଠକରେ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଶ୍ରୀମତୀ ପଣ୍ଡା ଆଲୋଚନା କରିଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟ ବିବାହ ନିରାକରଣ ଏବଂ ଶିଶୁ ଅଧିକାର ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ପ୍ରଚାର ରଥ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ବାର୍ତ୍ତା ମଧ୍ୟ ପ୍ରଚାର କରିଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଝଣ୍ଡୁ କୁମାର ପୁରୁଷ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଛନ୍ତି। ଭାରତର ଝଣ୍ଡୁ କୁମାର 190 କିଲୋଗ୍ରାମ ବର୍ଗରେ

0: ଏହି ସଫଳତା ହାସଲ କରିଛନ୍ତି। ପାଣିପାଗ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କଟକ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ବୁଡ଼ିଯିବାରୁ ଉଦ୍ଧାର କରାଯାଇଥିବା ବ୍ୟକ୍ତିର ଚିକିତ୍ସା ସମ୍ପର୍କରେ କହିଛନ୍ତି ଡାକ୍ତର ଶରତ୍ଚନ୍ଦ୍ର ଦାସ।
2: ଆଜି ଜୁଲାଇ ମାସ 25 ତାରିଖ ୱାର୍ଲଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ। ଜଳରେ କିମ୍ବା କୌଣସି ତରଳ ପଦାର୍ଥରେ ବୁଡ଼ିଗଲେ ତରଳ ପଦାର୍ଥ ବା ଜଳ ଆମ ଶ୍ୱାସନଳୀ ଦେଇ ଫୁସ୍ଫୁସ୍‌ରେ ପ୍ରବେଶ କରେ, ଫଳରେ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହୁଁ। ଆମର ପ୍ରଶ୍ୱାସରେ ଅମ୍ଳଜାନ ଫୁସ୍ଫୁସ୍ ଦେଇ ଶରୀରରେ ପ୍ରବେଶ କରେ ଓ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ତ ମାଧ୍ୟମରେ ପ୍ରବାହିତ ହୁଏ ଓ ଅଙ୍ଗାରକାମ୍ଳ ନିଶ୍ୱାସରେ ଶରୀରରୁ ବାହାରି ଆସେ, ଯାହାଫଳରେ ଶରୀରର ପ୍ରତ୍ୟେକ କୋଷ ଅମ୍ଳଜାନ ପାଇପାରନ୍ତି। ଅମ୍ଳଜାନ ଅଭାବରେ ମଣିଷ ବଞ୍ଚିପାରେ ନାହିଁ। ଜଳରେ ବୁଡ଼ିଯିବା ଫଳରେ ଜଳ ଶ୍ୱାସନଳୀ ଦେଇ ଫୁସ୍ଫୁସ୍‌ରେ ପ୍ରବେଶ କରେ ଓ ଅମ୍ଳଜାନ ଶରୀର ମଧ୍ୟକୁ ଯାଇପାରେ ନାହିଁ, ଫଳରେ ମସ୍ତିଷ୍କ ଅମ୍ଳଜାନ ପାଇପାରେ ନାହିଁ, ସେଣ୍ଟ୍ରାଲ ଆନକ୍ସିଆ ହୋଇ ମୃତ୍ୟୁ ଘଟେ। ପ୍ରତିବର୍ଷ ବିଶ୍ୱରେ 2,36,000 ଲୋକଙ୍କର ମୃତ୍ୟୁ କେବଳ ଜଳରେ ବୁଡ଼ିବା ଯୋଗୁଁ ହୋଇଥାଏ। ଏସବୁ ମୃତ୍ୟୁକୁ ଏଡ଼ାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଜୁଲାଇ 25 ତାରିଖକୁ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ ବା ବୁଡ଼ି ନଯିବା ପାଇଁ ସଚେତନତା ଦିବସ ଭାବରେ ପାଳନ କରୁଅଛି। ଏହାର ମୂଳ ଲକ୍ଷ୍ୟ ହେଲା ଏଭଳି ମୃତ୍ୟୁକୁ ଏଡ଼ାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଓ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଏ ବିଷୟରେ ସଚେତନ କରାଇବା। ଏ ଜୀବନ ଆମର ଓ ଏହାକୁ ରକ୍ଷା କରିବା ଆମର ଦାୟିତ୍ୱ। ଏ ସମାଜ ଆମର, ଏ ସମାଜକୁ ସୁନ୍ଦର କରି ଗଢ଼ି ତୋଳିବା ଓ ସମସ୍ତଙ୍କ ମୁଖରେ ହସ ଫୁଟାଇବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ। ବୁଡ଼ିଯିବା ଫଳରେ ଯେଉଁ ମୃତ୍ୟୁ ଘଟେ ସେଥିରେ ଛୋଟ ପିଲା ଯାହାର ବୟସ 1 ବର୍ଷରୁ 14 ବର୍ଷ ସେମାନଙ୍କର ସଂଖ୍ୟା ଅଧିକ। ତେଣୁ ଭାବିଲେ ଦେଖି ସେ ପରିବାର ଅବସ୍ଥା କ'ଣ ହେଉନଥିବ। ଆସନ୍ତୁ ଦେଖିବା ବୁଡ଼ିଯିବା ପରେ କ'ଣ ହୁଏ। ବୁଡ଼ିଯିବା ପରେ 3 ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାକୁ ମିଳେ। ପ୍ରଥମତଃ ଉଦ୍ଧାର ହେବା ପରେ ଲୋକ ସମ୍ପୂର୍ଣ୍ଣ ଭଲ ହୋଇଯାଏ ବା ପୂର୍ବ ଅବସ୍ଥାକୁ ଫେରିଆସେ। ଦ୍ୱିତୀୟରେ ବୁଡ଼ିଯିବା ପରେ ଓ ଉଦ୍ଧାର ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ବହୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ, ତାକୁ ଆମେ ଲଙ୍ଗ୍ ଲାଷ୍ଟିଂ ହେଲ୍ଥ ପ୍ରୋବ୍ଲେମ୍ ବୋଲି କହୁ। ଉଦାହରଣ ସ୍ୱରୂପ ଫୁସ୍ଫୁସ୍‌ରେ ପାଣି ଜମା ହୋଇ ରହିବା ଇତ୍ୟାଦି। ତୃତୀୟରେ ଉଦ୍ଧାର ପରେ ବ୍ୟକ୍ତିର ମୃତ୍ୟୁ ଘଟେ। ତେଣୁ ଏସବୁକୁ ଲକ୍ଷ୍ୟ ରଖି ଡ୍ରାଉନିଂକୁ 5 ଭାଗରେ ବିଭକ୍ତ କରାଯାଇଅଛି। 1ରେ ନିଅର ଡ୍ରାଉନିଂ, ଗୋଟିଏ ଲୋକ ବୁଡ଼ିଯିବା ପରେ ତାକୁ ଉଦ୍ଧାର କରାଗଲା ଓ ତାପରେ ଚିକିତ୍ସା କରାଯାଇ ତାକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଅଣାଯାଇ ପାରିଲା। ନିଅର ଡ୍ରାଉନିଂରେ ବୁଡ଼ିଯାଇଥିବା ଲୋକର ମୃତ୍ୟୁ ହୁଏ ନାହିଁ। 2 ଡ୍ରାଏ ଡ୍ରାଉନିଂ, ଏଥିରେ ଦେଖାଯାଏ ଲୋକର ଶ୍ୱାସନଳୀରେ ବା ଫୁସ୍ଫୁସ୍‌ରେ ପାଣି ପଶି ନାହିଁ, କେବଳ ପାଣି ତାର ଖାଦ୍ୟନଳୀରେ ପଶିଛି। କାରଣ ଖାଦ୍ୟନଳୀ ଆଗକୁ ଶ୍ୱାସନଳୀ ଅଛି, ପାଣି ପଶିବା ବେଳେ ଶ୍ୱାସନଳୀ ଆପେ ଆପେ ବନ୍ଦ ହୋଇଯାଇଥିବାରୁ ଏଭଳି ହୋଇଥାଏ। 3ରେ ଫ୍ରେଶ୍ ୱାଟର ଡ୍ରାଉନିଂ, ସ୍ୱଚ୍ଛ ପାଣିରେ ବୁଡ଼ିଯିବା ଫଳରେ ଶ୍ୱାସନଳୀରେ ସ୍ୱଚ୍ଛ ପାଣି ପ୍ରବେଶ କରି ଫୁସ୍ଫୁସ୍‌ରେ ପହଞ୍ଚେ ଓ ରକ୍ତରେ ମିଶେ, ଯାହାଫଳରେ ରକ୍ତର ସାନ୍ଦ୍ରତାରେ ପରିବର୍ତ୍ତନ ଘଟେ ଓ ରକ୍ତର ଆବଶ୍ୟକ pH ରହେ ନାହିଁ, ଫଳରେ ମୃତ୍ୟୁ ହୁଏ। 4ରେ ସଲ୍ଟ ୱାଟର ଡ୍ରାଉନିଂ, ସମୁଦ୍ରରେ ବୁଡ଼ିଗଲେ ଲୁଣିଆ ପାଣି ଫୁସ୍ଫୁସ୍ ଦେଇ ରକ୍ତରେ ମିଶେ ଓ ରକ୍ତ ସଞ୍ଚାଳନ ଧୀର ହୋଇଯାଏ, ଏଥିରେ ମଧ୍ୟ ହୃତ୍ପିଣ୍ଡରେ ଆଘାତ ହୁଏ ଓ ମୃତ୍ୟୁ ଘଟେ। 5ରେ ସେକେଣ୍ଡାରୀ ଡ୍ରାଉନିଂ, ଉଦ୍ଧାର ପରେ ଲୋକ ପୂର୍ବାବସ୍ଥାକୁ ଫେରିଆସେ, ହେଲେ ତାର ରକ୍ତରେ ମିଶିଥିବା ଜଳ ରକ୍ତ ସଞ୍ଚାଳନରେ ପ୍ରଭାବ ପକାଏ, ଫଳରେ ସେ ଲୋକର 72 ଘଣ୍ଟା ପରେ ମୃତ୍ୟୁ ହୁଏ। ତେଣୁ ଏହାକୁ ସେକେଣ୍ଡାରୀ ଡ୍ରାଉନିଂ କୁହାଯାଏ। ଏବେ ଆସନ୍ତୁ ଦେଖିବା ଆମେ କ'ଣ କ'ଣ ସତର୍କତା ଅବଲମ୍ବନ କଲେ ଏଥିରୁ ରକ୍ଷା ପାଇପାରିବା। 1ରେ ଯଦି ପହଁରା ଶିଖିବା ତେବେ ଚାରିପଟ ଆବଦ୍ଧ ଥିବା ଜଳରେ ପହଁରିବା। 2ରେ ଏହାକୁ ତଦାରଖ କରିବା ପାଇଁ ପହଁରା

କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସରକାରଙ୍କ ପକ୍ଷରୁ ଏହି ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଗତକାଲିଠାରୁ ଏହି ବୈଠକ ଜାରି ରହିଛି। ଗତକାଲିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଆଲୋଚନା ଅବସରରେ ସିଜେପି ପ୍ରତିନିଧି ମଣ୍ଡଳୀଙ୍କ ଦାବିକୁ ସରକାର ଧୈର୍ଯ୍ୟର ସହ ବିଚାର କରିଛନ୍ତି। ସିଜେପି ପକ୍ଷରୁ ତିନୋଟି ମୁଖ୍ୟ ଦାବି ଉପସ୍ଥାପନ କରାଯିବା ସହ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

0: ସେଠାରୁ ଏହି ବୈଠକ ଜାରି ରହିଛି। ଗତକାଲିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଆଲୋଚନା ଅବସରରେ ସିଜେପି ପ୍ରତିନିଧି ମଣ୍ଡଳୀଙ୍କ ଦାବିକୁ ସରକାର ଧୈର୍ଯ୍ୟର ସହ ବିଚାର କରିଛନ୍ତି। ସିଜେପି ପକ୍ଷରୁ ତିନୋଟି ମୁଖ୍ୟ ଦାବି ଉପସ୍ଥାପନ କରାଯିବା ସହ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା 2026 ଝଣ୍ଡୁକୁମାର ଭାରତ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି। ଭାରୋତ୍ତୋଳନ ପ୍ରତିଯୋଗିତାରେ ଶ୍ରୀ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ନାଇଜେରିଆ ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ଇଂଲଣ୍ଡ ରୌପ୍ୟ ପଦକ ପାଇଛି। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30 ଆଜି ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ରେ ଭାରତ 126 ରନ୍ର ବିଜୟ ଲକ୍ଷ୍ୟକୁ 13 2 ବଲ୍ରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 19 ବଲ୍ରୁ ଚିତ୍ତାକର୍ଷକ 50 ରନ୍ ସଂଗ୍ରହ କରିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବରିଷ୍ଠ ବୃତ୍ତିଗତ ପଦବୀରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କଲା NTA। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂସ୍ଥାରୁ ବହିଷ୍କୃତ ହେଲେ 47 ଜଣ କର୍ମଚାରୀ। ରାଷ୍ଟ୍ରପତିଙ୍କୁ ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ହେନରିସ୍ କୌସା ଉପାଧି ପ୍ରଦାନ। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 13 ମୃତ୍ୟୁ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ହେବ ସୁନାବେଶ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଝଣ୍ଡୁକୁମାର ଭାରତ ପାଇଁ ହାସଲ କଲେ ପ୍ରଥମ ପଦକ। ସମ୍ବାଦ ଶେଷ ହେଲା।
1: ଶ୍ରୋତାନ୍ତ ଏତେବେଳ ପର୍ଯ୍ୟନ୍ତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବିକଶିତ ସହର। ଆଜି ଏଥିରେ ବିଷୟ ରହିଛି ପାନୀୟ ଜଳ ପାଇଁ ନଳକୂପ ଏବଂ ପରିମଳ ବ୍ୟବସ୍ଥା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ନମିତା କହ୍ନର। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସତ୍ୟଭାମା ପତି।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: ମହେନ୍ଦ୍ର କୁମାର ପଟ୍ଟନାୟକଙ୍କର ଦୀର୍ଘ 30-31 ବର୍ଷ ପ୍ରଶାସନ ଜୀବନର ଅନୁଭୂତିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ପ୍ରଶାସକର ଆତ୍ମଲିପି

0: ପୃଥକର ପରିକଳ୍ପନା କରାଯାଇଛି। ପ୍ରଶାସନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କିପରି ବିଭିନ୍ନ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିଛନ୍ତି ତାହା ଏହି ପୁସ୍ତକରେ ମଧ୍ୟ ସ୍ଥାନିତ ହୋଇଛି।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ବିକଶିତ ସହର କାର୍ଯ୍ୟକ୍ରମକୁ।

ହଁ ଶ୍ରୋତା ବନ୍ଧୁ, ବିକଶିତ ସହର ଏକ ଦେଶର ଉନ୍ନତିର ଦର୍ପଣ। ସରକାର ଓ ନାଗରିକମାନଙ୍କର ମିଳିତ ପ୍ରୟାସରେ ଏକ ସ୍ୱଚ୍ଛ, ସବୁଜ, ସୁରକ୍ଷିତ ଓ ସ୍ମାର୍ଟ ସହର ଗଠନ ସମ୍ଭବ। ବିକଶିତ ସହର କେବଳ ଉନ୍ନତ ଭିତ୍ତିଭୂମି ନୁହେଁ, ବରଂ ସୁସ୍ଥ, ସୁରକ୍ଷିତ ଓ ସୁଖୀ ଜୀବନର ଆଧାର ମଧ୍ୟ ଅଟେ। ତେବେ ଶ୍ରୋତାବନ୍ଧୁ, ଆଜି ଆସନ୍ତୁ ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅତିଥି ଶ୍ରୀମତୀ ନମିତା କନ୍ନରଙ୍କଠାରୁ ଜାଣିବା ଆମ ସହରରେ ନଳକୂପ ଓ ପରିମଳର ବ୍ୟବସ୍ଥା କିପରି ଭାବରେ ରହିଛି।

ଶ୍ରୋତା ବନ୍ଧୁ, ଜଳ ହେଉଛି ଜୀବନର ଆଧାର। ପୃଥିବୀରେ ଜୀବଜଗତର ଅସ୍ତିତ୍ୱ ପାଇଁ ଜଳ ଅପରିହାର୍ଯ୍ୟ। ମଣିଷ, ପଶୁ, ପକ୍ଷୀ ଏବଂ ଉଦ୍ଭିଦ ସମସ୍ତଙ୍କ ପାଇଁ ଜଳ ଅତ୍ୟାବଶ୍ୟକ। କିନ୍ତୁ କେବଳ ଜଳ ଥିଲେ ହେବ ନାହିଁ, ଶୁଦ୍ଧ ଓ ନିରାପଦ ପାନୀୟ ଜଳ ଆବଶ୍ୟକ। ସେହିପରି ସୁସ୍ଥ ଜୀବନ ପାଇଁ ପରିଷ୍କାର ପରିବେଶ ଓ ଉନ୍ନତ ପରିମଳ ବ୍ୟବସ୍ଥା ମଧ୍ୟ ଜରୁରୀ। ଶ୍ରୋତା ବନ୍ଧୁ, ଆମ ଶରୀରରେ ପ୍ରାୟ 60-70% ଅଂଶ ଜଳରେ ଗଠିତ। ଶରୀରର ତାପମାତ୍ରା ନିୟନ୍ତ୍ରଣ, ଖାଦ୍ୟ ହଜମ, ପୋଷକ ତତ୍ତ୍ୱର ପରିବହନ ଓ ବର୍ଜ୍ୟ ପଦାର୍ଥ ବାହାର କରିବାରେ ଜଳର ଗୁରୁତ୍ୱ ଅସୀମ। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ଶୁଦ୍ଧ ପାନୀୟ ଜଳ ପିଇବା ଆବଶ୍ୟକ। ଶ୍ରୋତା ବନ୍ଧୁ, ପାନୀୟ ଜଳର ପ୍ରମୁଖ ଉତ୍ସ ହେଉଛି ବର୍ଷା ଜଳ, ନଦୀ, ପୋଖରୀ, ହ୍ରଦ, କୂପ, ନଳକୂପ ଏବଂ ଭୂତଳ ଜଳ। କିନ୍ତୁ ସମସ୍ତ ଜଳ ପିଇବା ଯୋଗ୍ୟ ନୁହେଁ, ଜଳକୁ ବିଶୁଦ୍ଧ କରି ପିଇବା ଉଚିତ। ଆବଶ୍ୟକ ହେଲେ ଜଳକୁ ଫୁଟାଇବା, ଫିଲ୍ଟର ବ୍ୟବହାର କରିବା କିମ୍ବା କ୍ଲୋରିନ୍ ଟାବ୍ଲେଟ୍ ବ୍ୟବହାର କରିବା ଉପକାରୀ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ସମୟରେ ଜଳ ପ୍ରଦୂଷଣ ଏକ ବଡ଼ ସମସ୍ୟା। କାରଖାନାର ବର୍ଜ୍ୟ, ପ୍ଲାଷ୍ଟିକ୍, କୀଟନାଶକ, ରାସାୟନିକ ସାର ଓ ଘରୋଇ ଆବର୍ଜନା ନଦୀ, ପୋଖରୀ ଓ ଭୂତଳ ଜଳକୁ ପ୍ରଦୂଷିତ କରୁଛି। ଏହାର ପରିମାଣରେ ଡାଇରିଆ, ହଇଜା, ଟାଇଫଏଡ୍, ହେପାଟାଇଟିସ୍ ଭଳି ଜଳବାହିତ ରୋଗ ବଢ଼ିଯାଉଛି। ପରିମଳ ବ୍ୟବସ୍ଥାର ଅର୍ଥ ହେଉଛି ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା। ଏଥିରେ ଶୌଚାଳୟର ସଠିକ୍ ବ୍ୟବହାର, ବର୍ଜ୍ୟ ପରିଚାଳନା, ଡ୍ରେନେଜ୍ ବ୍ୟବସ୍ଥା, ହାତ ଧୋଇବା ଓ ବ୍ୟକ୍ତିଗତ ସ୍ୱଚ୍ଛତା ସାମିଲ ଅଟେ। ଶ୍ରୋତା ବନ୍ଧୁ, ଖୋଲା ସ୍ଥାନରେ ଶୌଚ କରିବା ଦ୍ୱାରା ପରିବେଶ ପ୍ରଦୂଷିତ ହୁଏ ଏବଂ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପେ। ତେଣୁ ପ୍ରତ୍ୟେକ ପରିବାରରେ ଶୌଚାଳୟ ନିର୍ମାଣ ଓ ତାହାର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ଖାଇବା ପୂର୍ବରୁ, ଶୌଚ ପରେ ଏବଂ ରୋଷେଇ କରିବା ପୂର୍ବରୁ ସାବୁନରେ ହାତ ଧୋଇବା ଏହା ଅନେକ ରୋଗରୁ ରୋକିପାରେ। ଶ୍ରୋତା ବନ୍ଧୁ, ସରକାର ସ୍ୱଚ୍ଛତା ଓ ପାନୀୟ ଜଳ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି। ଗ୍ରାମ ଓ ସହରରେ ଘରେ

ଘରେ ପାନୀୟ ଜଳ ପହଞ୍ଚାଇବା, ଶୌଚାଳୟ ନିର୍ମାଣ, ସ୍ୱଚ୍ଛତା ସଚେତନତା ଓ ସୁରକ୍ଷିତ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। କିନ୍ତୁ କେବଳ ସରକାରଙ୍କ ପ୍ରୟାସ ପର୍ଯ୍ୟାପ୍ତ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ସହଯୋଗ ମଧ୍ୟ ଆବଶ୍ୟକ। ଶ୍ରୋତା ବନ୍ଧୁ, ଆମେ ଜଳର ପରିଚାଳନା ବନ୍ଦ କରିବା ଉଚିତ। ବର୍ଷା ଜଳ ସଂରକ୍ଷଣ କରିବା, ନଦୀ ଓ ପୋଖରୀରେ ଆବର୍ଜନା ନ ପକାଇବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଓ ଚାରିପାଖ ସଫା ରଖିବା ଆମର କର୍ତ୍ତବ୍ୟ। ତା ଛଡ଼ା ଶ୍ରୋତା ବନ୍ଧୁ, ଆଜିର ଆଧୁନିକ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତିର ବହୁତ ଉନ୍ନତି ହୋଇଥିଲେ ମଧ୍ୟ ବିଶ୍ୱର ଅନେକ ଲୋକ ଏପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଓ ଉନ୍ନତ ପରିମଳ ବ୍ୟବସ୍ଥାରୁ ବଞ୍ଚିତ ଅଛନ୍ତି। ଏହା କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ବରଂ ସାମାଜିକ ଓ ଆର୍ଥିକ ବିକାଶ ସହ ମଧ୍ୟ ଜଡ଼ିତ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁମାନେ ପାନୀୟ ଜଳର ଗୁରୁତ୍ୱ ଉପରେ ଜାଣିବା। ଜଳ ବିନା ଜୀବନ କଳ୍ପନା କରିହେବ ନାହିଁ। ରୋଷେଇ, ପିଇବା, ଚାଷ, ଶିଳ୍ପ, ପରିଷ୍କାର ପରିଚ୍ଛନ୍ନତା ସବୁ କ୍ଷେତ୍ରରେ ଜଳର ଆବଶ୍ୟକତା ରହିଛି। ଶୁଦ୍ଧ ପାନୀୟ ଜଳ ଶରୀରକୁ ସୁସ୍ଥ ରଖେ, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ ଏବଂ ଶିଶୁମାନଙ୍କ ସଠିକ୍ ବିକାଶରେ ସହାୟତା ହୁଏ। ଶ୍ରୋତା ବନ୍ଧୁମାନେ, ଏବେ ଜାଣିବା ପରିମଳ ବ୍ୟବସ୍ଥାର ମହତ୍ତ୍ୱ। ପରିମଳ ବ୍ୟବସ୍ଥା କେବଳ ଶୌଚାଳୟ ବ୍ୟବହାରରେ ସୀମିତ ନୁହେଁ, ଏଥିରେ ସ୍ୱଚ୍ଛ ପରିବେଶ, ନିରାପଦ ବର୍ଜ୍ୟ ପରିଚାଳନା, ପରିଷ୍କାର ଜଳ, ସଠିକ୍ ଡ୍ରେନେଜ୍ ବ୍ୟବସ୍ଥା, ହାତ ଧୋଇବା ଆବଶ୍ୟକ ଓ ବ୍ୟକ୍ତିଗତ ସ୍ୱଚ୍ଛତା ସମ୍ମିଳିତ। ଏହିସବୁ ଅଭ୍ୟାସ ଦ୍ୱାରା ଅନେକ ସଂକ୍ରାମକ ରୋଗରୁ ରୋକାଯାଇପାରେ। ଶ୍ରୋତା ବନ୍ଧୁ, ଏବେ ଜାଣିବା ଜଳ ସଂରକ୍ଷଣର ଆବଶ୍ୟକତା। ଜଳ ଏକ ଅମୂଲ୍ୟ ପ୍ରାକୃତିକ ସମ୍ପଦ। ଆଜି ଯଦି ଆମେ ଜଳର ଅପରିଚୟ କରିବା, ତେବେ ଆଗାମୀ ପିଢ଼ି ଗୁରୁତର ଜଳ ସଙ୍କଟର ସମ୍ମୁଖୀନ ହୋଇପାରେ। ତେଣୁ ବର୍ଷା ଜଳ ସଂରକ୍ଷଣ, ଜଳର ସଠିକ୍ ବ୍ୟବହାର ଏବଂ ନଦୀ, ପୋଖରୀ ଓ ହ୍ରଦର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଶ୍ରୋତା ବନ୍ଧୁ, ଏଥିରେ ମଧ୍ୟ ଛାତ୍ରଛାତ୍ରୀଙ୍କର ଭୂମିକା କ'ଣ ରହିଛି, ଆସନ୍ତୁ ଜାଣିବା। ଛାତ୍ରଛାତ୍ରୀମାନେ ସମାଜର ପରିବର୍ତ୍ତନର ଅଗ୍ରଦୂତ। ସେମାନେ ବିଦ୍ୟାଳୟ, ପରିବାର ଓ ଗ୍ରାମରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିପାରିବେ। ଜଳର ଅପରିଚୟ ରୋକିବା, ପରିବେଶ ସଫା ରଖିବା ଓ ଗଛ ଲଗାଇବା ଭଳି କାର୍ଯ୍ୟରେ ସକ୍ରିୟ ଭାବେ ନେଇପାରିବେ। ଶ୍ରୋତା ବନ୍ଧୁ, ଆମର ଏଥିରେ କର୍ତ୍ତବ୍ୟ କ'ଣ ରହିଛି, ଆସନ୍ତୁ ଜାଣିବା। ଆମେ ପ୍ରତ୍ୟେକେ ଏହି ପ୍ରତିଜ୍ଞା କରିବା, କେବଳ ଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା, ଜଳର ଅପରିଚୟ କରିବା ନାହିଁ, ଘର ଓ ପାଖାପାଖି ପରିଷ୍କାର ରଖିବା, ଶୌଚାଳୟ ବ୍ୟବହାର କରିବା, ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା, ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ଓ ଜଳ ସଂରକ୍ଷଣ ବିଷୟରେ ସଚେତନ କରିବା। ଶ୍ରୋତା ବନ୍ଧୁ, ଆଜିର ଆଧୁନିକ ଯୁଗରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କେବଳ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଷୟ ନୁହେଁ, ବରଂ ଏହା ଏକ ସାମାଜିକ, ବୈଜ୍ଞାନିକ, ଆର୍ଥିକ ଏବଂ ପରିବେଶଗତ ଆଲୋଚନାର ମୁଖ୍ୟ ବିଷୟ। ଯେଉଁ ଦେଶର ନାଗରିକମାନେ ଶୁଦ୍ଧ ପାନୀୟ ଜଳ ପାଆନ୍ତି ଏବଂ ସ୍ୱଚ୍ଛତା ବଜାୟ ରଖନ୍ତି, ସେହି ଦେଶର ଉନ୍ନତି ଅଧିକ ଦ୍ରୁତ ହୁଏ। ଜଳ ପ୍ରକୃତିର ଅମୂଲ୍ୟ ସମ୍ପଦ କିପରି, ଆସ ଜାଣିବା। ପୃଥିବୀର ପ୍ରାୟ 71% ଅଂଶ ଜଳରେ ଆବୃତ ହୋଇଥିଲେ ମଧ୍ୟ ଅଧିକାଂଶ ଜଳ ସମୁଦ୍ରର ଲୁଣିଆ ଜଳ। ପିଇବା ଯୋଗ୍ୟ ମିଠା ଜଳର ପରିମାଣ ବହୁତ କମ୍। ତେଣୁ ଉପଲବ୍ଧ ଶୁଦ୍ଧ ଜଳର ସୁରକ୍ଷା ଓ ସଠିକ୍ ବ୍ୟବହାର ଆମର ଦାୟିତ୍ୱ। ଶ୍ରୋତା ବନ୍ଧୁ, ଏବେ ଜାଣିବା ଜଳଚକ୍ରର ଗୁରୁତ୍ୱ। ପ୍ରକୃତିରେ ଜଳ ବାଷ୍ପୀଭବନ, ମେଘ ସୃଷ୍ଟି, ବର୍ଷା ଏବଂ ଭୂତଳରୁ ପୁନର୍ବାର ଫେରିବା ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ। ଏହି ପ୍ରାକୃତିକ ପ୍ରକ୍ରିୟା ଦ୍ୱାରା ପୃଥିବୀରେ ଜଳର ସନ୍ତୁଳନ ବଜାୟ ରଖେ। ଯଦି ଆମେ ଜଙ୍ଗଲ କାଟିବା କିମ୍ବା ଜଳାଶୟକୁ ପ୍ରଦୂଷିତ କରିବା, ତେବେ ଏହି ସନ୍ତୁଳନ ବିଘ୍ନିତ ହୁଏ। ଶ୍ରୋତା ବନ୍ଧୁ, ପରିମଳ ବ୍ୟବସ୍ଥା ଓ ମାନବ ସମାଜର କିପରି ଗୁରୁତ୍ୱ ରହିଛି, ଆସନ୍ତୁ ଜାଣିବା। ପରିମଳ ବ୍ୟବସ୍ଥା କେବଳ ରୋଗ ରୋକିବା ପାଇଁ ନୁହେଁ, ଏହା ମଣିଷର ସମ୍ମାନ ସହ ମଧ୍ୟ ଜଡ଼ିତ। ବିଶେଷ କରି ମହିଳା, ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଶୌଚାଳୟ ଏକ ମୌଳିକ ଆବଶ୍ୟକତା। ଜଳବାୟୁ ପରିବର୍ତ୍ତନ ଯୋଗୁଁ କେତେକ ଅଞ୍ଚଳରେ ଅଧିକ ବର୍ଷା ହେଉଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ମରୁଡ଼ି ଦେଖାଯାଉଛି। ଏହା ଜଳ ଉପଲବ୍ଧତାକୁ ପ୍ରଭାବିତ କରୁଛି। ତେଣୁ

ବର୍ଷା ଜଳ ସଂରକ୍ଷଣ, ବୃକ୍ଷରୋପଣ ଏବଂ ଜଳର ସଠିକ୍ ପରିଚାଳନା ବର୍ତ୍ତମାନ ସମୟର ଆବଶ୍ୟକତା। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ପାନୀୟ ଜଳ ଓ ସ୍ଥାୟୀ ବିକାଶ କ'ଣ ରହିଛି। ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କେବଳ ଆଜିର ପିଢ଼ି ପାଇଁ ନୁହେଁ, ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ। ଯେଉଁ ଦେଶ ଜଳ ସମ୍ପଦକୁ ସୁରକ୍ଷା କରେ ଏବଂ ସ୍ୱଚ୍ଛତାକୁ ପ୍ରାଥମିକତା ଦିଏ, ସେହି ଦେଶ ସ୍ଥାୟୀ ବିକାଶର ପଥରେ ଦ୍ରୁତ ଅଗ୍ରସର ହୁଏ। ଶ୍ରୋତାବନ୍ଧୁ, ଏବେ ଜାଣିବା ଜଳ ଓ କୃଷିର ସମ୍ପର୍କ କ'ଣ ରହିଛି। ଭାରତ ଏକ କୃଷି ପ୍ରଧାନ ଦେଶ, କୃଷି ପାଇଁ ଜଳ ଅତ୍ୟାବଶ୍ୟକ। ଯଦି ଆମେ ଜଳର ସଠିକ୍ ବ୍ୟବହାର ନ କରିବା, ତେବେ ଫସଲ ଉତ୍ପାଦନ କମିଯିବ। ଡ୍ରିପ୍ ସଚେତନ, ସ୍ପ୍ରିଙ୍କଲର ସଚେତନ ଏବଂ ବର୍ଷା ଜଳ ସଂରକ୍ଷଣ ପ୍ରତି ପଦ୍ଧତି ଦ୍ୱାରା ଜଳ ସଞ୍ଚୟ କରାଯାଇପାରେ। ଶ୍ରୋତାବନ୍ଧୁ, ଏବେ ଜାଣିବା ଜଳ ଓ ଶିଳ୍ପ। ଶିଳ୍ପ କ୍ଷେତ୍ରରେ ମଧ୍ୟ ଜଳର ବ୍ୟାପକ ବ୍ୟବହାର ହୁଏ। ଜଳବାୟୁ ପରିବର୍ତ୍ତନ ଯୋଗୁଁ କେତେକ ସ୍ଥାନରେ ମରୁଡ଼ି ଓ ଅନ୍ୟ କେତେକ ସ୍ଥାନରେ ବନ୍ୟା ଦେଖାଯାଉଛି। ଏହାର ସିଧାସଳଖ ପ୍ରଭାବ ଜଳ ଉପଲବ୍ଧତାକୁ ଉପରେ ପଡ଼ୁଛି। ତେଣୁ ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ। ଶ୍ରୋତାବନ୍ଧୁ, ଗ୍ରାମ ପଞ୍ଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ସଂରକ୍ଷଣ ଓ ବିଦ୍ୟାଳୟ ମିଳିତ ଭାବେ ଜଳ ସଂରକ୍ଷଣ ଏବଂ ସ୍ୱଚ୍ଛତା ଅଭିଯାନ କରିପାରନ୍ତି। ଏହାଦ୍ୱାରା ସମାଜରେ ସ୍ଥାୟୀ ପରିବର୍ତ୍ତନ ଆସିପାରିବ। ଶ୍ରୋତାବନ୍ଧୁ, ଏବେ ଜାଣିବା ଜଳ ସଂରକ୍ଷଣର ସରଳ ଉପାୟ। ବ୍ୟବହାର ପରେ ନଳକୁ ଭଲ ଭାବେ ବନ୍ଦ କରନ୍ତୁ। ଲିକ୍ ହେଉଥିବା ପାଇପ୍କୁ ତୁରନ୍ତ ମରାମତି କରନ୍ତୁ। ବର୍ଷା ଜଳ ସଂରକ୍ଷଣ କରନ୍ତୁ। ଘରୋଇ କାମରେ ଯେତିକି ଆବଶ୍ୟକ ସେତିକି ପାଣି ବ୍ୟବହାର କରନ୍ତୁ। ଗଛ ଲଗାନ୍ତୁ ଓ ଜଳାଶୟକୁ ସୁରକ୍ଷା କରନ୍ତୁ। ଶ୍ରୋତାବନ୍ଧୁ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଆମ ସ୍ୱାସ୍ଥ୍ୟ, ପରିବେଶ ଓ ଦେଶର ବିକାଶର ଭିତ୍ତି। ଆଜି ଆମେ ଯେଉଁ ଛୋଟ ଛୋଟ ପଦକ୍ଷେପ ନେବା, ସେଗୁଡ଼ିକ ଆସନ୍ତାକାଲିର ସୁନ୍ଦର ଭବିଷ୍ୟ ଗଢ଼ିବ। ଶ୍ରୋତାବନ୍ଧୁ, ଶେଷରେ ମୁଁ ଏତିକି କହିବି ଯେ ଶୁଦ୍ଧ ପାନୀୟ ଜଳ ଓ ଉନ୍ନତ ପରିମଳ ବ୍ୟବସ୍ଥା ପ୍ରତ୍ୟେକ ମଣିଷର ମୌଳିକ ଆବଶ୍ୟକତା। ସୁସ୍ଥ ସମାଜ ଗଠନ ପାଇଁ ଏହାର ବିକଳ୍ପ ନାହିଁ। ଆସନ୍ତୁ ଆମେ ସମସ୍ତେ ମିଶି ସ୍ୱଚ୍ଛ ସୁସ୍ଥ ଦେଶର ବିକାଶ ଗଠନରେ ନିଜ ନିଜର ଭୂମିକା ପାଳନ କରିବା। ଧନ୍ୟବାଦ।

ତେବେ ଶ୍ରୋତା ବନ୍ଧୁ, ଆଜିର ଏହି କାର୍ଯ୍ୟକ୍ରମରେ ଶେଷରେ ଟିପ୍ସରେ ରହିଛି ନଳକୂପର ଯତ୍ନ ଆପଣ କିପରି ନେବେ। ନଳକୂପର ଚାରିପାଖ ସଫା ରଖନ୍ତୁ। ନଳକୂପ ଚାରିପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ନଳକୂପ ପାଖରେ ଆବର୍ଜନା, ମଳମୂତ୍ର କିମ୍ବା ପଶୁ ବର୍ଜ୍ୟ ପକାନ୍ତୁ ନାହିଁ। ନଳକୂପର ପ୍ଲାଟଫର୍ମ ଏବଂ ନିଷ୍କାସନ ନାଳିକୁ ସଫା ଓ ଭଲ ଅବସ୍ଥାରେ ରଖନ୍ତୁ। ପାଣିର ଗୁଣବତ୍ତାକୁ ନିୟମିତ ପରୀକ୍ଷା କରନ୍ତୁ। ନଳକୂପର ହ୍ୟାଣ୍ଡେଲ, ପାଇପ୍ ଓ ଅନ୍ୟାନ୍ୟ ଅଂଶ ଖରାପ ହେଲେ ତୁରନ୍ତ ମରାମତି କରନ୍ତୁ। ନଳକୂପର ଚାରିପାଖରେ କୀଟନାଶକ, ରାସାୟନିକ ସାର କିମ୍ବା ବିଷାକ୍ତ ପଦାର୍ଥ ଆଦୌ ରଖନ୍ତୁ ନାହିଁ। ବର୍ଷା ଋତୁରେ ନଳକୂପରେ ମଇଳା ପାଣି ପ୍ରବେଶ ନ କରିବାକୁ ଟିକେ ସାବଧାନ ରୁହନ୍ତୁ। ପାଣି ଉଠାଇବା ପୂର୍ବରୁ ହାତକୁ ସଫା ରଖନ୍ତୁ। ଗ୍ରାମ କିମ୍ବା ସହରର ଲୋକମାନଙ୍କୁ ନଳକୂପର ସଠିକ୍ ବ୍ୟବହାର ଓ ଯତ୍ନ ବିଷୟରେ ଟିକେ ସଚେତନ କରନ୍ତୁ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷରେ ଟିପ୍ସରେ ରହିଥିଲା ନଳକୂପର ଯତ୍ନ। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ବିକଶିତ ସହର କାର୍ଯ୍ୟକ୍ରମ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ରାଉରକେଲା, ପିନ୍ 769042।

ଶ୍ରୋତାନ୍ତୁ ପ୍ରଚାରକଲୁ କାର୍ଯ୍ୟକ୍ରମ ବିକଶିତ ସହର ଆଜି ଏଥିରେ ବିଷୟ ଥିଲା ପାନୀୟ ଜଳପାଇ ନଳକୂପ ଏବଂ ପରିମଳ ବ୍ୟବସ୍ଥା ସମ୍ପର୍କରେ ଏ ସମ୍ପର୍କରେ ଆଲୋଚନା କଲେ ନମିତା କହ୍ନର କାର୍ଯ୍ୟକ୍ରମର ପ୍ରଯୋଜନାରେ ଥିଲେ ବସନ୍ତୀ କୁମାର ସ୍ୱାଇଁ ଉପସ୍ଥାପନାରେ ସତ୍ୟଭାମା ପତି

ଦିନ 12:30 ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:00 ଆରତୀ କାର୍ଯ୍ୟକ୍ରମ, ଅପରାହ୍ନ 5:30 ଶିଳ୍ପ ଜଗତ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ସ୍କିଲ୍ ଇଣ୍ଡିଆ ନବସୃଜନ ଉଦ୍ୟମ ଓ ଆର୍ଥିକ ବିକାଶର ନୂଆ ଅଧ୍ୟାୟ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଶ୍ୱଜିତ ସେନାପତି। 6:10 ଏବଂ ପରେ 6:30 ପ୍ରଚାର କରିବୁ କେତୋଟି ଦେଶାତ୍ମବୋଧକ ଗୀତ।

ରାତି 17:25 ଜିଲ୍ଲା ହାଲଚାଲ କ୍ରମରେ କଟକ ଜିଲ୍ଲା ସମ୍ପର୍କରେ ରାତି 17:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ବନାନୀ।

ରାତି 8ଟାରେ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଇସ୍ ସପ୍ତାହ ସଂସଦ ମେ ରାତି 8:15 ସିନେ ସଙ୍ଗୀତ କାର୍ଯ୍ୟକ୍ରମ।

ରାତି 10ଟାରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ନାଟକ ପବିତ୍ର ଦାସିଆ। ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି।

ଶ୍ରୋତାଙ୍କୁ ଏଥିଲା ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758।

ପୁରାଣ ଓ ଶାସ୍ତ୍ରମାନଙ୍କରେ ଦେବଦେବୀମାନଙ୍କର ବିଶେଷ ରୂପର ବର୍ଣ୍ଣନାତ୍ମକ ଅଭିବ୍ୟକ୍ତି ଦେଖିବାକୁ ମିଳିଥାଏ। ରାମ, କୃଷ୍ଣ, ବାମନ, ନୃସିଂହ, ଶିବ ଆଦି ଦେବତାଙ୍କର ନିର୍ଦ୍ଦିଷ୍ଟ ବେଶ ତଥା ରୂପାତ୍ମକ ସଙ୍କେତର କଥା କିଏ ବା ନ ଜାଣେ। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ପ୍ରକାରର ରୀତି ଓ ସେବା ପୂଜା ଦୃଷ୍ଟିରୁ ଦୈନିକ ନୀତି ନିର୍ଘଣ୍ଟରେ ତାଙ୍କର ସ୍ନାନାନ୍ତେ ବେଶର ପ୍ରଚଳନ ଅଛି। ଏପରିକି ଦୈନିକ ନୀତି ଅନୁସାରେ ବେଶ ଭିନ୍ନ ଓ ତଦୁର୍ଦ୍ଧ ଅନେକାନେକ ବିଶେଷ ବେଶ ଧାରଣ କରିଥାନ୍ତି ଶ୍ରୀଜୀଉମାନେ।

ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କର ଅନେକ ପର୍ବପର୍ବାଣୀ ଅବସରରେ ରାଜାଧିରାଜ ବେଶ ହୋଇଥାଏ। ଏହାକୁ ସୁନାବେଶ କୁହାଯାଏ। ତେବେ ଏହି ବେଶ ମହୋତ୍ସବ ଅବକାଶରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ବାହୁଡ଼ା ରଥ ଉପରେ ଅନୁଷ୍ଠିତ ସୁନାବେଶ ହେଉଛି ପ୍ରଧାନ ଓ ଆକର୍ଷଣୀୟ। ଏକାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି ସବୁ ସମ୍ପନ୍ନ ହେବା ପରେ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବହୁ ଚର୍ଚ୍ଚିତ ସୁନାବେଶ। ପ୍ରଭୁଙ୍କର ଅନ୍ୟାନ୍ୟ ଅନେକ ବେଶରେ ମାଧୁର୍ଯ୍ୟର ଲାବଣ୍ୟ ଝରି ପଡ଼ୁଥିବା ବେଳେ ସୁନାବେଶରେ ସମସ୍ତ ଐଶ୍ୱର୍ଯ୍ୟାତ୍ମକ ବେଶଗୁଡ଼ିକ ଠାରୁ ସର୍ବାଧିକ ଐଶ୍ୱର୍ଯ୍ୟ ପ୍ରକାଶିତ ହୋଇଥାଏ।

0: ଭଗବାନ ଶ୍ରୀଜଗନ୍ନାଥ ହେଉଛନ୍ତି ସକଳ ଐଶ୍ୱର୍ଯ୍ୟଯୁକ୍ତ ଅଥବା ସମସ୍ତ ଐଶ୍ୱର୍ଯ୍ୟର ମୂଳ ଉତ୍ସ। ତାଙ୍କର ସୁନାବେଶ କାଳରେ ଏହି ଭାବ ପ୍ରକଟିତ ହୋଇଥାଏ। ତେଣୁ ଶ୍ରୀଜୀଉମାନଙ୍କର ସୁନାବେଶ ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଆଲୋଚନା କରିବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ଅତ୍ୟନ୍ତ ପ୍ରାଚୀନ ସମୟରୁ ରଥଯାତ୍ରା ଅବସରରେ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ସୁନାବେଶ ଅନୁଷ୍ଠିତ ହୋଇଆସୁଅଛି। ଏହି ସୁନାବେଶକୁ ମଧ୍ୟ ବଡ଼ତଡ଼ଉ ବେଶ ନାମରେ ସୁପରିଚିତ ହୋଇଛି। ବଡ଼ତଡ଼ଉ ବେଶ ସମ୍ପର୍କରେ ଯାହା ଜଣାଯାଇଛି ଯେ 1460 ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦେବୀ ମା ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି 16 ହସ୍ତୀ ପୃଷ୍ଠରେ ବିପୁଳ ଧନରତ୍ନ ଲଦି ଉତ୍କଳକୁ ଆଗମନ ପୂର୍ବକ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରସ୍ଥ ଶ୍ରୀ ବିଗ୍ରହମାନଙ୍କୁ ଉତ୍ସର୍ଗ କରିଥିଲେ। ଏତେ ବିପୁଳ ପରିମାଣର ମୂଲ୍ୟବାନ ରତ୍ନାଳଙ୍କର ଭଣ୍ଡାରରେ ଜମା ହେବା ଦେଖି ବଡ଼ତଡ଼ୁ ସେବକ ଶ୍ରୀ ଛାମୁରେ ଜଣାଇଥିଲେ ଯେ ରତ୍ନସିଂହାସନ ଉପରେ ବର୍ଷ ମଧ୍ୟରେ ଅନୁଷ୍ଠିତ ସକଳ ବେଶ ସମସ୍ତ ବର୍ଗର ଜନତା ଦର୍ଶନ ଲାଭ କରିବାର ସୁଯୋଗ ପାଇପାରୁନାହାନ୍ତି। ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ରଥଗୁଡ଼ିକ ସିଂହଦ୍ୱାରଠାରେ ପହଞ୍ଚିବା ପରେ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁମାନଙ୍କୁ ସର୍ବସମକ୍ଷରେ ସୁନାବେଶରେ ଭୂଷିତ କରିବା ପାଇଁ ଅନୁରୋଧ କରିଥିଲେ। ବଡ଼ତଡ଼ୁ ସେବଙ୍କ ଆଗ୍ରହ ତଥା ଅନୁରୋଧ କ୍ରମେ ସେହିଦିନଠାରୁ ସୁନାବେଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେତେବେଳେ 138 ପ୍ରକାର ରତ୍ନ ଖଚିତ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଆଷାଢ଼ ଶୁକ୍ଳ ବଡ଼ ଏକାଦଶୀ ଦିନ ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଏହି ମନମୁଗ୍ଧକର ସୁନାବେଶ କରାଇଥିଲେ। ତେଣୁ ଏହି ସୁନାବେଶ ବଡ଼ତଡ଼ୁ ବେଶ ନାମରେ ବିଦିତ ହୋଇଆସୁଛି।

ବର୍ଷର ବିଭିନ୍ନ ସମୟରେ ସୁନାବେଶ ହୋଇଥାଏ, କାର୍ତ୍ତିକ ପୂର୍ଣ୍ଣମୀରେ ସୁନାବେଶ ହୋଇଥାଏ, ଯାହାକି ରାଜରାଜେଶ୍ୱର ବେଶ କୁହାଯାଇଥାଏ। ଦଶହରା ଦିନ ମଧ୍ୟ ସୁନାବେଶ ଅନୁଷ୍ଠିତ ହୋଇଥାଏ, ତାହାକୁ ମଧ୍ୟ ରାଜବେଶ କୁହାଯାଏ। କୁମାର ପୂର୍ଣ୍ଣମୀ ଦିନ ମଧ୍ୟ ସୁନାବେଶ ହୋଇଥାଏ। ଏତଦ୍ ବ୍ୟତୀତ ଆଉ ଦୋଳ ପୂର୍ଣ୍ଣମୀ ଦିନ ସୁନାବେଶ ହୋଇଥାଏ, ପୌଷ ପୂର୍ଣ୍ଣମୀ ଦିନ ମଧ୍ୟ ସୁନାବେଶ ହୋଇଥାଏ। ଏଇ ବେଶଗୁଡ଼ିକ ସୁନାବେଶ ରତ୍ନ ସିଂହାସନ ଉପରେ ହୋଇଥାଏ, କିନ୍ତୁ ମହାପ୍ରଭୁଙ୍କର ରଥ ଉପରେ ହୋଇଥାଏ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଅନୁଷ୍ଠିତ ବଡ଼ତଡ଼ୁ ବେଶ ସାଧାରଣତଃ ଠାକୁରମାନଙ୍କର ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥାଏ। ଏହି ବେଶରେ ମେକଅପ୍ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକ ସଂଶ୍ଲିଷ୍ଟ ହୋଇଥାନ୍ତି। ରଥ ଉପରେ ଏହି ସେବକମାନଙ୍କ ସହିତ ଦୈତାପତିମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି। ଏଥିରେ ମେକଅପ୍ ନିଯୋଗ ଗୋଷ୍ଠୀଗତ ଭାବେ ସମସ୍ତ ପ୍ରାୟ ତାଙ୍କର 20-25 ଜଣ ମେକଅପ୍ ସେବକ ଏଥିରେ ସଂଶ୍ଲିଷ୍ଟ ହୋଇଥାନ୍ତି। ଏତଦ୍ ବ୍ୟତୀତ ଦୈତା ନିଯୋଗର ମଧ୍ୟ ଦୈତାପତିମାନେ, ବାଡ଼ଗ୍ରାହୀ ଦୈତାପତିମାନେ ମଧ୍ୟ ରହିଥାନ୍ତି। ବାଡ଼ଗ୍ରାହୀ ଦୈତାଙ୍କ ବ୍ୟତୀତ ଏଥିରେ ଭିତର୍ଛ, ତାପରେ ତଳୁଛ, ପାଳିଆ ପୁଷ୍ପାଳକ, ଏମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି ଭେଷ ସମୟରେ।

ମେକଅପ୍ ନିଯୋଗର ସମସ୍ତ ଭାଗେରି ତାଙ୍କର ଯେତେ ଜଣ ଅଛନ୍ତି ସମସ୍ତେ ବିଭିନ୍ନ ରତ୍ନଳଙ୍କାରମାନ ସେମାନେ ହାତରେ ଧରି ଆସିଥାନ୍ତି ରଥ ଉପରକୁ। ରଥ ଉପରେ ବଡ଼ ବଡ଼ ତାଟ ବା ଚାଙ୍ଗୁଡ଼ା ପଡ଼ିଥାଏ, ସେଥିରେ ଏଇ ସ୍ୱର୍ଣ୍ଣ ଅଳଙ୍କାର ଗୁଡ଼ିକ ସବୁ କନା ଦେହରେ କୁଡ଼ିଆ ହେଇ ଆସିଥାଏ। ଯେଉଁ ଅଳଙ୍କାର ଗୁଡ଼ିକ ସେଗୁଡ଼ିକ ଆସି ତାଟରେ ଆଗ ରଖାଯାଇଥାଏ। ସୁନାବେଶ ସାମଗ୍ରୀ ଗୁଡ଼ିକ ଆସି ଯେତେବେଳେ ରଥ ଉପରେ ରଖାଯାଏ ସେତିକିବେଳେ ଭିତରଛ ମହାପାତ୍ର ଜଗନ୍ନାଥଙ୍କ ବାଡ଼ରେ, ତଳୁଛ ମହାପାତ୍ର ବଳଭଦ୍ରଙ୍କ ବାଡ଼ରେ ଓ ପାଳିଆ ପୁଷ୍ପାଳକ ସୁଭଦ୍ରାଙ୍କ ବାଡ଼ରେ ଏଇଠି ରହିଥାନ୍ତି। ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଓ ପୁଷ୍ପ ଅଳଙ୍କାର ଲାଗି କରାଇ ଭେଷ କରିଥାନ୍ତି। ଏବଂ ଯେଉଁ ଅଳଙ୍କାର ସବୁ ଲାଗି ହେଉଛି ସେଥିରେ ବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୁଷଳ ତାଙ୍କର ଆୟୁଧ, ବାହାଡ଼ାମାଳି, ବାଘନଖିମାଳି, ସେବତୀମାଳି, ତ୍ରିଖଣ୍ଡିକାଟିରେ ଭୂଷିତ କରାଯାଉଥିଲା ବେଳେ ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତଡ଼ଗୀ ଦୁଇଟି ଓ ସେବତୀମାଳିରେ ସଜ୍ଜିତ କରାଯାଉଛି। ସେହିପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଛୋବାକଣ୍ଠି, ସ୍ୱର୍ଣ୍ଣଚକ୍ର, ରୌପ୍ୟର ଶଙ୍ଖ, ସ୍ୱର୍ଣ୍ଣଚକ୍ର ଏବଂ ରୌପ୍ୟ ଶଙ୍ଖ ଏ ତାଙ୍କର ଆୟୁଧ ଅଟେ, ହରିଡ଼ା କଦମ୍ବମାଳି, ବାହାଡ଼ାମାଳି, ତାବିଜମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟିରେ ସଜ୍ଜିତ କରାଯାଇଥାଏ। ବାସ୍ତବିକ ଶ୍ରୀବିଗ୍ରହମାନେ ବିଭିନ୍ନ ପାଟବସ୍ତ୍ର ଆଉ ଏଇ ଯେଉଁ ସ୍ୱର୍ଣ୍ଣ ଅଳଙ୍କାରରେ

0: ସମଗ୍ର ବିଶ୍ୱର ଅଧୀଶ୍ୱର ରାଜଧିରାଜ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିବିଧ ବେଶକୁ ଲକ୍ଷ୍ୟ କଲେ ତାଙ୍କର ମହାନୁଭବତା, ଉଦାରତା, ପ୍ରେମମୟତା, ସହୃଦୟତା ତଥା ଐଶ୍ୱର୍ଯ୍ୟଶାଳୀତାର ପରିଚୟ ମିଳିଥାଏ। ବିଭିନ୍ନ ବେଶରେ ନିଜକୁ ସଜାଇ ତଦ୍ଗତ ଚେତନାରେ ଭକ୍ତଜନ ମନକୁ ହଜାଇ ଦିଅନ୍ତି ତାଙ୍କରି ସତ୍ତା ମଧ୍ୟରେ। ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ବିହ୍ୱଳ ହୁଏ, ଉଚ୍ଚକିତ ହୁଏ ଏବଂ ମନ, ପ୍ରାଣ, ଆତ୍ମା ସବୁକିଛି ପ୍ରଭୁଙ୍କ ଚରଣ କମଳରେ ସମର୍ପି ଦିଏ।
1: ଠାକୁରଙ୍କର ଏଇ ଭେଷ ଥାଇ ସନ୍ଧ୍ୟା ଧୂପ ହୋଇଥାଏ ଏବଂ ସନ୍ଧ୍ୟା ଧୂପରେ ଯେଉଁ ଆଳତୀ ହୋଇଥାଏ, ଧୂପ ପରେ ଯେଉଁ ଆଳତୀ, ସେଇ ଭୋଗ ଏବଂ ଆଳତୀ କରାଯାଇଥାଏ ଏବଂ ପ୍ରାୟ 7-8 ଘଣ୍ଟା ଧରି ଶ୍ରଦ୍ଧାଳୁ ଜନତା ସେମାନେ ରଥ ସମ୍ମୁଖ ଭାଗ ଦେଇ ସୁନା ଭେଷ ଦର୍ଶନ କରିଥାନ୍ତି ଏବଂ ସନ୍ଧ୍ୟା ଧୂପକୁ ମଧ୍ୟ ଦେଖିଥାନ୍ତି। ସନ୍ଧ୍ୟା ପରେ ଯେଉଁ ଧୂପର ସମୟର ଯେଉଁ ଆଳତୀ, ତାକୁ ମଧ୍ୟ ଦର୍ଶନ କରି ନିଜକୁ ସେମାନେ କୃତାର୍ଥ ମଣିଥାନ୍ତି।

ଶ୍ରୀମନ୍ଦିରର ପୂର୍ବ ଦିଗରେ ଥିବା ସିଂହଦ୍ୱାରଟି ମନ୍ଦିର ପ୍ରବେଶର ପ୍ରଧାନ ପଥ। ପ୍ରବେଶ ପଥର ଦୁଇ ପାର୍ଶ୍ୱରେ ଦୁଇଟି ପ୍ରକାଣ୍ଡକାୟ ପାଷାଣ ସିଂହ ରହିଥିବାରୁ ଏହାର ନାମ ସିଂହଦ୍ୱାର। କିନ୍ତୁ ଏହି ସିଂହ ଯୁଗଳ ହିଁ ସିଂହଦ୍ୱାରର ଏକମାତ୍ର ବିଶେଷତ୍ୱ ନୁହନ୍ତି। ଦ୍ୱାର ସମ୍ମୁଖରେ ଥିବା ଦୁଇ ଯୋଡ଼ା ଜୟ ବିଜୟ ମୂର୍ତ୍ତି, ସିଂହଦ୍ୱାର ସଂଲଗ୍ନ ଗୁମୁଟ ବା ମୁଖଶାଳାରେ ସଂଯୁକ୍ତ ଲକ୍ଷ୍ମୀ ବିଗ୍ରହ, ଦଶାବତାର ଭାସ୍କର୍ଯ୍ୟ ଶ୍ରେଣୀ, ଏପରିକି ପିତ୍ତଳ ପାତିଆଯୁକ୍ତ ଦରଜାରେ ମଧ୍ୟ ବୈଶିଷ୍ଟ୍ୟ ବିଦ୍ୟମାନ। ଜଗନ୍ନାଥଙ୍କ ଦୁଇ ଦ୍ୱାରପାଳ ଜୟ ବିଜୟ ନାମରେ ପରିଚିତ ଏବଂ ଚତୁର୍ହସ୍ତ ବିଶିଷ୍ଟ ଦ୍ୱାରପାଳ ଦ୍ୱୟ ଉର୍ଦ୍ଧ୍ୱହସ୍ତରେ ଧରିଥାନ୍ତି ଶଙ୍ଖ ଓ ଚକ୍ର, ଆଉ ନିମ୍ନହସ୍ତ ଯୁଗଳରେ ଧରିଥାନ୍ତି ଗଦା ଓ ଜପାମାଳ। ଦଶାବତାର ଭାସ୍କର୍ଯ୍ୟ ଶ୍ରେଣୀର ଆହୁରି ଉପରକୁ ରହିଛି ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି, ଦେବୀ ପଦ୍ମାସନରେ ଉପବିଷ୍ଟା, ଠିକ୍ ମନ୍ଦିର ବେଢ଼ା ମଧ୍ୟରେ ଥିବା ଲକ୍ଷ୍ମୀ ମନ୍ଦିରର ବିଗ୍ରହ ଭଳି। ମନ୍ଦିରର ଏହି ମୁଖ୍ୟଦ୍ୱାର ଗୋଟିଏ ଦୁଇ ଫାଳିଆ ପିତ୍ତଳ ପାତିଆଯୁକ୍ତ ଦରଜା ଦ୍ୱାରା ବନ୍ଦ କରାଯାଏ। ଦରଜାର ଉଚ୍ଚତା ପ୍ରାୟ 15 ଫୁଟ। କବାଟ ଫାଳଦ୍ୱୟର ଓସାର 3 ଫୁଟରୁ ସାମାନ୍ୟ ଅଧିକ। ବାଁ ପଟ ପତିତ ପାବନ ସମ୍ମୁଖ କବାଟ ଫାଳରେ ଗୋଟାଏ ଦ୍ୱାର ମଧ୍ୟରେ ଦ୍ୱାର ବା ଛୋଟ ଦ୍ୱାରଟିଏ ରହିଛି, ଯାହାକୁ ଚୋରାଦ୍ୱାର ମଧ୍ୟ କୁହାଯାଏ। ସିଂହଦ୍ୱାର ଦରଜାର ପିତ୍ତଳ ଚାଦର ଉପରେ ମଧ୍ୟ ରହିଛି ଶଙ୍ଖ ଆଉ ଚକ୍ରର ଧାତବ ଅନୁକୃତି।

0: ଶ୍ରୋତାନ୍ଧୁ ପ୍ରଚାର କଲୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ସାଦ୍ରୀ ଗୀତ ପରିବେଷଣ କଲେ ଶିବ ନାରାୟଣ ସିଂ ଏବଂ ସାଥୀମାନେ ଆକାଶବାଣୀ ରାଉରକେଲା 102.6 FM। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।
1: आयुष्मान खुराना को आप सुन रहे थे। इस गीत में विकी डोनर फिल्म का नाम था। वक्त हो चला है एक छोटे से अंतराल का।

ଶ୍ରୋତାଙ୍କ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଯୋଜନରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଜ୍ୟୋତ୍ସ୍ନା ରାଣୀ ସାହୁ।

0: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଆପଣମାନଙ୍କର ରେଡ଼ିଓ ସାଥୀ ଜ୍ୟୋତ୍ସ୍ନା ସ୍ୱାଗତ କରୁଛି ଆପଣମାନଙ୍କୁ 102.6 FM ଆକାଶବାଣୀ ରାଉରକେଲାର ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମକୁ। ତେବେ ଚାଲନ୍ତୁ ଆଉ ଡେରି ନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏବଂ ଶୁଣିବା ଆମର ଫାର୍ଷ୍ଟ କଲର୍ କି କରିଛନ୍ତି, କୋଉଠୁ କରିଛନ୍ତି ଏବଂ ତାଙ୍କ ପସନ୍ଦର ଗୀତ। ହ୍ୟାଲୋ ରାଉରକେଲା।
1: ହ୍ୟାଲୋ, ଭେରି ଗୁଡ୍ ମର୍ଣ୍ଣିଂ, ନମସ୍କାର, ଜୟ ଜଗନ୍ନାଥ। ମୁଁ ତ ହୋଟେଲ ଚଳେଇଛି ନାନୀ, ସିଙ୍ଗଡ଼ା, ବିରି, ବରା, ଆଳୁ ଚପ, ଇଟିଲି, ପୁରୀ, ଛଣା ଛଣି କରେ, ମାଲପୁଆ, ଜିଲାପି, ଲବଙ୍ଗ ଲତା।
0: ଆଜ୍ଞା, ତେବେ ଏଇ ବର୍ଷା ସିଜନରେ ଆପଣଙ୍କର ବ୍ୟବସାୟ ଭଲ ଚାଲିଛି?
1: ହଁ ହଁ, ଆମର ତ ଏଇ ବର୍ଷା ଦିନରେ ବହୁତ ଚାଲେ, ଧାନ ରୁଆ ହୁଏ ନା।
0: ଆଜ୍ଞା ଆଜ୍ଞା,
1: ସେଥିଲାଗି ଆମର ଏଇ ମାସଟା ବହୁତ ବିକ୍ରି ହୁଏ।
0: ଆଜ୍ଞା, ଖୁବ ସୁନ୍ଦର କଥା। ତେବେ ଆଉ ଆପଣଙ୍କ ଘରେ ସବୁ କିଏ କିଏ ରହୁଛନ୍ତି?
1: ଆମ ଘରେ ମୋର ଜେଜେମା ଅଛି, 105 ବର୍ଷ ହେବ।
0: ଆଜ୍ଞା,
1: ବାପା ମା ଅଛନ୍ତି, ମୋର ମିସେସ୍ ଅଛି, ମୋର ବୋହୁ ଅଛି, ପୁଅ ଅଛି, ଝିଅ ଅଛି, ନାତି ନାତୁଣୀ।
0: ତେବେ କୁହନ୍ତୁ, ଆପଣ ଆମ ରେଡିଓ କାର୍ଯ୍ୟକ୍ରମ ସବୁ ଶୁଣନ୍ତି?
1: ହଁ ଶୁଣେ।
0: ଆଜ୍ଞା, କେଉଁ କେଉଁ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗେ?
1: ମତେ ସବୁ ଭଲ ଲାଗେ ନାନୀ।
0: ଆଜ୍ଞା, ତେବେ ଆଜି କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ଆଜି ଶୁଣେଇ ଦେବେ ନାନୀ, ମୁଁ ହାମ ସାସ ସାସର ଶୁଣେଇ ଦେବେ ଆପଣଙ୍କୁ। ପ୍ରଥମେ ଡେଡିକେଟ୍ କରୁଛି, ତାପରେ ଆମର ମନୋଜ ପଟେଲ, ତମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, କରମ ସାନି ସାହୁ, ନାଗୁ ପାତ୍ର, ଜୟ ସୀତାରାମ, ଆଉ ଆମର ସୁବଲ କୁମାର ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ରାଧାକାନ୍ତ ଭୋଇ, ଯଶୋବନ୍ତ ପାଇକ।
0: ଆଜ୍ଞା, ତେବେ ଶୁଣେଇ ଦଉଛୁ ଆପଣଙ୍କ ପସନ୍ଦର ଏଇ ସୁନ୍ଦର ଗୀତଟି ଆମର ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ, ବିଶେଷ କରି ଆପଣଙ୍କର ସମସ୍ତ ପ୍ରିୟଜନ ମାନଙ୍କୁ। ଆକାଶବାଣୀକୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ରହିଲେ, ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ହ୍ୟାଲୋ ରାଉରକେଲା।
2: ଆଜ୍ଞା ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଲକ୍ଷ୍ମୀ ନାରାୟଣ ଭାଇ କହୁଥିଲେ, ସେଣ୍ଡଲ ସୁବର୍ଣ୍ଣପୁର।
1: ଆଜ୍ଞା, ସୁବର୍ଣ୍ଣପୁରରୁ ଫୋନ କରିଛନ୍ତି?
2: ଆଜ୍ଞା।
1: କେମିତି ଅଛନ୍ତି କୁହନ୍ତୁ।
2: ବଢିଆ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି?
1: ବହୁତ ବଢିଆ। ଆଉ ଆପଣଙ୍କ ଆଡ଼େ ବର୍ଷା ହେଉଛି?
2: ବର୍ଷା ଟିକେ କମିଛି ଆଜ୍ଞା, 2 ଦିନ ହେଲାଣି। କାଲି ଟିକେ ବର୍ଷିଲା ଆଉ କମିଛି ଆଜି।
1: ଆଚ୍ଛା, ତେବେ ଆପଣ କ'ଣ କରନ୍ତି?
2: ଚାଷବାସ ଆଜ୍ଞା।
1: ତେବେ ବର୍ତ୍ତମାନ ତ ବର୍ଷା ହେଉଛି, ଆପଣଙ୍କ ପାଇଁ ସୁବିଧା ହେଉଥିବ ଚାଷବାସ ପାଇଁ? ନାଇଁ
2: ଆପଣଙ୍କୁ
1: ଘର ପରିବାର ସବୁ ସହଯୋଗ କରନ୍ତି ଚାଷବାସରେ? କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ? ଠିକ ଅଛି, ଶୁଣେଇ ଦଉଛୁ ଆପଣଙ୍କ ପସନ୍ଦର ଗୀତ। କାହାକୁ ଡେଡିକେଟ୍ କରିବାକୁ ଚାହିଁବେ?
2: ଡେଡିକେଟ୍ କରିବା ଆମର ଛୋଟ ଅଛନ୍ତି ସହଦେବ ପୁର, ଅମିତ ଭୋଇ, ଆଦିତ୍ୟ ଶର୍ମା, ଦୁର୍ଗେଶ୍ୱର ରଣା, ବିକ୍ରମ ସାହୁ, ସେବାରାମ ମେହର, ବାସୁଦେବ ମେହର, ମୁରଲୀ ମେହର, ଶାନ୍ତନୁ ପଣ୍ଡା, ରବୀନ୍ଦ୍ରନାଥ ମେହର, ମୋନା ପଣ୍ଡା, ଚନ୍ଦ୍ର ପ୍ରଭାକର, ଯଶବନ୍ତ ପାଇକ, ନରେନ୍ଦ୍ର କୁମାର ସାହୁ, ବିଶ୍ୱ ଅମା, ଧରେଶ ପରୁଆ, ଉପେନ୍ଦ୍ର ସେନା, ପଞ୍ଚାବନ ପଞ୍ଚ ବିହାର, ପ୍ରବଲ ସାହୁ, ଚୈତନ୍ୟ ପଟେଲ, ଆଉ ଲିଙ୍ଗରାଜ ମେହର, ଆଉ ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଦ୍ୱିତୀୟ ଚନ୍ଦ୍ର ଶେଠ, ଆଉ କରମ ସାନି ସାହୁ, ଶୁକଦେବ ବାଘ, ତିରମକ ଭାଇ।
1: ଆଜ୍ଞା, ଠିକ ଅଛି, ତେବେ ଶୁଣି ଦଉଛୁ ଆପଣଙ୍କର ସମସ୍ତ ପ୍ରିୟଜନ ମାନଙ୍କୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟି।

0: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରିକ, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା, ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମ ଅଟେ ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୂରା କରିପାରିବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ। ଧନ୍ୟବାଦ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ହ୍ୟାଲୋ ରାଉରକେଲା।
3: ମ୍ୟାଡାମ ନମସ୍କାର।
2: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଗୀତା କହୁଥିଲି ଜଗତସିଂହପୁରରୁ।
2: ଆଜ୍ଞା, କେମିତି ଅଛନ୍ତି?
3: ମୁଁ ବଢିଆ ଅଛି, ଆପଣ?
2: ମୁଁ ବି ବହୁତ ବଢିଆ ଅଛି। ଆଉ ଆପଣଙ୍କ ଆଡ଼େ ବର୍ଷା କେମିତି ଚାଲିଛି କୁହନ୍ତୁ?
3: ବର୍ଷା କାଲି ରାତିଟା ଝୁପୁରୁ ଝୁପୁରୁ ଝୁପୁରୁ ଝୁପୁରୁ ହଉଛି।
2: ଆଜ୍ଞା
3: ଆଜ୍ଞା ଆଜ୍ଞା, ବର୍ଷା ଦିନ ତ ସବୁଆଡେ ହବ, ତାପରେ ଟିକେ ଟିକେ ଖରା ମାରିଦଉଛି।
2: ଆଜ୍ଞା, ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
3: ଭାଇ ଭଉଣୀ ଆମେ ସବୁ ଅଛୁ ଆଉ।
2: କୁହନ୍ତୁ, ଆପଣ ଆମ ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମ ସବୁ ଶୁଣନ୍ତି?
3: ଆଜ୍ଞା ଆଜ୍ଞା, ରେଡିଓ ତ ଲାଗେନି, ଆପ୍ରେ ଶୁଣେ।
2: କୋଉ କୋଉ କାର୍ଯ୍ୟକ୍ରମ ବେଶୀ ଭଲ ଲାଗେ ଆପଣଙ୍କୁ?
3: ମତେ ଏଇ କାର୍ଯ୍ୟକ୍ରମଟା ବେଶୀ ଭଲ ଲାଗେ।
2: ହ୍ୟାଲୋ ରାଉରକେଲା।
3: ଆଜ୍ଞା,
2: ଖୁବ ସୁନ୍ଦର କଥା। ତେବେ ହ୍ୟାଲୋ ରାଉରକେଲାରେ କଣ ଭଲ ଲାଗେ, କଥା ହବାକୁ ଭଲ ଲାଗେ ନା ନିଜ ପସନ୍ଦର ଗୀତ ଶୁଣିବାକୁ ଭଲ ଲାଗେ?
3: ମତେ ହ୍ୟାଲୋ ରାଉରକେଲାରେ ଭଲ ଲାଗେ ଆପଣଙ୍କ ସହିତ କଥା ହବା ପାଇଁ, ଏବଂ ଯୋଉ ଶ୍ରୋତାମାନେ ସବୁ ଭଲ ଭଲ ଗୀତ କହିଥାନ୍ତି ତାଙ୍କ କଥା ଶୁଣିବା ପାଇଁ, ଆପଣଙ୍କ ସାଙ୍ଗରେ କଥା ହବା ପାଇଁ ଏଇଟା ଭଲ ଲାଗେ।
2: ଖୁବ ସୁନ୍ଦର କଥା। ତେବେ କୁହନ୍ତୁ, ଆଜି କୋଉ ଗୀତ ଶୁଣିବାକୁ ଚାହିଁବେ ଆପଣ?
3: ଆଉ ଗୋଟେ ଜୁଦାଇର ଦେଇଦେବେ, ଡେଡିକେଟ୍ କରିବି।
2: ଆଜ୍ଞା କୁହନ୍ତୁ।
3: ଆପଣଙ୍କୁ ଫାଷ୍ଟ
2: ଧନ୍ୟବାଦ,
3: ତାପରେ ଆପଣଙ୍କ କେତେ ସବୁ ଷ୍ଟାଫ ଅଛନ୍ତି ସମସ୍ତଙ୍କୁ
2: ଧନ୍ୟବାଦ,
3: ବସନ୍ତ କୁମାର ମହାପାତ୍ର, ତାପରେ ନାରାୟଣ ପ୍ରଧାନ, ଡିଅର ରେଡିଓ ଲଭର,
2: ଆଜ୍ଞା
3: ମମତା, ସବିତା, କବିତା ମ୍ୟାଡାମ ଯୋଉ କରନ୍ତି ସେମାନଙ୍କୁ, ଆଉ ଯୋଉମାନେ ସବୁ ଶୁଣୁଛନ୍ତି ସମସ୍ତଙ୍କୁ ଏଇଟାକୁ ମୋ ତରଫରୁ ଡେଡିକେଟ୍ କରିଦେବି।
2: ଖୁବ ସୁନ୍ଦର କଥା। ତେବେ ନିହାତି ଭାବରେ ଶୁଣେଇଦେବୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟିକୁ ଆପଣଙ୍କର ସମସ୍ତ ପ୍ରିୟଜନମାନଙ୍କୁ ଏବଂ ଆମର ରେଡିଓର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ।

0: ଯେଉଁଠାରେ ଘରୋଇ ସ୍ୱାଦ ଓ ଉତ୍କୃଷ୍ଟ ଗୁଣବତ୍ତା ସହିତ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ ବଡ଼ି ଓ ପାମ୍ପଡ଼। ମହିଳାମାନଙ୍କ ସ୍ୱାବଲମ୍ବନର ପରିଚୟ ଓମ୍ ଶାନ୍ତି ଓମ୍ ଏସ୍ଏଚ୍ଜି। ଯୋଗାଯୋଗ ପାଇଁ କଲ୍ କରନ୍ତୁ 6372962434। ଆଉ ଥରେ କହି ରଖୁଛି 6372962434।
1: ଆପଣଙ୍କ ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ ନର୍ସରୀ ଠାରୁ କ୍ଲାସ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ। ମୋବାଇଲ ନମ୍ବର 9937328280।
2: ହ୍ୟାଲୋ ରାଉରକେଲା।
3: ଆଜ୍ଞା ନମସ୍କାର।
2: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ ବରଗଡ଼ରୁ କହୁଥିଲି, ଗୋଲକ ବିହାରୀ ପ୍ରଧାନ କହୁଥିଲି।
2: ଆଜ୍ଞା, କେମିତି ଅଛନ୍ତି?
3: ଭଲ ଅଛି ଆଜ୍ଞା, ଆପଣ ମାନେ? ଯେ
2: ବହୁତ ବଢିଆ। କଣ କରନ୍ତି ଆପଣ କୁହନ୍ତୁ?
3: ମୁଁ ଗୋଟେ ପ୍ରାଇଭେଟ କମ୍ପାନୀରେ ଜବ କରେ।
2: ପ୍ରାଇଭେଟ କମ୍ପାନୀରେ କାମ କରୁଛନ୍ତି ନି?
3: ଆଜ୍ଞା।
2: ଆଉ ଆପଣଙ୍କ ଘର ପରିବାରରେ ସବୁ କିଏ କିଏ ରହୁଛନ୍ତି?
3: ଘରେ ସମସ୍ତେ, ଆମର ଜଏଣ୍ଟ ଫ୍ୟାମିଲି ଗୋଟେ 10 ଜଣିଆ ମେମ୍ବର ଅଛି।
2: ଆଜ୍ଞା, ଖୁବ ସୁନ୍ଦର କଥା। ତେବେ ଆଜିକାଲି ଜଏଣ୍ଟ ଫ୍ୟାମିଲି ବହୁତ କମ୍ ଦେଖିବାକୁ ମିଳୁଛି, ଯଦି ଆପଣମାନେ ସେଟାକୁ ମେଣ୍ଟେନ୍ କରିକି ରଖିପାରୁଛନ୍ତି ତେବେ ଖୁବ ସୁନ୍ଦର କଥା ଏଇଟା। ତେବେ କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ? ଠିକ ଅଛି, ତେବେ ଶୁଣେଇ ଦଉଛୁ ଆପଣଙ୍କ ପସନ୍ଦର ଏଇ ସୁନ୍ଦର ଗୀତକୁ। ଆକାଶବାଣୀକୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
3: ନମସ୍କାର।

0: ମହେନ୍ଦ୍ର କୁମାର ପଟ୍ଟନାୟକଙ୍କର ଦୀର୍ଘ 30 ବର୍ଷ ପ୍ରଶାସନ ଜୀବନର ଅନୁଭୂତିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ପ୍ରଶାସକର ଆତ୍ମଲିପି ପୁସ୍ତକର ପରିକଳ୍ପନା କରାଯାଇଛି। ପ୍ରଶାସନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କିପରି ବିଭିନ୍ନ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିଛନ୍ତି ତାହା ଏହି ପୁସ୍ତକରେ ମଧ୍ୟ ସ୍ଥାନିତ ହୋଇଛି।
1: ଶ୍ରୋତାବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମ୍ୟାନ୍ ଫ୍ୟୁଚର।
2: ହ୍ୟାଲୋ ରୌରକେଲା।
3: ଜୟ ଜଗନ୍ନାଥ, ନମସ୍କାର।
2: ଜୟ ଜଗନ୍ନାଥ, ନମସ୍କାର। କିଏ କହୁଛନ୍ତି?
3: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡ଼ା ଜିଲ୍ଲା, ଗଞ୍ଜା।
2: ଆଜ୍ଞା, କେମିତି ଅଛନ୍ତି?
3: ବହୁତ ବଢିଆ, ଭଲ ଅଛି ଜଗନ୍ନାଥଙ୍କ ଆଶୀର୍ବାଦରୁ, ମା ତାରକାଙ୍କ କୃପାରୁ। ଆପଣ କେମିତି?
2: ବହୁତ ବଢିଆ ଅଛି। ତେବେ ଆପଣ କଣ କରନ୍ତି କୁହନ୍ତୁ?
3: ମୁଁ ତ ଆଇସ୍କ୍ରିମ ବିକ୍ରି କରେ ଖରାଦିନେ।
2: ଆଜ୍ଞା।
3: ଆଉ ବର୍ତ୍ତମାନ ସେତେବେଳେ କପଡ଼ା ବେପାର କରେ।
2: ଆଜ୍ଞା। ତେବେ ବର୍ଷା ଆପଣଙ୍କ ସେପଟରେ କେମିତି ହେଉଛି?
3: ବର୍ଷା ତ ଜାରି ଲାଗି ରହୁଛି, ବର୍ଷା ଲଘୁଚାପ ବର୍ଷା, ଆଉ ଚାଷବାସ ଆରମ୍ଭ ହେଇଗଲାଣି।
2: ଆଜ୍ଞା, ଆପଣଙ୍କର ଚାଷବାସ ହୁଏ?
3: ନାହିଁ, ମୁଁ କେବଳ ଆମର ଜମିନ ବେପାର କରେ।
2: ଆଜ୍ଞା ଆଜ୍ଞା। ତେବେ ବର୍ତ୍ତମାନ ତ ଆପଣଙ୍କର ବିଜନେସ୍ ଟିକେ, ବ୍ୟବସାୟ ଟିକେ କମ୍ ଚାଲିଥିବ, ତେବେ ବର୍ତ୍ତମାନ ଆପଣ ଯେମିତି କହିଲେ କି ବର୍ଷା ଦିନରେ କପଡ଼ା ବ୍ୟବସାୟ କରନ୍ତି, ତେବେ କେମିତି କ'ଣ ଚାଲିଛି ବ୍ୟବସାୟ ଆପଣଙ୍କର?
3: କପଡ଼ା ବେପାର ମଧ୍ୟ ଟିକେ ମାନ୍ଦା ଚାଲିଛି, କାହିଁକିନା ବର୍ତ୍ତମାନ ତ ଲୋକ ସବୁ ବିଲବାଡ଼ିରେ କାମ କରୁଛନ୍ତି।
2: ଆଜ୍ଞା।
3: ଆଉ ତେଣୁ ଆଗକୁ ପୂଜା ପର୍ବ ଆସିକି ଚାଲିବ।
2: ଖୁବ ସୁନ୍ଦର କଥା। ତେବେ କୁହନ୍ତୁ ଆଜି କେଉଁ ଗୀତ ଶୁଣିବେ?
3: अच्छा सिला दिया तूने मेरे प्यार का, यार नहीं लूट लिया घर यार का। अच्छा सिला दिया तूने मेरे प्यार का। यहाँ रेड करो, मोर बंधु अमर आकाशवाणी श्रोता परिष्कार समस्त श्रोता बंधु, मोर बरगढ़ श्रोता बंधु अच्छा सुबल साहु, सुबल भई, परेश परवार, शिवराम मेहर, रूपेन्द्र सुना, लोकनाथ साहु, लोकनाथ प्रधान,
2: ଆକାଶବାଣୀକୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: କ'ଣ ଆପଣ ଗୋଟେ ଓଡ଼ିଆ ମିଡ଼ିୟମ୍ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡ଼ିୟମ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ୍ ନମ୍ବର 9348961843 କିମ୍ବା 9564968302।
1: ହ୍ୟାଲୋ ରାଉରକେଲା।
2: ହଁ ଜୁହାର ନାନୀ।
1: ଜୁହାର, କେମିତି ଅଛନ୍ତି?
2: ଭଲ ଅଛି, ବିକ୍ରମ ଭାଇ କହୁଛି ବରପାଲିରୁ।
1: ଆଜ୍ଞା, ତେବେ କ'ଣ କରନ୍ତି ଆପଣ? ଖୁବ ସୁନ୍ଦର କଥା। ତେବେ ବର୍ତ୍ତମାନ ତ ବର୍ଷା ଜୋରସୋରରେ ଲାଗି ରହିଛି, ଆପଣଙ୍କ ବ୍ୟବସାୟ କେମିତି କ'ଣ ଚାଲିଛି? ଆଜ୍ଞା, ତେବେ ଆପଣ କେବଳ ବ୍ୟବସାୟ କରନ୍ତି ନା ଆଉ କ'ଣ କରନ୍ତି ସାଙ୍ଗରେ? ତେବେ ବର୍ତ୍ତମାନ ଆପଣଙ୍କର ଚାଷବାସ କାମ ବି ଆରମ୍ଭ ହେଇସାରିଥିବ ଏବେ? ତେବେ କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
2: ଭଲ ଗୀତ ଦେବେ, ଅମିତାଭ ବଚ୍ଚନ।

0: ହ୍ୟାଲୋ ରାଉରକେଲା।
1: ଆଜ୍ଞା ନମସ୍କାର,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ତଲକି ସର୍ଭରରୁ ରାୟବାହାଲରୁ କହୁଛି ଆଜ୍ଞା।
0: ରାୟବାହାଲ, ଏଟା କୋଉ ବ୍ଲକରେ ଆସୁଛି ଆପଣଙ୍କର?
1: ରାୟବାହାଲରେ କୁତ୍ରା ବ୍ଲକ ଆଜ୍ଞା।
0: କେମିତି ଅଛନ୍ତି?
1: ଭଲ ଅଛୁ ଆଉ।
0: ତେବେ ବର୍ତ୍ତମାନ ତ ବର୍ଷା ଜୋରସୋରରେ ଲାଗି ରହିଛି, ଚାଷବାସ କାମ ବି ଆରମ୍ଭ ହେଇସାରିଥିବ ଆପଣମାନଙ୍କର ନାଇଁ?
1: ଆଜ୍ଞା ଚାଲୁଛି, ଆମର ତ ତଳେ ରୁଆ ଚାଲୁଛି ଆଜ୍ଞା, 3 ଦିନ ତ ହେଲାଣି ବର୍ଷା ଚାଲୁଛି କଣ୍ଟିନ୍ୟୁ ଆଉ।
0: ଆଜ୍ଞା, ତେବେ ରୁଆ ରୁଇ ଆରମ୍ଭ ହେଲାଣି ଆପଣଙ୍କର? ଆରମ୍ଭ କରିଛନ୍ତି ନା ସରିଗଲାଣି? ଆଜ୍ଞା, ଆପଣ କେବଳ ନିଜ ଜମି ଚାଷ କରନ୍ତି ନା ବଖରା ନେଇକି ବି କରନ୍ତି? କେତେ ଧାନ ଚାଷ କରିଛନ୍ତି, ଏଥର କରିବେ ବୋଲି ଆଶା ରଖିଛନ୍ତି? ତେବେ ଆଉ ଆପଣଙ୍କ ଘର ପରିବାରରେ ସବୁ କିଏ କିଏ ରହୁଛନ୍ତି? ଆପଣ ରେଡିଓ ଶୁଣନ୍ତି? କୋଉ କାର୍ଯ୍ୟକ୍ରମ ଆପଣଙ୍କୁ ବେଶୀ ଭଲ ଲାଗେ? ଖୁବ ସୁନ୍ଦର କଥା। ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ? ଆଜ୍ଞା କୁହନ୍ତୁ।
1: ଆପଣଙ୍କୁ ଆଉ ଆମର ସୁବନ କୁମାର ସାହୁ, ଯଶବନ୍ତ ପାରିକ, ଲକ୍ଷ୍ମୀ ନାରାୟଣ ଗାନ୍ଧୀ, ନାରାୟଣ ପ୍ରଧାନ, କିଶୋର ସେନ, ଆଉ ଆମର ନାଗ ପାତ୍ର, ଆଉ କରମ ସାନି, ଆଉ ଏମାନଙ୍କୁ ଟିକେଟ୍ କରିଦେବେ ଆଉ।
0: ତେବେ ଠିକ ଅଛି, ଶୁଣେଇ ଦଉଛୁ।

0: ହ୍ୟାଲୋ ରାଉରକେଲା।
1: ଆଜ୍ଞା ଅପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମା।
0: ଆଜ୍ଞା, କେମିତି ଅଛନ୍ତି?
1: ଭଲ ଅଛି ଅପା। ଆଜି ଟିକେ ବର୍ଷା ଟିକେ ନାହିଁ, କାଲି ଟିକେ ହେଇଥିଲା।
0: ଆଜ୍ଞା,
1: ଅପା ଯାହା ହଉ ଅଛି, ଭଲ ଅଛି ସାର୍।
0: ତେବେ ଆଉ ଆପଣ କଣ କରନ୍ତି କୁହନ୍ତୁ।
1: ଅପା ମୁଁ ଶିକ୍ଷକତା କରୁଥିଲି, ଅବସର ନେଲିଣି। ଏବେ ବାଡି ବଗିଚାରେ କିଛି ପନିପରିବା ଚାଷ କରିଛି, ଆଉ ଚାଷବାସ ବି ଅଳ୍ପ କିଛି କରେ, ଆଉ ତା ସହିତ କବିତା ବି ଲେଖେ, କିଛି କବିତା ବି ଆକାଶବାଣୀରେ ପ୍ରସାରିତ ହେଇଛି।
0: ଖୁବ ସୁନ୍ଦର କଥା। ତେବେ ବର୍ତ୍ତମାନ ତ ଏଇ ବର୍ଷା ଦିନରେ ବାଡି ବଗିଚା କାମ ବି ଯେହେତୁ କରୁଛନ୍ତି, ପନିପରିବା ବି ଭଲ ଅମଳ ହଉଥିବ ନାଇଁ?
1: ଅଳ୍ପ କିଛି ଅପା କରୁଛି, ନିଜେ ଚଳିବା ପାଇଁ ଟିକେ ଭଲ ଲାଗେ, ଆଉ ଗଛ ପତ୍ର ଲଗେଇବା ପାଇଁ, ବାଡି ବଗିଚାରେ ଟିକେ କାମ କରିବା ପାଇଁ, ଗଛର ଯତ୍ନ ନବା ପାଇଁ ଟିକେ ଭଲ ଲାଗେ ଆଉ।
0: ଖୁବ ସୁନ୍ଦର କଥା।
1: ଆମ ପାଖରେ ସମୟ ବୋଧେ ହବନି, ଟିକେ କବିତା ଟିକେ କହିଥାନ୍ତି ଗୋଟେ।
0: ହଁ କୁହନ୍ତୁ।
1: ଆକାଶବାଣୀ ଉପରେ ମୁଁ ଲେଖିଥିଲି ଗୋଟେ କବିତା, ସେଇଟା କହୁଛି। ମୁଁ ଆକାଶବାଣୀ 5 ବର୍ଷ କି 10 ବର୍ଷ ନୁହେଁ, ଏବେ ମୋତେ ପୁରିଲା 90 ବର୍ଷ। ଏ ବୟସରେ ବି ଥକି ପଡ଼ି ନାହିଁ କି ନଈ ଯାଇ ନାହିଁ, ମୁଣ୍ଡଟି କି ସଜରେ ଦଣ୍ଡାୟମାନ ନା ଅଛି, ମଠାରେ ବାଲ୍ୟର ଚପଳତା ନା ଅଛି, ବୃଦ୍ଧାବସ୍ଥାର ସ୍ଥାନିତ୍ୱ ବରଂ ଅଙ୍ଗେ ଅଙ୍ଗେ ମୋର ତାରୁଣ୍ୟର ଦୀପ୍ତି, ଯୌବନର ଉଦ୍ଦାମତାରେ ଉଦ୍ଦୀପିତ ମୋର ସମସ୍ତ ଅବୟବ, ମୋ ଦେହରେ ଅସୀମ ଧୈର୍ଯ୍ୟ ସାହସ ଓ ମନୋବଳ, ସମସ୍ତ ବାଧା ବିଘ୍ନ ହାର ମାନିଛି ମୋ ପାଖରେ, ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରରେ ଅଭିମନ୍ତ୍ରିତ ମୁଁ। ଭୁଲି ନାହିଁ ମୋର ପଥ, ପାଶରି ଯାଇନି ମୋର ସଂକଳ୍ପ, ଦ୍ୱିଧା ପ୍ରକାଶ କରିନି ସଠିକ୍ ତଥ୍ୟ ଦେବାରେ, ଉପଯୁକ୍ତ ମାର୍ଗ ପ୍ରଦର୍ଶନରେ କୁଣ୍ଠାବୋଧ କରିନି, କାର୍ଯ୍ୟକ୍ରମ ପ୍ରସାରଣରେ ଉପରକୁ ଆନନ୍ଦ ଦେବାରେ, ସୂଚନା ଶିକ୍ଷା ଓ ମନୋରଞ୍ଜନର ସାଜିଛି ମୁଁ ବଳିଷ୍ଠ ମାଧ୍ୟମ, ଯାହାକୁ ସାଥି କରି ଅତିକ୍ରମ କରି ଚାଲିଛି ମୁଁ ପାହାଚ ପରେ ପାହାଚ। ମୋର ଏଇ ଚଲାପଥେ ଯେଉଁମାନେ ହାତ ଧରି ଚାଲିଛନ୍ତି ବାଟ, ଦେଇଛନ୍ତି ଅମାପ ସ୍ନେହ ଅସରନ୍ତି ପ୍ରେମ ଅକୁଣ୍ଠିତ ଭଲ ପାଇବା, ଆଉ ସ୍ଥାନ ଦେଇଛନ୍ତି ତାଙ୍କର ବିଶାଳ ହୃଦୟରେ, ବାନ୍ଧି ରଖିଛନ୍ତି ମମତାର ରଜୁରେ ସମ୍ପର୍କର ଡୋରିରେ, ସେମାନଙ୍କୁ ମୋର କୋଟି ପ୍ରଣାମ, ସେମାନଙ୍କୁ ମୋର କୋଟି ପ୍ରଣାମ।
0: ଖୁବ ସୁନ୍ଦର, ଖୁବ ସୁନ୍ଦର କବିତାଟେ ନିଜେ ଲେଖିଛନ୍ତି ଆପଣ?
1: ଆଜ୍ଞା ମୁଁ କବିତା ଲେଖେ, ଆକାଶବାଣୀ କଟକରେ ମୁଁ ପଠାଏ ବେଶୀ ଟିକେ କବିତା, 50-60 କବିତା ପ୍ରସାରିତ ହେଇଛି।
0: ଆଜ୍ଞା,
1: ଏଟା ବି ପ୍ରସାରିତ ହେଇସାରିଛି ଆକାଶବାଣୀ କଟକରେ।
0: ଆଜ୍ଞା ଆଜ୍ଞା, ଖୁବ ସୁନ୍ଦର ଲେଖିଛନ୍ତି ଆପଣ, ନିହାତି ଭାବରେ ଜଣାପଡୁଛି ଆପଣ ଆକାଶବାଣୀକୁ କେତେ ଭଲ ପାଆନ୍ତି, ରେଡିଓକୁ କେତେ ଭଲ ପାଆନ୍ତି। ଏଥିରେ
1: ନିଶ୍ଚିତ ଅପା, ମୁଁ ରେଡିଓକୁ ଭଲ ପାଏ, ଏବେ ନୁହେଁ, 40 ବର୍ଷରୁ ଉର୍ଦ୍ଧ ହବ ମୁଁ ରେଡିଓ ଶୁଣି ଆସୁଛି। ଯେତେବେଳେ ମୁଁ ପାଠ ବି ପଢୁଥିଲି, ଦାଦାଙ୍କର ସେତେବେଳେ ରେଡିଓ ଥିଲା, ସେତେବେଳେ ମୁଁ ଶୁଣି ଆସୁଛି, ଆଉ ଏବେ ବି ରେଡିଓ ମୋ ପାଖରେ 25 ବର୍ଷ ହେଲା, ଗୋଟେ ରେଡିଓ ମୁଁ ରଖିଛି ନିଜ ପାଖରେ, କିଣିକି ରଖିଛି, ଚାଲିଛି ଆଉ ଶୁଣୁଛି ସବୁବେଳେ, କାର୍ଯ୍ୟକ୍ରମ ଶୁଣୁଛି ସମସ୍ତଙ୍କୁ, ମାନେ ଏବେ ବି ମୋ ରେଡିଓ ସାଥି ବି ମୋର ବହୁତ ହେଇଗଲାଣି, ଆଉ ଆକାଶବାଣୀ ସହ ପ୍ରାୟ ଅଧିକାଂଶ କେନ୍ଦ୍ରକୁ ମୁଁ ଫୋନ କରି କଥା ହୁଏ, ଆଉ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରେ।
0: ଖୁବ ସୁନ୍ଦର କଥା। ତେବେ ଆଶା କରିବୁ ଆପଣଙ୍କର ରେଡିଓ ପ୍ରତି ଭଲ ପାଇବା ଏମିତି ସବୁବେଳେ ବଜାୟ ରହୁ। ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଦିୱାନାର ଗୋଟେ ଗୀତ ଅଛି, ସତ୍ୟଙ୍ଗେ ତୁମେ ପ୍ୟାର କରେ କି ନାହିଁ।
0: ଆଜ୍ଞା,
1: ଗୀତଟା ଟିକେ ଦେବେ?
0: ଓକେ, ଠିକ ଅଛି, ତେବେ ଶୁଣି ଦଉଛୁ ଆପଣଙ୍କ ପସନ୍ଦର ଏଇ ସୁନ୍ଦର ଗୀତକୁ। ଆକାଶବାଣୀକୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୋବିନ୍ଦ ମିଶ୍ର, ସୁଲେଖା, କେନ୍ଦ୍ରା ବ୍ଲକ, ଝାରସୁଗୁଡା ଜିଲ୍ଲା।
0: ତେବେ କଣ କରନ୍ତି ଆପଣ?
1: ଆମେ ପୂଜା ପାଠ କରନ୍ତି ଏଇ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ। ମୋର ଗାଁରେ ଗୋଟେ କାହାର କିଛି ଅସୁବିଧା ହେଲେ କି କାହାର କିଛି ଘରେ ଯଦି ପୂଜା ପାଠ କରିବାର ଥିଲେ ଆମେ ଯାଇକି ପୂଜା କରୁ। ଆମେ ପଣ୍ଡିତ କାମ କରୁ, ପଣ୍ଡିତ କାମ କରୁ, ବ୍ରାହ୍ମଣ ଲୋକ।
0: ଆଜ୍ଞା ଆଜ୍ଞା, ଖୁବ ସୁନ୍ଦର କଥା। ତେବେ ଆଉ ଆପଣଙ୍କର ଘର ପରିବାରରେ ସବୁ କିଏ କିଏ ରହୁଛନ୍ତି?
1: ବାପା ମା, ମୋର ସ୍ତ୍ରୀ ଅଛି, ମୋର ଗୋଟେ ପୁଅ ଅଛି ମେଟ୍ରିକ କ୍ଲାସ ପଢୁଛି, ମୋର ମ୍ୟାଡମ MBK କାମ କରନ୍ତି ପଞ୍ଚାୟତ ମିଶନ ଶକ୍ତି ଡିପାର୍ଟମେଣ୍ଟ ର।
0: ତେବେ ଆପଣ ରେଡିଓ ଶୁଣନ୍ତି? ରେଡିଓରେ ଆମର ସମସ୍ତ କାର୍ଯ୍ୟକ୍ରମ ସବୁ ଶୁଣନ୍ତି ଆପଣ?
1: ସବୁ ସମସ୍ତ କାର୍ଯ୍ୟକ୍ରମ ସବୁ ଶୁଣିବା ଲାଗି ଟାଇମ ନେଇ ମ୍ୟାଡମ, କିନ୍ତୁ ଆମର ଫୋନ ଇନ୍ କାର୍ଯ୍ୟକ୍ରମ ଏଇଟା ବିଶେଷ ଭାବରେ ଆମେ ମିସ୍ ତାକୁ ନେଇ କରୁ। ସବୁ ସବୁ ବ୍ୟବସ୍ଥା ଶୁଣନ୍ତୁ, ଫୋନ ଇନ୍ କାର୍ଯ୍ୟକ୍ରମ ଟା
0: ଖୁବ ସୁନ୍ଦର କଥା, ଖୁବ ସୁନ୍ଦର କଥା। ତେବେ ଆପଣଙ୍କର ରେଡିଓ ପ୍ରତି ଭଲ ପାଇବା ଏମିତି ସବୁବେଳେ ବଜାୟ ରହୁ। କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ମ୍ୟାଡମ କଣ ହଉଛି ନା, ମ୍ୟାଡମ ଦେଖନ୍ତୁ, ଆମେ ଆପଣଙ୍କୁ ଦେଖିଲୁ କି ଆପଣ ଆମକୁ ଦେଖିନାହାନ୍ତି, କିନ୍ତୁ ଆପଣ ଯୋଉ ଏବେ ଯୋଉ ଯୋଉ ହିସାବ ଯୋଉ ସୁନ୍ଦର ହିସାବରେ କଥାବାର୍ତ୍ତା କରୁଛନ୍ତି ଏଇଟା ହିଁ ଆମର ଲାଗି ଖୁସି ହେ। ଫିଲ୍ମ ର ଗୋଟେ ନାମ ହଉଛି ଧରମ କରମ, ବହୁତ ବଢିଆ ଲାଗେ। ଗୀତଟା ଟିକେ ଡେଡିକେଟ କରିଦେବେ ମୋର ଦାଦା ମୁରଲୀ ପ୍ରସାଦ କର, ତାପରେ ମୋର ମାନେ ଭାଇ ରାଧାକାନ୍ତ ହୋଇ, ମୋର ମାମୁ ସୁବନ ସାହୁ ପହଣ୍ଡି ବିଜେପୁର, ତାପରେ ମୋର ଆମର କରମ ଇ ଆମର ଏଇ ପଙ୍କଜ ମିତ୍ର ଜୟପୁର, ତାପରେ ହରେଶ ବରୁଆ, ପରମାନନ୍ଦ କିଷାନ, ଆଉ ମାନସ ରଞ୍ଜନ ମିଶ୍ର ସମ୍ବଲପୁର, ଅଶୋକ କୁମାର ଦତ୍ତ ବାରିପଦା, ମାମା ମିଶ୍ର ଭୁବନେଶ୍ୱର, ଆଉ ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଆଉ ଭକ୍ତଚରଣ ଭୋଇ, ଲୋକନାଥ ସାହୁ, ଆଉ ଆପଣ ମାନଙ୍କ ଯେତିକି କର୍ମଚାରୀ ଅଛନ୍ତି ସମସ୍ତଙ୍କୁ, ଯେତିକି ଉପସ୍ଥାପକ ଉପସ୍ଥାପିକା ସମସ୍ତଙ୍କୁ ଏଇ ଗୀତ ଡେଡିକେଟ କରିଦେବେ। ଆଉ ଭଗବାନ ସମସ୍ତଙ୍କର କଣ୍ଠରେ ବସବାସ କରିକରି ସମସ୍ତ କଣ୍ଠରେ ସମସ୍ତେ ସମସ୍ତଙ୍କ ସହିତ ଭଲ କଥାବାର୍ତ୍ତା ଲାଗନ୍ତୁ, ଯେହେତୁକି ଗୋଟେ ପ୍ରେମଟେ ସୃଷ୍ଟି ହେବ, ଗୋଟେ ଭଗବାନ ପ୍ରତି ଗୋଟେ ମାନେ ଆସ୍ଥାଟେ ସୃଷ୍ଟି ହେବ, ଆଉ ଭଗବାନ ସମସ୍ତଙ୍କ ଚଲାପଥରେ ପୁଷ୍ପ ବୃଷ୍ଟି କରନ୍ତୁ।
0: ସୁନ୍ଦର ବିଚାର ଆପଣଙ୍କର। ତେବେ ଶୁଣି ଦଉଛୁ ଆପଣଙ୍କ ପସନ୍ଦର ସୁନ୍ଦର ଗୀତକୁ। ଆକାଶବାଣୀକୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡମ।

0: ହ୍ୟାଲୋ ରାଉରକେଲା।
1: ଜୟ ସୀତାରାମ ଆଜ୍ଞା। ଜୟ ସୀତାରାମ।
0: ଜୟ ସୀତାରାମ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଆଜ୍ଞା ରବୀନ୍ଦ୍ରନାଥ ମେହେର, ମହଲା ଗୋଟା, ଭେରାନ ବ୍ଲକ, ବରଗଡ଼ ଜିଲ୍ଲା ନୁ କହୁଛେ। ଆଜ୍ଞା
0: ଆଜ୍ଞା, କେମିତି ଅଛନ୍ତି?
1: ଭଲ ଅଛେ ଆଜ୍ଞା। ବର୍ଷା ତ ଲାଗି ରହିଛି 3 ଦିନ ହେଲାନ।
0: ଆଜ୍ଞା, ବର୍ଷା ଲାଗି ରହିଛି ବି, ବର୍ତ୍ତମାନ ଚାରିଆଡେ ବର୍ଷା ଲାଗି ରହିଛି। ତେବେ ଆପଣଙ୍କର ଚାଷବାସ କିଛି ହୁଏ ନା ହୁଏନି ଆପଣଙ୍କର?
1: ଚାଷବାସ ସବୁ ପଲା ପୋଡ଼ି ସାରିଛି ଆଜ୍ଞା।
0: ତେବେ ଆଉ ଆପଣଙ୍କ ପରିବାରରେ ସବୁ କିଏ କିଏ ରହୁଛନ୍ତି?
1: ସବୁ ଭଲ ଅଛନ୍ ଆଜ୍ଞା। ପୁଅ ବହ, ତିନିଟା ପୁଅ, ତିନିଟା ବହ, ସାନ ବାବୁଟାକେ ବିହାନ ହୋଇ କରବାର, ଚାରିଟା ବାବୁ ସବୁ।
0: ଆଜ୍ଞା, ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଆଜ୍ଞା ଆଜି ଗୀତ ଶୁଣମା ଅବତାର ଫିଲ୍ମ ର ଚଲୋ ବୁଲାବା ଆୟା ହେ ମାତା ନେ ବୁଲାୟା ହେ। ଆଉ ଆମର ଶ୍ରୋତା ମାନେ ହେଲେ ହେମନ୍ତ ମେହେର, ଅଶୋକ ପତି, ଅମିତ ପ୍ରସାଦ ଲୁହା, ଆନନ୍ଦ ମେହେର, ଉମା ମୁଣ୍ଡା, ଦେବରାଜ ମେହେର, ଚୈତନ୍ୟ ପଟେଲ, ସୁବଲ ସାହୁ, ନାରାୟଣ ମେହେର, ଜୟଗୋପାଳ ବେହେରା, ଯୋଗନାଥ ସାହୁ, ସୁଦାମ ସାହୁ, ପୁଷ୍ପାଞ୍ଜଳି ଖମାରୀ, ପ୍ରଶାନ୍ତ ଖମାରୀ, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ନାଗୁ ପାତ୍ର, କରମସାନୀ ସାହୁ, ଲକ୍ଷ୍ମୀନାରାୟଣ ବାସ, ଚିତ୍ରସେନ ସବର, ଉପେନ୍ଦ୍ର ସୁନା, ପଞ୍ଚାନନ ପଞ୍ଜିଆର, ସେବାରାମ ମେହେର, ମୁରଲୀ ମେହେର, ଦେବରାଜ ମେହେର, ଯଶବନ୍ତ ପାଇକ, ମୁରଲୀ ପ୍ରସାଦ କର, ଆଉ ପରେଶ ବରୁଆ।
0: ଓକେ, ଠିକ୍ ଅଛି। ତେବେ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟିକୁ। ଆପଣଙ୍କର ସମସ୍ତ ପ୍ରିୟଜନମାନଙ୍କୁ ଏବଂ ଆମର ଶ୍ରୋତାବନ୍ଧୁମାନଙ୍କୁ ଆକାଶବାଣୀକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

ଶ୍ରୋତାନ୍ଧୁ ପ୍ରଚାର କଲୁ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଥିଲେ ବସନ୍ତୀ କୁମାର ସ୍ୱାଇଁ, ଉପସ୍ଥାପନାରେ ଜ୍ୟୋତ୍ସ୍ନା ରାଣୀ ସାହୁ। ଆକାଶବାଣୀ ରାଉରକେଲା 102.6 FM। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ଶ୍ରୋତାବନ୍ଧୁ, କୌଣସି ଗୋଟିଏ ସମାଜର ଉନ୍ନତି ନାରୀମାନଙ୍କର ତ୍ୟାଗ, ଉଦ୍ୟମ ଏବଂ ପ୍ରଚେଷ୍ଟା ଉପରେ ବହୁଳ ଭାବରେ ନିର୍ଭର କରିଥାଏ। ସେ ଓଡ଼ିଶା ହେଉ କି ମହାରାଷ୍ଟ୍ର, ଇତିହାସରେ ଏମିତି ଅନେକ ଉଜ୍ଜଳ ଉଦାହରଣ ଆମ ସାମ୍ନାରେ ରହିଛି, ଯେଉଁଠାରେ କି ନାରୀମାନଙ୍କର ଅଦମ୍ୟ ଉଦ୍ୟମ ଫଳରେ ପ୍ରତ୍ୟେକ ଜାତି ତା'ର ଇତିହାସକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିଛି। ଆଜି ଏହି ମର୍ମରେ ଆମର ଏହି କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଗୋଟିଏ ଆଲୋଚନା, ମହାରାଷ୍ଟ୍ରର ଅବିସ୍ମରଣୀୟ ନାରୀ ପ୍ରତିଭା। ଆଲୋଚନା କରିଛନ୍ତି ରାଧା ଜଗଲେକର।
1: ନମସ୍କାର, ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମୁଁ ମହାରାଷ୍ଟ୍ରର ପ୍ରତିଷ୍ଠିତ ଓ ସ୍ୱନାମଧନ୍ୟ କେତେଜଣ ନାରୀଙ୍କ ବିଷୟରେ କିଛି କହିବାକୁ ଚାହୁଁଛି। ଆମେ ଶିବାଜୀ ମହାରାଜଙ୍କ ମା ଜିଜାବାଈଙ୍କଠାରୁ ଆରମ୍ଭ କରି ସାମ୍ପ୍ରତିକ କାଳର ଅନେକ ମହିଳା ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଯୋଗଦାନ କରି ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି ତାଙ୍କ ବିଷୟରେ ଜାଣିବା। ଝାନ୍ସିର ରାଣୀ ଲକ୍ଷ୍ମୀବାଈ ମଧ୍ୟ ମରାଠୀ ଥିଲେ। 1857 ବିଦ୍ରୋହରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ତାଙ୍କର ମୂଳ ନାମ ମନକର୍ଣ୍ଣିକା ତାମ୍ବେ। ପରେ ତାଙ୍କର ବିବାହ ଝାନ୍ସିର ମହାରାଜ ଗଙ୍ଗାଧର ରାଓ ନେବାଳଙ୍କର ସାଙ୍ଗରେ ହେଲା, ଯିଏକି ତାଙ୍କଠାରୁ ବୟସରେ ବହୁତ ବଡ଼ ଥିଲେ। 1857 ବିଦ୍ରୋହରେ ନିଜ ଛୋଟ ପିଲାକୁ ପିଠିରେ ବାନ୍ଧି ସେ ମେରି ଝାନ୍ସି ନହି ଦୁଙ୍ଗି କହି ଇଂରେଜମାନଙ୍କ ସାଙ୍ଗରେ ଲଢ଼ାଇ କରିଥିଲେ। ସେହିପରି ଅହିଲ୍ୟାବାଈ ହୋଲକର ମଧ୍ୟ ମରାଠୀ ଥିଲେ ଓ ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ସେ ଅନେକ କାମ କରିଥିଲେ। ପ୍ରଥମେ ଆମେ ଜିଜାବାଈଙ୍କ ଉଦାହରଣ ଯଦି ନେବା, ତାହେଲେ ଶିବାଜୀଙ୍କର ସମସ୍ତ କର୍ତ୍ତୃତ୍ୱ ଓ ସାହସିକତା ପଛରେ ଜିଜାବାଈଙ୍କର ସଙ୍ଗୋପନା ଓ ଅଦମ୍ୟ ପ୍ରେରଣା ତାଙ୍କୁ ଜଣେ ମହାପୁରୁଷର ଆଖ୍ୟା ଦେଇଥିଲା। ତାଙ୍କରି ଇଙ୍ଗିତରେ ସେ ନିଜକୁ ଗୋବ୍ରାହ୍ମଣ ପ୍ରତିପାଳକ ହିନ୍ଦୁ ରାଜା ବୋଲାଇଲେ ଓ ଛତ୍ରପତି ରାଜା ହେଲେ। ଆଉ ଗୋଟିଏ କଥା କହିବି, କୁହନ୍ତି ଯେ ପାଣିରେ ଭରା ବିରାଟ କୁଣ୍ଡରେ ବସି ସେ ଶିବାଜୀଙ୍କୁ ଜନ୍ମ ଦେଇଥିଲେ। ଏମିତି ମା କାଳ କାଳକୁ ବନ୍ଦନୀୟା ଓ ପୂଜ୍ୟ। ଏହାପରେ ଆମେ ଆଉ ଜଣେ ନାରୀ ସାବିତ୍ରୀବାଈ ଫୁଲେଙ୍କ ବିଷୟରେ ଜାଣିବା। ସେ ଥିଲେ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଧର୍ମପତ୍ନୀ, କେବଳ ମହାରାଷ୍ଟ୍ର ନୁହେଁ, ଭାରତର ପ୍ରଥମ ନାରୀ ଶିକ୍ଷୟତ୍ରୀ। ନାରୀ ଶିକ୍ଷା କ୍ଷେତ୍ରରେ ତାଙ୍କ ଦାନ ଅତୁଳନୀୟ। ତାଙ୍କ ସ୍ୱାମୀଙ୍କ ପିଉସୀ ସଗୁଡ଼ାଉଙ୍କ ପାଖରୁ ସେ ଇଂରାଜୀ ଶିକ୍ଷା ଲାଭ କଲେ। ସଗୁଡ଼ାଉ ଜଣେ ଇଂରାଜୀ ଅଧିକାରୀଙ୍କ ଘରେ ଦାୟୀ କାମ କରୁଥିଲେ, ସେ ପାଇଁ ସେ ଇଂରାଜୀ ବୋଲୁଥିଲେ ଏବଂ ଲେଖିପାରୁଥିଲେ। 1 ମେ 1847 ପଛୁଆ ବର୍ଗର ବସ୍ତିରେ ପ୍ରଥମ ଥର ପାଇଁ ସେ ସ୍କୁଲ ଆରମ୍ଭ କଲେ। ସଗୁଣାଙ୍କ ସାଙ୍ଗରେ ମିଶି ଶିକ୍ଷାଦାନ ଆରମ୍ଭ କଲେ, କିନ୍ତୁ ପରେ ଏହି ସ୍କୁଲ ବନ୍ଦ ହେଲା। ତେଣୁ 1 ଜାନୁଆରୀ 1848 ପ୍ରଥମ ଥର ପାଇଁ କେବଳ ଝିଅ ପିଲାଙ୍କ ପାଇଁ ପୁଣେରେ ସ୍କୁଲ ଆରମ୍ଭ କଲେ। ତାପରେ କେବଳ 4 ବର୍ଷରେ ସାରା ମହାରାଷ୍ଟ୍ରରେ ସେ 18 ସ୍ଥାନରେ ସ୍କୁଲ ଖୋଲିଲେ। ଏହାପରେ କେବଳ ଝିଅମାନଙ୍କ ପାଇଁ ଆଉ ଏକ ସ୍କୁଲ କମଲାବାଈ ସ୍କୁଲ ନାମରେ ମୁମ୍ବାଇରେ ଆରମ୍ଭ କଲେ। ଏ ସ୍କୁଲଟି ଆଜି ପର୍ଯ୍ୟନ୍ତ ଚାଲିଛି। ଏହି ସ୍କୁଲରେ ଆରମ୍ଭରେ ମାତ୍ର 6 ଜଣ ଛାତ୍ରୀ ପଢ଼ୁଥିଲେ, ବର୍ଷକ ପରେ ଏହି ସଂଖ୍ୟା 40 ରୁ 45 ପର୍ଯ୍ୟନ୍ତ ପହଞ୍ଚିଲା। ଏହି ସମୟରେ ସନାତନୀ ଉଚ୍ଚବର୍ଗୀୟମାନେ ଏହାର ବିରୋଧ କଲେ। ସାବିତ୍ରୀବାଈଙ୍କ ଉପରକୁ ଗୋବର ଫିଙ୍ଗିଲେ, ପଥର ଫିଙ୍ଗିଲେ, କିନ୍ତୁ ସାବିତ୍ରୀବାଈ ଅନେକ ସଂଘର୍ଷ କରି ତାଙ୍କର ଶିକ୍ଷା ପ୍ରସାର ଉଦ୍ୟମ ଚାଲୁ ରଖିଲେ। ଶିକ୍ଷାର ପ୍ରସାର ଲାଗି ଅନ୍ୟ ସାମାଜିକ କ୍ଷେତ୍ରରେ ମଧ୍ୟ କାମ କରିବା ବହୁତ ଜରୁରୀ ଥିଲା, ଯେପରିକି ନାରୀମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା, କୁପ୍ରଥା, ପୁରାତନ ରୂଢ଼ି ଓ ପରମ୍ପରା ବିରୁଦ୍ଧରେ ଲଢ଼ିବା ଇତ୍ୟାଦି। ସେ କାଳରେ ବାଲ୍ୟ ବିବାହ ହେଉଥିଲା, ଝିଅର ବୟସ କମ୍ ଓ ସ୍ୱାମୀ ବୟସ୍କ ଥିଲେ, ତେଣୁ ବିଧବାଙ୍କ ସଂଖ୍ୟା ଅଧିକ ଥିଲା। ସମାଜରେ ଅତ୍ୟାଚାରିତ ଏହି ବିଧବାମାନଙ୍କ ପୁନର୍ବସନ ପାଇଁ ସେ ବହୁତ କାମ କଲେ। ସେ ନିପୁତ୍ରିକ ଥିଲେ। ବିଧବା ଆଶ୍ରମରେ ଥିବା କାଶୀବାଈ ନାମକ ଜଣେ ବିଧବାଙ୍କ ପୁଅକୁ ନିଜ ପୁଅ କରି ତା ନାଁ ଯଶବନ୍ତ ରଖିଲେ। ତାଙ୍କର ଶିକ୍ଷା କାର୍ଯ୍ୟରେ ଖୁସି ହୋଇ ଇଷ୍ଟ ଇଣ୍ଡିଆ କମ୍ପାନୀର ମେଜର କ୍ୟାଣ୍ଡି ଫୁଲେ ସ୍ୱାମୀ ସ୍ତ୍ରୀ ଦୁହିଙ୍କୁ ପୁରସ୍କୃତ କଲେ ଓ ତାଙ୍କ ଦ୍ୱାରା ପରିଚାଳିତ ସ୍କୁଲକୁ ସରକାରୀ ଅନୁଦାନ ପ୍ରଦାନ କଲେ। 1896-97 ପୁଣେ ସହର ପ୍ଲେଗ ମହାମାରୀ ଦ୍ୱାରା ଆକ୍ରାନ୍ତ ହେଲା। ନିଜ ଜୀବନକୁ ପାଣି ଛଡ଼ାଇ ସେ ରୋଗୀମାନଙ୍କ ଦିନରାତି ସେବା କଲେ ଓ ସେହି ରୋଗରେ ହିଁ 10 ମାର୍ଚ୍ଚ 1897 ଏହି ଅସାଧାରଣ ନାରୀ ସାବିତ୍ରୀବାଈ ମୃତ୍ୟୁବରଣ କଲେ। ତାଙ୍କ ଏହି ସାମାଜିକ କାର୍ଯ୍ୟ ଲାଗି କୃତଜ୍ଞତା ସ୍ୱରୂପ 1995 3 ଜାନୁଆରୀ ଦିନକୁ, ଅର୍ଥାତ୍ ତାଙ୍କ ଜନ୍ମଦିନକୁ, ବାଳିକା ଦିବସ ରୂପେ ପାଳନ କରାଯାଉଛି।

ପେଣ୍ଟରଙ୍କ ଘରେ ରହି ପେନ୍ସିଲଭାନିଆରେ ଡକ୍ଟରୀ ଶିକ୍ଷା ଆରମ୍ଭ କଲେ। 1 ମାର୍ଚ୍ଚ 1886ରେ MD ପଦବୀ ଲାଭ କଲେ। 9 ଅକ୍ଟୋବର 1886ରେ ଇଟସେରିଆ ପାଣି ଜାହାଜରେ ଚଢ଼ି 16 ନଭେମ୍ବର 1886ରେ ଗୋପାଳରାମଙ୍କ ସହ ମୁମ୍ବାଇ ଫେରିଲେ। ଆମେରିକାର କଷ୍ଟମୟ ଜୀବନ, ଖାଇବାରେ ହେଳା ଆଉ ପ୍ରତିକୂଳ ପାଣିପାଗ ଯୋଗୁଁ ସେ TB ରୋଗରେ ପୀଡ଼ିତ ହେଲେ। ଡକ୍ଟର ହେଇ ଭାରତକୁ ଫେରିଲେ ସିନା, କିନ୍ତୁ ମହିଳାମାନଙ୍କ ସେବା ଶୁଶ୍ରୂଷା କରିବାର ସ୍ୱପ୍ନ ପୂରଣ କରିପାରିଲେ ନାହିଁ। 26 ଫେବୃଆରୀ 1887ରେ ସେ କେବଳ 22 ବର୍ଷ ବୟସରେ ମୃତ୍ୟୁବରଣ କଲେ। ନିଜ ଧ୍ୟେୟ ପୂର୍ତ୍ତି ଲାଗି ଜଣେ ମହିଳା ନିଜର ଶକ୍ତି କେତେ ପ୍ରକର୍ଷରେ ପ୍ରମାଣିତ କରିପାରେ ତାହାର ଜ୍ୱଳନ୍ତ ଓ ମୂର୍ତ୍ତିମନ୍ତ ଉଦାହରଣ ହେଉଛନ୍ତି ଡକ୍ଟର ଆନନ୍ଦୀବାଇ ଯୋଶୀ। ସେଥିଲାଗି ଆଜି ମଧ୍ୟ ସେ ବନ୍ଦନୀୟ ଓ ଆଦର୍ଶ ଅଟନ୍ତି। ଆଉ ଜଣେ ମରାଠୀ ନାମବନ୍ତ ବୈଜ୍ଞାନିକ ତଥା ଲେଖିକା ଓ ସମାଜସେବିକା, ଯାହାଙ୍କୁ ଆମେ ଭଲ ଭାବରେ ଜାଣୁ, ସେ ହେଉଛନ୍ତି ସୁଧା ମୂର୍ତ୍ତି, ମରାଠୀ ଝିଅ ସୁଧା କୁଳକର୍ଣ୍ଣୀ। ସେ ଭାରତୀୟ ବିଦ୍ୟାପୀଠର ଇଞ୍ଜିନିୟରିଂ କଲେଜରୁ BE ଇଲେକ୍ଟ୍ରିକାଲ ପଦବୀ ସୁବର୍ଣ୍ଣ ପଦକ ସହ ହାସିଲ କରିଛନ୍ତି। ସେହିପରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ କମ୍ପ୍ୟୁଟର ସାଇନ୍ସରେ ME ତଥା MTech ପଦବୀ ଲାଭ କରିଛନ୍ତି। ଶ୍ରୀ ନାରାୟଣ ମୂର୍ତ୍ତିଙ୍କ ସହ ବିବାହ କରି ସେ ସୁଧା ମୂର୍ତ୍ତି ହେଲେ। ତାଙ୍କର ଚାକିରି ଜୀବନ ପ୍ରଥମ ମହିଳା ଇଞ୍ଜିନିୟର ରୂପେ ଆରମ୍ଭ କରିଥିଲେ। ସେହି ପୋଷ୍ଟ ପାଇଁ କେବଳ ପୁରୁଷମାନଙ୍କଠାରୁ ଆପ୍ଲିକେସନ୍ ଗ୍ରହଣ କରୁଥିଲେ, କିନ୍ତୁ ସୁଧା ମୂର୍ତ୍ତି ସେହି ପୋଷ୍ଟ ଲାଗି ଆପ୍ଲିକେସନ୍ ଦେଇ ସିଲେକ୍ଟ ହୋଇ ନିର୍ବାଚିତ ହେଲେ। ସେ ଜଣେ ବିଖ୍ୟାତ ସାମାଜିକ କାର୍ଯ୍ୟକର୍ତ୍ତା ଓ କୁଶଳ ଲେଖିକା ଅଟନ୍ତି। ସେ ମରାଠୀ, କନ୍ନଡ଼ ଏବଂ ଇଂରାଜୀ ଭାଷାରେ ଲେଖିପାରନ୍ତି। ସମାଜର ବିବିଧ କ୍ଷେତ୍ରରେ ସେ ଅନେକ ବିକାଶ କାର୍ଯ୍ୟକୁ ଆଗେଇ ନେଇଛନ୍ତି। କର୍ଣ୍ଣାଟକ ସରକାରଙ୍କ ସମସ୍ତ ସ୍କୁଲରେ ସେ କମ୍ପ୍ୟୁଟର ଓ ଲାଇବ୍ରେରୀ ଉପଲବ୍ଧ କରାଇଛନ୍ତି। ହାର୍ଭାର୍ଡ ବିଦ୍ୟାପୀଠରେ ମୂର୍ତ୍ତି କ୍ଲାସିକାଲ ଲାଇବ୍ରେରୀ ଅଫ୍ ଇଣ୍ଡିଆ ନାମକ ଏକ ଗ୍ରନ୍ଥାଳୟ ଆରମ୍ଭ କରିଛନ୍ତି। କର୍ଣ୍ଣାଟକର ଗ୍ରାମାଞ୍ଚଳରେ ଓ ବେଙ୍ଗଲୋର ସହର ଏବଂ ଏହାର ପରିସରରେ 10,000 ଶୌଚାଳୟ ଏହି ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଛି। ସୁନାମି ସମୟରେ ତାମିଲନାଡ଼ୁ ଏବଂ ଆନ୍ଦାମାନରେ ଇଏ ବିଶେଷ ସେବା କାର୍ଯ୍ୟ ମଧ୍ୟ କରିଥିଲେ। ତାଙ୍କର ଏହି ସଂସ୍ଥା ମହାରାଷ୍ଟ୍ର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳର ଲୋକମାନଙ୍କୁ ଅନେକ ସାହାଯ୍ୟତା ପ୍ରଦାନ କରିଛି। ସେ ଅନେକ ପୁସ୍ତକର ରଚୟିତା। ଏହି ପୁସ୍ତକଗୁଡ଼ିକ ମରାଠୀ, କନ୍ନଡ଼ ଏବଂ ଇଂରାଜୀରେ ପ୍ରକାଶିତ। 1995ରେ ତାଙ୍କୁ ବେଷ୍ଟ ଟିଚର ଆୱାର୍ଡ଼ ମିଳିଲା। 2001ରେ ଓଜସ୍ୱିନୀ ପୁରସ୍କାର। 2006ରେ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଲାଗି RK ନାରାୟଣ ପୁରସ୍କାର ଓ ସେହି ବର୍ଷରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଗୌରବାନ୍ୱିତ କରିଛନ୍ତି। ସତ୍ୟଭାମା ବିଦ୍ୟାପୀଠରୁ ତାଙ୍କୁ ସମ୍ମାନୀୟ ଡକ୍ଟରେଟ୍ ପଦବୀ ମିଳିଛି। 2021ରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଯେଉଁ ମହିଆସୀ ମହିଳା ଅନାଥଙ୍କ ଲାଗି ସେବା କାର୍ଯ୍ୟ କରୁଛନ୍ତି, ସେ ହେଉଛନ୍ତି ଶ୍ରୀମତୀ ସିନ୍ଧୁତାଇ ସପକାଳ। 14 ନଭେମ୍ବର 1947ରେ ମହାରାଷ୍ଟ୍ରର ୱର୍ଦ୍ଧା ଜିଲ୍ଲାର ନବରଗାଓ ଗ୍ରାମରେ ତାଙ୍କ ଜନ୍ମ। ଚାହୁଁନଥିଲା ବେଳେ ଝିଅ ଜନ୍ମ ହେଲା ବୋଲି ତାଙ୍କ ନାମ ଚିନ୍ଧି ମାନେ ଫଟାକନା ରଖାଗଲା। ବାଲ୍ୟ ବୟସରେ ସେ ଗାଈ ଚରାଇବା କାମ କରୁଥିଲେ। ଗୋରୁମାନଙ୍କୁ ଚରିବା ପାଇଁ ଛାଡ଼ି ଦେଇ ସ୍କୁଲ ଯାଇ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଲେ। 9 ବର୍ଷ ବୟସରେ ତାଙ୍କଠାରୁ 26 ବର୍ଷ ବଡ଼ ଥିବା ଶ୍ରୀହରି ସପକାଳଙ୍କ ସହ ତାଙ୍କର ବିବାହ ହେଲା। ଶାଶୁଘରେ ତାଙ୍କୁ ବହୁତ ଯନ୍ତ୍ରଣା ଦିଆଯାଉଥିଲା। ସକାଳୁ ଉଠି ଶହ ଶହ ଗୋରୁଙ୍କୁ ଚରାଇବା କାମ ସେ କରୁଥିଲେ, ତା ସହ ଗୋବର ଗୋଟାଇବା କାମ ବି କରୁଥିଲେ, କିନ୍ତୁ ତା ପାଇଁ ତାଙ୍କୁ କିଛି ବି ମଜୁରୀ ମିଳୁନଥିଲା। ଏହି ଗୋବରକୁ ଫରେଷ୍ଟବାଲା ନିଲାମ କରୁଥିଲେ। ପ୍ରଥମ ଥର ପାଇଁ ସେ ବିଦ୍ରୋହ କରି ଲଢ଼ାଇ ଆରମ୍ଭ କଲେ। ସେତେବେଳେ ସେ 9 ମାସର ଗର୍ଭବତୀ ଥିଲେ। ଏହି ଲଢ଼ାଇ ସେ ଜିତିଲେ, କିନ୍ତୁ ତାହାର ଜବରଦସ୍ତ ମୂଲ୍ୟ ତାଙ୍କୁ ଦେବାକୁ ପଡ଼ିଲା। ଗାଁର ଜମିଦାରକୁ ଫରେଷ୍ଟବାଲାଙ୍କ ପାଖରୁ ଯେଉଁ ପଇସା ମିଳୁଥିଲା ତାହା ବନ୍ଦ ହେଲା। ତେଣୁ ଜମିଦାର ଦମଡ଼ାଜୀ ଅସତ୍କର ସିନ୍ଧୁତାଇଙ୍କ ପେଟରେ ଥିବା ପିଲା ମୋର ବୋଲି ପ୍ରଚାର ଆରମ୍ଭ କଲେ। ତାଙ୍କ ସ୍ୱାମୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା ଓ ଗର୍ଭବତୀ ତାଇଙ୍କୁ ବେଦମ ମାରି ଘରୁ ବାହାର କରି ମୁମୂର୍ଷୁ ଅବସ୍ଥାରେ ଗୁହାଳରେ ଆଣି ଫିଙ୍ଗି ଦେଲେ। ସେଇଠି ତାଙ୍କର ଝିଅଟି ଜନ୍ମ ହେଲା। ସ୍ୱାମୀ ଘରୁ ତଡ଼ି ଦେବାରୁ ଗାଁବାଲା ମଧ୍ୟ ତାଙ୍କୁ ଗାଁରୁ ତଡ଼ି ଦେଲେ। ନିଜ ମା' ମଧ୍ୟ ତାଙ୍କୁ ଆଶ୍ରୟ ଦେଲା ନାହିଁ। ଛୋଟ ଝିଅକୁ ଧରି ପରଭଣି, ନାନ୍ଦେଡ଼ ଓ ମନମାଡ଼ ଷ୍ଟେସନରେ ଓ ରେଲୱେରେ ଭିକ ମାଗିବା ଆରମ୍ଭ କଲେ। ଯାହା ଭିକ ମିଳିଲା ଷ୍ଟେସନରେ ଭିକ ମାଗୁଥିବା ସବୁ ଭିକାରୀମାନଙ୍କ ସାଙ୍ଗରେ ମିଶି ବାଣ୍ଟି କୁଣ୍ଟି ଖାଉଥିଲେ। ସେଇମାନେ ହିଁ 21 ବର୍ଷ ତାଇଙ୍କୁ ସୁରକ୍ଷା ଦେଲେ। ବେଳେବେଳେ ଷ୍ଟେସନରେ ଭିକ ନ ମିଳିଲେ ମଶାଣିକୁ ଯାଇ ଯାହା ମିଳିଲେ ତାହା ଖାଉଥିଲେ। ମଶାଣିରେ ଫୋପଡ଼ା ହେଉଥିବା ଲୁଗାପଟା ପିନ୍ଧୁଥିଲେ। ଶେଷକୁ 1994 ମସିହା

ଅନାଥ ପିଲାମାନଙ୍କୁ ସମ୍ଭାଳିବା ପାଇଁ ନିଜ ଝିଅ ମମତାକୁ ଦଗଡ଼ୁ ହଲୱାଇ ସଂସ୍ଥା ମାଧ୍ୟମରେ ଶିକ୍ଷା ଲାଗି ସେବା ସଦନରେ ଦାଖଲ କଲେ ଆଉ ଚିନ୍ଧିରୁ ନିଜ ସିନ୍ଧୁତାଇ ହେଲେ। ପରେ ପୁଣେ ପାଖରେ ପୁରନ୍ଦର ତାଲୁକାରେ କୁମ୍ଭାରବୟଣ ଗାଁରେ ଅନାଥ ପିଲାଙ୍କ ପାଇଁ ମମତା ବାଲ ସଦନ ଆରମ୍ଭ କଲେ। ପିଲାମାନଙ୍କ ପାଇଁ ଖାଦ୍ୟ ଲୁଗାପଟା ଓ ଅନ୍ୟାନ୍ୟ ସୁବିଧା ସଂସ୍ଥା ତରଫରୁ କରାଗଲା। ଏଠାରେ ପଢ଼ୁଥିବା ପିଲାମାନେ ଆର୍ଥିକ ଦୃଷ୍ଟିରୁ କିପରି ସ୍ୱାବଲମ୍ବୀ ହେବେ ସେଥିଲାଗି ତାଙ୍କୁ ମାର୍ଗଦର୍ଶନ ଶିକ୍ଷା ଦିଆଗଲା। ଆର୍ଥିକ ଦୃଷ୍ଟିଆ ସବଳ ହେବା ପରେ ଏହି ଯୁବକ ଯୁବତୀଙ୍କର ଲାଗି ଯୋଗ୍ୟ ସାଥୀ ଖୋଜି ତାଙ୍କ ବିବାହ ଆୟୋଜନ ତାଙ୍କ ସଂସ୍ଥା କରୁଛି। ଆଜି ପର୍ଯ୍ୟନ୍ତ 2000 ପାଖାପାଖି ଅନାଥ ପିଲାଙ୍କ ସେ ମା ହେଲେ। ଏହି ସଂସ୍ଥାରେ ବଢ଼ିଥିବା ପିଲାମାନେ ଆଜି ଓକିଲ, ଇଞ୍ଜିନିୟର, ନର୍ସ ହୋଇ ସୁଖୀ ଜୀବନ ବ୍ୟତୀତ କରୁଛନ୍ତି। ପିଲାମାନେ ନିଜର ନାଁ ସହିତ ସିନ୍ଧୁତେଇ ସପକାଳଙ୍କ ନାଁ ଯୋଡ଼ିଛନ୍ତି। ନିଜ ସଂସ୍ଥା ପ୍ରଚାର ଲାଗି ଓ ନିଧି ସଂକଳନ କରିବା ହେତୁ ସେ ଆମେରିକା ମଧ୍ୟ ଯାଇଥିଲେ। ତାଙ୍କ ସହିତ ସେ ପ୍ରଥମେ ଯେଉଁ ଅନାଥ ପିଲାକୁ ଆଶ୍ରୟ ଦେଇଥିଲେ ସେହି ଦୀପକ ସିନ୍ଧୁତେଇ ସପକାଳଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ସେଠାରେ ଅନ୍ତରାଷ୍ଟ୍ରୀୟ ମରାଠୀ ସାହିତ୍ୟ ସମ୍ମିଳନୀରେ ନିଜ ଭାଷଣ ଓ କାବ୍ୟ ଦ୍ୱାରା ସମାଜକୁ ପ୍ରଭାବିତ କଲେ। ତାଙ୍କ ଭାଷଣରେ ସେ କହିଲେ ରାସନ ମିଳିବା ପାଇଁ ଭାଷଣ ଦେବା ଜରୁରୀ, ବିଦେଶରୁ ଅନୁଦାନ ମିଳିବା ସହଜ ହେଉ ବୋଲି ସେ ମଦର ଗ୍ଲୋବାଲ ଫାଉଣ୍ଡେସନ ସଂସ୍ଥାର ସ୍ଥାପନା କଲେ। ଆଜି ପର୍ଯ୍ୟନ୍ତ ତାଙ୍କୁ 750 ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପୁରସ୍କାର ମିଳିଛି। ପଦ୍ମଶ୍ରୀ ସହିତ ସେ ଡକ୍ଟର ବାବାସାହେବ ଆମ୍ବେଦକର ସମାଜଭୂଷଣ ପୁରସ୍କାର 2012 ପାଇଛନ୍ତି। ଏହି ମହିଆସୀ ମହିଳା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବେ।

ଶ୍ରୋତା ବନ୍ଧୁ, ଆପଣମାନେ ଜାଣନ୍ତି ଆମର ଏହି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ମୂଳ ଅଭିପ୍ରାୟ ହେଲା ଆମ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ଭିନ୍ନ ଭିନ୍ନ ଭାଷାଭାଷୀ ଏବଂ ଚଳଣିର ବ୍ୟକ୍ତିବିଶେଷଙ୍କୁ ପରସ୍ପର ସହିତ ସଂଯୁକ୍ତ କରି ରଖିବା ଏବଂ ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣଟିଏ ସୃଷ୍ଟି କରିବା, ସେହି ମର୍ମରେ ଓଡ଼ିଶାକୁ ମହାରାଷ୍ଟ୍ର ସହିତ ଯୋଡ଼ାଯାଇଛି। ଏଣୁ ଆମର ଏହି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ସମୟରେ ମହାରାଷ୍ଟ୍ରର ଲୋକକଳା, ଜୀବନ ଚଳଣୀ, ଖାଦ୍ୟପେୟ ତଥା ସେଠାକାର ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ପ୍ରଭୃତି ଉପରେ ଆଧାରିତ ଆଲୋଚନାମାନ ପ୍ରଚାର କରିଆସିଛୁ। ଆଜି ତ ଆପଣମାନେ ଶୁଣିଲେ ମହାରାଷ୍ଟ୍ରର ଅବିସ୍ମରଣୀୟ ନାରୀ ପ୍ରତିଭାମାନଙ୍କ ସମ୍ପର୍କରେ। ତେବେ ଏଇଠି ଗୋଟିଏ କଥା ଆମେ କହିବାକୁ ଚାହିଁବୁ ଯେ କେବଳ ମହାରାଷ୍ଟ୍ର ବୋଲି ନୁହେଁ, ବରଂ ଆମ ଦେଶର ପ୍ରତ୍ୟେକ ରାଜ୍ୟର ଅଧିବାସୀମାନଙ୍କ ସମ୍ପର୍କରେ ଜାଣିବା, କୌଣସି ନା କୌଣସି ଭାବରେ ସେମାନଙ୍କ ସହିତ ଯୋଡ଼ି ହୋଇ ରହିବା ଦ୍ୱାରା ଆମେ ଦେଶର ଐକ୍ୟକୁ, ଅଖଣ୍ଡତାକୁ ଅତୁଟ ରଖିପାରିବା। କାରଣ ଆପଣ ତ ଜାଣନ୍ତି, ଗୋଟିଏ ଦେଶର ଉନ୍ନତିରେ ସେହି ଦେଶର ଜନସାଧାରଣଙ୍କ ମଧ୍ୟରେ ସଂହତିର ଆବଶ୍ୟକତା କେତେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାଠି ଥିଲେ ଯାଇ ଆମେ ଗଢ଼ିପାରିବା ଏକ ଭାରତ ଶ୍ରେଷ୍ଠ ଭାରତ।

0: ଆଜିର କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ। ଆମର ଠିକଣା
1: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001।
0: ତେବେ ଶ୍ରୋତାବନ୍ଧୁ ଆଜି ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ। ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ସ୍ୱାଇଁ
1: ଏବଂ ମୁଁ ନିର୍ମାଲ୍ୟ ଓଝା
0: ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହିଁ ମହିଳା 75 କିଲୋଗ୍ରାମ ସେମିଫାଇନାଲରେ କାଂସ୍ୟ ପଦକ ହାସଲ କରିଛନ୍ତି। ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ ହାସଲ କରିଛନ୍ତି, ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ ବାଉଲ୍ସରେ ମହିଳା ଯୋଡ଼ି ରୂପାରାଣୀ ତିର୍କି ଏବଂ ପିଙ୍କି ସିଂ ଗ୍ରୁପ୍ ବି'ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବାବେଳେ ପୁରୁଷ ଏକକରେ ପୁତୁଲ ସୋନୱାର ବିଜୟ ହାସଲ କରିଛନ୍ତି। ପ୍ରଥମ ପଦକ ଜିତିଥିବା ଭାରତର ଝଣ୍ଡୁ କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ବହୁତ ଅଚ୍ଛା ଲଗ ରହା ହେଲା, ପହଲା ମେଡାଲ ହେ ହମାରା। ହମାରେ ପିଛେ କୋଚ ହେ ରାଜେନ୍ଦ୍ର ସିଂ ଔର ହମାରା ଜେପି ସର ହେ, ଓ ଭି ବହୁତ ସହଯୋଗ କିଏ ହେ। ଆଜ ଉନ୍ହିଁ ସବ ବଦୌଲତ ହମେ ଆଜ ମେଡାଲ ପ୍ରାପ୍ତ ହୁଆ ହେ। ବହୁତ ବହୁତ ଧନ୍ୟବାଦ କରତେ ହେ କି ହମପେ ଆଜ ଇତନା ପ୍ରାକ୍ଟିସ କରବାଏ, ପ୍ୟାର ଦିଏ, ଔର ଭି ଆଗେ ହମ ଅଚ୍ଛା କରନେ କି କୋସିସ କରେ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ। ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସରକାର ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଆଲୋଚନା। ଦେଶବାସୀଙ୍କ ସହ ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏବଂ 3 ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଅନ୍ତର୍ଗତ ଆଜି ହରାରେଠାରେ ଖେଳାଯିବ ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani. I am Anuja Kumar with the Midday News. The headlines. Flood situation in Assam remains critical as death toll reaches 61. Over 1 lakh people take shelter in relief camps. Prime Minister Narendra Modi assures all possible assistance. Rescue and relief operations in full swing in rain-hit Gujarat. Over 40,000 people evacuated. Shri Amarnath Yatra and Shri Mata Vaishno Devi Yatra in Jammu and Kashmir resume after remaining suspended for 6 due to inclement weather. Government to hold third round of talks with CJP delegation on exam reforms and paper leak prevention measures this afternoon. Madhya Pradesh High Court designates 4 special fast-track courts for trial of cases relating to paper leak and related irregularities. In squash, India's Anahat Singh enters women's singles final of World Junior Championships at Ontario. And in men's cricket, India to take on hosts Zimbabwe in second T20 at Harare this afternoon. And now the news in detail. The flood situation in Assam remains critical, with over 1,15,000 people taking shelter in relief camps. Sibsagar, Charaideo and Jorhat are the worst affected districts. 14 more flood-related deaths have been reported, taking the state's flood death toll to 61. The Diko, Disang and Dhansiri rivers continue to flow above the danger mark, worsening the situation. Relief and rescue operations are underway, with disaster response teams and district authorities providing assistance and closely monitoring the affected areas. Prime Minister Narendra Modi today held a telephonic conversation with Assam Chief Minister Himanta Biswa Sarma and reviewed the flood situation in the state. In a social media post, Mr. Sarma said the Prime Minister sought an update on the extent of the devastation, the progress of relief operations and the challenges being faced on the ground. He said that Prime Minister Modi assured him of every possible assistance from the central government to support the ongoing relief, rehabilitation and reconstruction efforts. Mr. Sarma also said that the people of Assam are deeply grateful to the Prime Minister for his reassurance and steadfast support during this difficult time. In Gujarat, rescue and relief operations are underway on a war footing following heavy rainfall across the state. Severe monsoon conditions continue in the state, with heavy rainfall lashing several parts of the state. Our correspondent has the details.
3: State authorities have evacuated more than 40,000 people to safer locations, while rescue teams have safely brought more than 6,000 stranded citizens to safety. Navsari, Valsad and Surat districts have seen maximum relocations. A total of

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନା ବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯିବ। ବିଶ୍ୱନୟନ ତାଙ୍କ ଗୋଟିଏ ଝଲକ ପାଇଁ ଭକ୍ତ ଅପେକ୍ଷା କରି ରହିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ରତ୍ନବେଦୀକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ଶ୍ରୀଜୀଉ ମହଣମହଣ ସୁବର୍ଣ୍ଣ ଅଳଙ୍କାରରେ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଦର୍ଶନ ଦେବେ। ମହାପ୍ରଭୁଙ୍କ ସୁନାବେଶକୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳମୁଷଳ, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯିବ। ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକଅପ୍, ଭିତରଚ୍ଛ ପ୍ରମୁଖ ସୁନାବେଶ ଲାଗି କରିଥାନ୍ତି। ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5:00 ମହାପ୍ରଭୁଙ୍କୁ ସୁନାବେଶ କରାଯିବ। କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି 11:00 ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12:00 ବଡ଼ସିଂହାର ବେଶ, 12:30 ବଡ଼ସିଂହାର ଭୋଗ।

0: ଅନୁଷ୍ଠିତ ହେବ। ଏହାପରେ ରାତି 1:30ରେ ଶୟନ ଠାକୁର ବିଜେ କରିବେ। ଭୋର 4ଟାରେ ହରିଶୟନ ନୀତି ପରେ ରାତ୍ରପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
1: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ଗୋଟିଏ ସଶକ୍ତ ସାମଗ୍ରିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ସଶକ୍ତ ରାଷ୍ଟ୍ରର ମୂଳଦୁଆ। ସେ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ଭାବନାକୁ ସମ୍ମାନ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଏବଂ ବ୍ୟବସାୟ କରିବାର ସୁଗମତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ବିଭାଗ ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଶିଳ୍ପ ଭିତ୍ତିଭୂମି, ଜମି ଆବଣ୍ଟନ, ବିଦ୍ୟୁତ୍, ଜଳଯୋଗାଣ, ବିଭିନ୍ନ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଆଲୋଚନା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ 16 ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଅଧିକାରୀଙ୍କୁ ଏନ୍ଟିଏ ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସିପିଇଟି ଫଳ ପ୍ରକାଶ ପାଇଛି। ଏଥିସହ ବିଷୟଭିତ୍ତିକ ରାଜ୍ୟସ୍ତରୀୟ ମେଧା ତାଲିକା, 2 ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା 27 ଶିକ୍ଷାନୁଷ୍ଠାନ ଚୟନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ରାଜ୍ୟ କିମ୍ବା ଦେଶ ବାହାରକୁ ଭ୍ରମଣରେ ଯିବାକୁ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅତିକମ୍ରେ 21 ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ। ଜରୁରୀକାଳୀନ ପରିସ୍ଥିତିକୁ ବାଦ୍ ଦେଇ ଅନ୍ୟ ସମୟରେ ମଧ୍ୟ ମୁଖ୍ୟାଳୟ ଛାଡ଼ିବା ନିମନ୍ତେ ଏହି ନିୟମ ଲାଗୁ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟବିବାହ ଉପରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀମାନେ ଯୋଗଦେଇ ବାଲ୍ୟବିବାହ ମୁକ୍ତ ସୁରକ୍ଷିତ ଶିଶୁ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁଲିସ ପକ୍ଷରୁ ବିଜୁ ସ୍ମୃତି ଭବନଠାରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଥାନା ଅଧିକାରୀ, ଏସ୍ଡିପିଓ ପ୍ରମୁଖ ଯୋଗଦେଇ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ, ୟୁପିଆଇ, ଓଟିପି, ନକଲି ଚାକିରି ପ୍ରଦାନ ଭଳି ଠକେଇର ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲାର 13 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଭୋଟର ତାଲିକା ସମ୍ପର୍କିତ ଆପତ୍ତି, ଅଭିଯୋଗ, ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ କ୍ରିୟାଶୀଳ କରାଯାଇଛି। ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

ମୋଟ 5,29,086 ଜଣଙ୍କ ତାଲିକା ପ୍ରକାଶ ପାଇଛି। ଆକାଶବାଣୀ କଟକର ଅବସରପ୍ରାପ୍ତ କାର୍ଯ୍ୟକ୍ରମ ନିଷ୍ପାଦକ ଡକ୍ଟର କିଶୋର ମହାନ୍ତିଙ୍କ ଆଜି ପ୍ରତ୍ୟୁଷରେ 73 ବର୍ଷ ବୟସରେ ପରଲୋକ ହୋଇଛି। କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଜଣେ ଗୀତିକାର, ସ୍ତମ୍ଭକାର ଏବଂ ନାଟ୍ୟ ପ୍ରଯୋଜକ ଭାବେ ସେ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ବିୟୋଗରେ ଆକାଶବାଣୀର କର୍ମଚାରୀ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଭାରତୀୟ ଜୁନିୟର ଦଳ ଅକ୍ଟୋବର 5ରୁ 17 ତାରିଖ ପର୍ଯ୍ୟନ୍ତ ଇଜିପ୍ଟର କାଇରୋରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଜୁନିୟର ଚାମ୍ପିୟନ୍ସିପ୍ରେ ଭାଗ ନେବେ। ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶାରୁ ବାଳକ ସିଙ୍ଗଲ୍ସରେ 27 ଜଣ, ବାଳିକା ସିଙ୍ଗଲ୍ସରେ 13 ଜଣ, ବାଳକ ଡବଲ୍ସରେ 12 ଜଣ, ବାଳିକା ଡବଲ୍ସରେ 5 ଜଣ ଏବଂ ମିକ୍ସଡ୍ ଡବଲ୍ସରେ 11ଟି ଯୋଡ଼ି ଭାଗ ନେଉଛନ୍ତି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହି ମହିଳା 75 କିଲୋଗ୍ରାମ ସେମିଫାଇନାଲରେ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ ହାସଲ କରିଛନ୍ତି। ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ୱାଲ୍ସରେ ମହିଳା ଯୋଡ଼ି ରୂପାରାଣୀ ତିର୍କି ଏବଂ ପିଙ୍କି ସିଂ ଗ୍ରୁପ୍ ବି ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ପୁରୁଷ ଏକକରେ ପୁତୁଲ ସୋନୱାଲ ବିଜୟ ହାସଲ କରିଛନ୍ତି। ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ପାରା କ୍ରୀଡ଼ାବିତ୍ ଝଣ୍ଡୁ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 18ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀରୁ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଏବେ ଆସନ୍ତୁ।

କିମ୍ବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ କେତୋଟି ଭଜନ। ପ୍ରଥମେ ନରସିଂହ ମିଶ୍ରଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଉପେନ୍ଦ୍ର କୁମାର ମିଶ୍ର।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଭକ୍ତିହିତର କାର୍ଯ୍ୟକ୍ରମ ଆରତୀ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣନ୍ତୁ, କୁନ୍ତି ବେହେରାଙ୍କ କଣ୍ଠରେ ରଚନା, ନରସିଂହ ମିଶ୍ର।

ବିଘ୍ନ ସୃଷ୍ଟିରେ ବ୍ୟର୍ଥ ହୋଇ ଇନ୍ଦ୍ରପ୍ରେରିତ ବସନ୍ତ, କାମଦେବ ଓ ଅପ୍ସରାମାନେ ନରନାରାୟଣଙ୍କୁ ସ୍ତୁତି କରିଛନ୍ତି ଏବଂ କ୍ଷମା ଚାହିଁଛନ୍ତି। ନରନାରାୟଣ ସେମାନଙ୍କୁ ଆଶ୍ରମରେ ଆତିଥ୍ୟ ସ୍ୱୀକାର କରିବାକୁ କହିଛନ୍ତି ଏବଂ ତାଙ୍କୁ ସେବା କରୁଥିବା କନ୍ୟାମାନଙ୍କ ପ୍ରସାଦରୁ ଉର୍ବଶୀଙ୍କୁ ସୃଷ୍ଟି କରି ସ୍ୱର୍ଗକୁ ପ୍ରଦାନ କରିଛନ୍ତି। ଭଗବାନ ପରବର୍ତ୍ତୀ କାଳରେ ଜଗତର କଲ୍ୟାଣ ନିମନ୍ତେ ନିଜ ଅଂଶରେ ହଂସ, ଦତ୍ତାତ୍ରେୟ, ସନକ ଓ ଋଷଭଙ୍କ ରୂପରେ ଅବତୀର୍ଣ୍ଣ ହୋଇ ଜ୍ଞାନଯୋଗ ଓ ଭକ୍ତିଯୋଗ ଉପଦେଶ ଦେଇଛନ୍ତି।

0: ଶ୍ରୋତାବନ୍ଧୁ ପ୍ରଚାର କଲୁ ଅତିବଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 464ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ।
1: ଆଜି ହିଁ ସଂଗ୍ରହ କରନ୍ତୁ ଏବଂ ପଢ଼ନ୍ତୁ ରାଉରକେଲା ସ୍ଥିତ ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୁସ୍ତକ ଏଇ ଜୀବନ, ଶବ୍ଦ ସହଯାତ୍ରୀ, ବୋଉ, ଅନନ୍ତ ବଳିଆ ଲୀଳାମୃତ। ଏହି ପୁସ୍ତକଗୁଡ଼ିକ ନିମନ୍ତେ ଯୋଗାଯୋଗ କରନ୍ତୁ 9438348234।
2: ଶ୍ରୋତା ବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ

0: nature is harm to human future.
1: ଯୋଗ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ମନ, ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
2: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲିଟ୍ରୁ ପ୍ରସ୍ତୁତ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
3: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
4: ଫସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
5: RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ଶିଳ୍ପ ଜଗତ କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ମଧୁସ୍ମିତା ବିଶ୍ୱାଳ।
8: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ରାଉରକେଲା FM ବ୍ୟାଣ୍ଡର 102.6 MHz ର ଶିଳ୍ପ ଜଗତ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି ସ୍କିଲ୍ ଇଣ୍ଡିଆ। ନବସୃଜନ, ଉଦ୍ୟମ ଏବଂ ଆର୍ଥିକ ବିକାଶର ଗୋଟିଏ ନୂଆ ଅଧ୍ୟାୟ।

ଶ୍ରୋତା ବନ୍ଧୁ, ଗୋଟିଏ ଦେଶର ପ୍ରକୃତ ସମ୍ପଦ କେବଳ ତାର ପ୍ରାକୃତିକ ଧନ କିମ୍ବା ଶିଳ୍ପ ନୁହେଁ, ବରଂ ସେହି ଦେଶର ଦକ୍ଷ ମାନବ ସମ୍ପଦ। ଯେଉଁ ଦେଶର ଯୁବପିଢ଼ି ଯେତେ ଦକ୍ଷ, ସେହି ଦେଶ ଦ୍ରୁତଗତିରେ ଆର୍ଥିକ ଉନ୍ନତି କରିଥାଏ। ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ଭାରତରେ ସ୍କିଲ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରାଯାଇଛି। ଆଜିର ଯୁଗ ହେଉଛି ପ୍ରତିଯୋଗିତାର ଯୁଗ। କେବଳ ଡିଗ୍ରୀ ଥିଲେ ଚାକିରି ମିଳିବା କଷ୍ଟକର ହୋଇପଡ଼ିଛି। ବର୍ତ୍ତମାନ ସମୟରେ ଆବଶ୍ୟକତା ହେଉଛି ଦକ୍ଷତା, ସୃଜନଶୀଳତା ଏବଂ ନୂତନ ଚିନ୍ତାଧାରା। ସ୍କିଲ୍ ଇଣ୍ଡିଆ ଯୋଜନା ଯୁବକ ଏବଂ ଯୁବତୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦେଇ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କୁ ରୋଜଗାର ଏବଂ ସ୍ୱରୋଜଗାର ପାଇଁ ମଧ୍ୟ ପ୍ରସ୍ତୁତ କରୁଛି। ନୂଆ ଚିନ୍ତାଧାରା, ନୂଆ ପ୍ରଯୁକ୍ତି ଏବଂ ନୂଆ କାର୍ଯ୍ୟପଦ୍ଧତି ଗୋଟିଏ ଦେଶର ବିକାଶକୁ ତ୍ୱରାନ୍ୱିତ କରିଥାଏ। ସ୍କିଲ୍ ଇଣ୍ଡିଆ କେବଳ କାମ ଶିଖାଏ ନାହିଁ, ବରଂ ସମସ୍ୟାର ସମାଧାନ ପାଇଁ ନୂତନ ଉପାୟ ଚିନ୍ତା କରିବାର ଦକ୍ଷତା ମଧ୍ୟ ବିକଶିତ କରେ। ଉଦ୍ୟମିତା ହେଉଛି ଆତ୍ମନିର୍ଭରତାର ମୂଳମନ୍ତ୍ର। ସ୍କିଲ୍ ଇଣ୍ଡିଆ ଯୁବପିଢ଼ିଙ୍କୁ କେବଳ ଚାକିରି ଖୋଜିବା ପାଇଁ ନୁହେଁ, ବରଂ ନିଜେ ଉଦ୍ୟୋଗ ସ୍ଥାପନ କରି ଅନ୍ୟମାନଙ୍କୁ ରୋଜଗାର ଦେବା ପାଇଁ ପ୍ରେରିତ କରୁଛି। ଜଣେ ଦକ୍ଷ ଉଦ୍ୟୋଗୀ ନିଜର ପରିଶ୍ରମ, ଜ୍ଞାନ ଏବଂ ନବସୃଜନ ମାଧ୍ୟମରେ ସମାଜରେ ନୂଆ ଆର୍ଥିକ ସୁଯୋଗ ସୃଷ୍ଟି କରିପାରନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ଅନେକ ଯୁବକ ଯୁବତୀ ଛତୁ ଚାଷ, ମହୁ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତଶିଳ୍ପ ଏବଂ ଡିଜିଟାଲ ସେବା କେନ୍ଦ୍ର ସ୍ଥାପନ କରି ସଫଳ ଉଦ୍ୟୋଗୀ ହୋଇପାରୁଛନ୍ତି। ଯେତେବେଳେ ଦେଶର ଯୁବପିଢ଼ି ଦକ୍ଷ ହୁଅନ୍ତି, ସେତେବେଳେ ଶିଳ୍ପ ସଂସ୍ଥାଗୁଡ଼ିକ ଉନ୍ନତି କରେ, ଉତ୍ପାଦନ ବଢ଼େ, ରପ୍ତାନୀ ମଧ୍ୟ ବୃଦ୍ଧି ପାଏ ଏବଂ ଦେଶର ଅର୍ଥନୀତି ଅଧିକ ଶକ୍ତିଶାଳୀ ହୁଏ। ଦକ୍ଷ ମାନବ ସମ୍ପଦ ବିଦେଶୀ ପୁଞ୍ଜିନିବେଶକୁ ମଧ୍ୟ ଆକର୍ଷିତ କରେ, ଯାହା ଆର୍ଥିକ ବିକାଶରେ ସହାୟକ ହୋଇଥାଏ। ଓଡ଼ିଶାର ପରିପ୍ରେକ୍ଷୀରେ ମଧ୍ୟ ସ୍କିଲ୍ ଇଣ୍ଡିଆର ଗୁରୁତ୍ୱ ଅଧିକ। ଖଣି, ଇସ୍ପାତ, ପର୍ଯ୍ୟଟନ, ହସ୍ତତନ୍ତ, ହସ୍ତଶିଳ୍ପ, କୃଷି ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଦକ୍ଷ ଯୁବପିଢ଼ି ରାଜ୍ୟର ଉନ୍ନତିକୁ ଗୋଟିଏ ନୂଆ ଦିଗ ଦେଇପାରିବେ। ଯଦି ପ୍ରତ୍ୟେକ ଯୁବକ ନିଜର ଆଗ୍ରହ ଅନୁଯାୟୀ ଗୋଟିଏ ଦକ୍ଷତା ଅର୍ଜନ କରନ୍ତି, ତେବେ ବେକାରୀ ସମସ୍ୟା ମଧ୍ୟ ବହୁ

ପରିମାଣରେ ହ୍ରାସ ପାଇବ। ତେବେ ଶ୍ରୋତାବନ୍ଧୁ, ଆଜି ଆମେ ଆମ କାର୍ଯ୍ୟକ୍ରମରେ ଆଲୋଚନା କରିବା ସ୍କିଲ୍ ଇଣ୍ଡିଆ ସମ୍ପର୍କରେ। ତେବେ ଏହି ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ବାଙ୍ଗାଲୋରର JBM ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ସଫ୍ଟୱେୟାର ଇଞ୍ଜିନିୟର ସାର୍ ବିଶ୍ୱଜିତ ସେନାପତି। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ତାଙ୍କ ସହିତ ସାକ୍ଷାତ କରିବା ଏବଂ ତାଙ୍କ ସହିତ ଆଲୋଚନା କରିବା ଆଜିର ଆମର ବିଷୟବସ୍ତୁ ସ୍କିଲ୍ ଇଣ୍ଡିଆ ସମ୍ପର୍କରେ ଅଧିକ କିଛି କଥା।

0: ସାର୍ ନମସ୍କାର।
1: ନମସ୍କାର ମ୍ୟାଡ଼ାମ,
0: ସାର୍ ଆଜି ଆପଣଙ୍କୁ ଆମର ଶିଳ୍ପ ଜଗତ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡ଼ାମ।
0: ସାର୍ ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି ସ୍କିଲ ଇଣ୍ଡିଆକୁ ନେଇ, ତେବେ ସାର୍ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇବେ ଏ ଯେଉଁ ସ୍କିଲ ଇଣ୍ଡିଆ ଅଭିଯାନ ଦେଶର ଯୁବପିଢ଼ିଙ୍କୁ କେଉଁଭଳି ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେଉଛି?
1: ମ୍ୟାଡ଼ାମ, ଏଇ ଟପିକଟା ବହୁତ ହି ଗୋଟିଏ ଇଣ୍ଟରେଷ୍ଟିଂ ଟପିକ। ବହୁତ ଧନ୍ୟବାଦ ମୋତେ ଏଇ ଟପିକ ଉପରେ ଆପଣଙ୍କୁ କିଛି କହିବାକୁ ସୁଯୋଗ ଦେଇଥିବାରୁ। ଯଦି ଆଜିର ସମୟରେ ଆମେ ଦେଖିବା, କେବଳ ଡିଗ୍ରୀ ଥିଲେ ଚାକିରି ମିଳିଯିବ ସେ ଧାରଣା ଆଉ ଠିକ ହେଇକି ନାହିଁ। ବର୍ତ୍ତମାନ ଦୁନିଆରେ ଜ୍ଞାନ ସହିତ ଦକ୍ଷତାର ମୂଲ୍ୟ ସବୁଠୁ ଅଧିକ ହେଇଗଲାଣି। ଏହି ପରିପ୍ରେକ୍ଷୀରେ ସ୍କିଲ ଇଣ୍ଡିଆ ଅଭିଯାନ ଦେଶର ଯୁବଶକ୍ତି ପାଇଁ ଗୋଟେ ନୂଆ ଦିଗ ଖୋଲି ଦେଇଛି ଆମେ କହିପାରିବା। ଏହି ଅଭିଯାନର ଯଦି ଦେଖିବା, ଆମର ପ୍ରମୁଖ ଲକ୍ଷ୍ୟ କ'ଣ ନା, ଯୁବପିଢ଼ିଙ୍କୁ ଶିଳ୍ପ, ବ୍ୟବସାୟ, କୃଷି, ସେବା କ୍ଷେତ୍ର ହଉ କି ଡିଜିଟାଲ ପ୍ରଯୁକ୍ତି, ସ୍ୱାସ୍ଥ୍ୟ, ଇଭେନ୍ ପର୍ଯ୍ୟଟନ କିମ୍ବା ନିର୍ମାଣ ସହିତ ବିଭିନ୍ନ କ୍ଷେତ୍ର ସହିତ ତା ସହିତ ଜଡ଼ିତ ପ୍ରସ୍ତୁତ କରିବା।
0: ଆଜ୍ଞା
1: ଦକ୍ଷତା ହାସଲ କଲେ ଖାଲି ଯୁବକ କେବଳ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଗୋଟେ ଉଦ୍ୟମୀ ଭାବେ ନିଜକୁ ଗଢିପାରିବ।
0: ଆଜ୍ଞା
1: ସେଇଟା ହଉଛି ସ୍କିଲ ଇଣ୍ଡିଆର ମୁଖ୍ୟ ଆକର୍ଷଣ ମୁଁ କହିପାରିବି। ଆଜି ଅନେକ ଯୁବକ କମ୍ପ୍ୟୁଟର ହଉ କି ମୋବାଇଲ ରିପେୟାରିଂ, ବିୟୁଟି ଆଣ୍ଡ ୱେଲନେସ୍, ଇଲେକ୍ଟ୍ରିକାଲ କାମ, ପ୍ଲମ୍ବିଂ, ଫ୍ୟାସନ ଡିଜାଇନିଂ, ଫୁଡ୍ ପ୍ରୋସେସିଂ, ଡ୍ରୋନ୍ ପରିଚାଳନା, ବାହାଘର ବ୍ରତ ଘରରେ ଡ୍ରୋନ୍ କୁ କେମିତି ପରିଚାଳନା କରାଯାଉଛି, କୃତ୍ରିମ ବୁଦ୍ଧିମତା ବା ଯୋଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମେ କହୁଛେ, ଏଭଳି କ୍ଷେତ୍ରରେ ପ୍ରଶିକ୍ଷଣ ନେଇ ନିଜ ରାସ୍ତା ନିଜେ ତିଆରି କରିପାରୁଛନ୍ତି।
0: ଆଜ୍ଞା
1: ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଖାଲି ଆତ୍ମବିଶ୍ୱାସ ବଢୁନି, ନିଜର ଆର୍ଥିକ ସ୍ୱାଧୀନତା ବି ଆସୁଛି, ପରିବାରର ଜୀବନଯାପନ ମଧ୍ୟ ଉନ୍ନତମାନର ହେଇପାରୁଛି। ଯଦି ଦେଖିବା ଗ୍ରାମାଞ୍ଚଳର ଯୁବପିଢ଼ି, ତ ସେମାନଙ୍କ ପାଇଁକା ମୁଁ କହିବି ଯେ ସ୍କିଲ ଇଣ୍ଡିଆ ଗୋଟେ ବିଶେଷ ଗୁରୁତ୍ୱ ବହନ କରୁଛି। ମାନେ ଆଗରୁ ଗୋଟେ ଟାଇମ ଥିଲା ଯେତେବେଳେ ଗାଁରେ ଯୁବପିଢ଼ି ରହିବାକୁ ଚାହୁଁନଥିଲେ, କାରଣ ତାଙ୍କ ପାଖରେ କିଛି ଆର୍ଥିକ ସମ୍ବଳ ନଥିଲା, ସହରକୁ ଯିବାର ପ୍ରୟୋଜନ କମିଯାଇଛି। ନିଜ ଅଞ୍ଚଳରେ ଛତୁ ଚାଷ ହଉ କି ମହୁ ଚାଷ କି ହସ୍ତଶିଳ୍ପ, ଖାଦ୍ୟ ପ୍ରସ୍ତୁତି, ଇଭେନ୍ ଅନଲାଇନ୍ ସେବା କେନ୍ଦ୍ର ଭଳି ଛୋଟ ଛୋଟ ଉଦ୍ୟମ ଆରମ୍ଭ କରି ବହୁତ ସାରା ଯୁବକ ଗାଁରେ ମଧ୍ୟ ରହି ସଫଳତାର ନୂଆ କାହାଣୀ ଲେଖିପାରୁଛନ୍ତି, ଯାହାର ଏକ୍ସାମ୍ପଲ ଆଜିକାଲି ନେଟ୍ରେ ସବୁଆଡେ ମିଳୁଛି। ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ସ୍କିଲ ଇଣ୍ଡିଆର ଭୂମିକା ବହୁତ ଉଲ୍ଲେଖନୀୟ। ଯଦି ଆମେ ଦେଖିବେ ସିଲେଇ, ଖାଦ୍ୟ ପ୍ରସ୍ତୁତି, ଡିଜିଟାଲ ସେବା, ହସ୍ତଶିଳ୍ପ, ଅନଲାଇନ୍ ବିକ୍ରି ବା କିଣା ଭଳି ପ୍ରଶିକ୍ଷଣ ପାଇଁ ଅନେକ ମହିଳା ଆଜି ଆୟର ଉତ୍ସ ସୃଷ୍ଟି କରିଛନ୍ତି। ଏହା ପରିବାର ସହିତ ସମାଜର ଆର୍ଥିକ ପ୍ରଗତିକୁ ମଧ୍ୟ ଗତି ଦେଉଛି। ବର୍ତ୍ତମାନ ଶିଳ୍ପ ସଂସ୍ଥାନ ମାନେ କେବଳ ସାର୍ଟିଫିକେଟ ନୁହେଁ। ଆଗ କାଳରେ କଣ ଥିଲା, ଆମକୁ ଛୁଆବେଳେ କୁହା ହଉଥିଲା ବାପା ପାଠ ପଢ, ଭଲ ଚାକିରି ଖଣ୍ଡେ କର, ଲାଇଫ ସେଟ ହେଇଯିବ। କିନ୍ତୁ ଆଜିକା ଡେଟରେ ଖାଲି ସାର୍ଟିଫିକେଟ ନେଲେ ହେଇଯିବ ବୋଲିକା ସେ ଯୁଗ ଗଲାଣି। କାର୍ଯ୍ୟ ଦକ୍ଷତାକୁ ବହୁତ ଗୁରୁତ୍ୱ ଦିଆହଉଛି। ସ୍କିଲ ଇଣ୍ଡିଆ ସେହି ଚାହିଦାକୁ ପୂରଣ କରି ଯୁବପିଢ଼ିଙ୍କୁ ଆକ୍ଚୁଆଲି ବାସ୍ତବ କାର୍ଯ୍ୟ ପାଇଁ ପ୍ରସ୍ତୁତ କରୁଛି। ଫଳରେ କଣ ହଉଛି ନା, ନିଯୁକ୍ତି ସୁଯୋଗ ବଢୁଛି, ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି ପାଉଛି, ଆଉ ଦେଶର ଅର୍ଥନୀତି ଅଟୋମେଟିକାଲି ସୁଦୃଢ ହେବାରେ ଲାଗିଛି।
0: ଆଜ୍ଞା
1: ମୁଁ ଭାବୁଛି ମ୍ୟାଡମ, ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକ୍ଷାର କରିବା ପାଇଁକା ଦକ୍ଷ ଯୁବଶକ୍ତି ସବୁଠାରୁ ବଡ ସମ୍ପଦ, ଆଉ ସ୍କିଲ ଇଣ୍ଡିଆର ଅଭିଯାନ ସେଇ ସମ୍ପଦକୁ ଆକ୍ଚୁଆଲି ସଠିକ ଡିରେକ୍ସନ ଦଉଛି। ଶିକ୍ଷା ସହିତ ଯଦି ଦକ୍ଷତା, ପରିଶ୍ରମ ଆଉ ଯୋଉ ନୂଆ ଚେତନା ଯୁକ୍ତ ହୁଏ, ତେବେ ପ୍ରତ୍ୟେକ ଯୁବକ ନିଜ ଭବିଷ୍ୟତ ନିଜ ହାତରେ ହିଁ ଗଢିପାରିବ, ଆଉ ସେଇ ଆତ୍ମବିଶ୍ୱାସ ହିଁ ଜାତିର ପ୍ରକୃତ ଶକ୍ତି।
0: ନିଶ୍ଚିନ୍ତ ସାର୍। ତେବେ ସାର୍ ଆପଣ ତ କହିଲେ ଯେ ସ୍କିଲ ଇଣ୍ଡିଆ କ'ଣ ଆଉ କେମିତି ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ କରୁଛି, ତେବେ ସାର୍ ବର୍ତ୍ତମାନର ଡିଜିଟାଲ ଯୁଗରେ ଶିଳ୍ପ ସଂସ୍ଥାମାନଙ୍କ ଆବଶ୍ୟକତା ଅନୁଯାୟୀ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବାରେ କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ?
1: ଏଇଟା ଗୋଟେ ଆପଣ ବହୁତ ହି ସିଚୁଏସନାଲ କ୍ୱେଶ୍ଚିନ୍ ପଚାରିଲେ, ମାନେ ଅତ୍ୟନ୍ତ ଆଜିକା

0: ଟାଇମ ପାଇଁ ଏଇଟା ଅତ୍ୟନ୍ତ ପ୍ରାସଙ୍ଗିକ ମୁଁ କହିବି, କାରଣ ବିଶ୍ୱରେ ମାନେ ମୋର ଗୋଟେ ଫେଭରାଇଟ କୋଟ ଅଛି ମ୍ୟାଡାମ, ଚେଞ୍ଜ ଇଜ ଦ ଓନ୍ଲି କନଷ୍ଟାଣ୍ଟ ଅଣ୍ଡର ଦିସ୍ ୟୁନିଭର୍ସ।
1: ଆଜ୍ଞା
0: ତ ଆଜିକାଲିକା ଯୁଗରେ ମାନେ ୱାର୍ଲ୍ଡ ଇଜ ଚେଞ୍ଜିଂ ଭେରି ଫାଷ୍ଟ, ବିଶ୍ୱ ଅତି ଦ୍ରୁତ ଗତିରେ ପ୍ରଯୁକ୍ତି ନିର୍ଭର ହେଉଛି। ଯେଉଁ କାମ ପୂର୍ବରୁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା, ଆମ ବାପା ମାଙ୍କ ଅମଳରେ ମୋ ଗାଁକୁ ଯିବା ପାଇଁ ମ୍ୟାଡାମ ଦିଟା ନଈ ଚାଲିକି ଯିବାକୁ ପଡୁଥିଲା, 2 ଘଣ୍ଟା ଲାଗୁଥିଲା, ଆଜିକା ଡେଟରେ 15 ମିନିଟରେ ଆମେ ଯାଇକି ପହଞ୍ଚି ପାରୁଛେ, ରାଇଟ। ତ ବର୍ତ୍ତମାନ ତାହା କିଛି ମିନିଟ ମଧ୍ୟରେ ସମ୍ପନ୍ନ ହେଇପାରୁଛି, ଯୋଉଗୁଡା ଘଣ୍ଟା ଘଣ୍ଟା ଟାଇମ ଲାଗୁଥିଲା। ଏପରି ପରିବେଶରେ ଖାଲି ପାଠ୍ୟ ଜ୍ଞାନ ଆଉ ଏନଫ୍ ନୁହେଁ, ପର୍ଯ୍ୟାପ୍ତ ନୁହେଁ, ସମୟ ସହିତ ତାଳ ମିଶାଇ ପାରୁଥିବା ଦକ୍ଷ ମାନବ ହିଁ ସମ୍ବଳ ହିଁ ଦେଶର ପ୍ରକୃତ ଶକ୍ତି। ତ ମୁଁ ମନେ କରେ ସର୍ବପ୍ରଥମେ ଡିଜିଟାଲ ସାକ୍ଷରତାକୁ ସର୍ବାଧିକ ଗୁରୁତ୍ୱ ମିଳିବା ଦରକାର, କାରଣ ୱାର୍ଲ୍ଡ ଇଜ ଚେଞ୍ଜିଂ, ତା ସହିତ ଡିଜିଟାଲ ସାକ୍ଷରତା ବହୁତ ଇମ୍ପୋର୍ଟାଣ୍ଟ। କମ୍ପ୍ୟୁଟର ବ୍ୟବହାର ହଉ କି ଡାଟା ପରିଚାଳନା ହଉ, ଅନଲାଇନ୍ ସେବା ହଉ କି କ୍ଲାଉଡ ପ୍ରଣାଳୀ, କ୍ଲାଉଡ ବିଜନେସ୍ ହଉ କି ଡିଜିଟାଲ ଯୋଗାଯୋଗ ଭଳି ମୌଳିକ ଦକ୍ଷତା ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ କ୍ଷେତ୍ର ପାଇଁ ଆବଶ୍ୟକ। ଆପଣ ମୋବାଇଲ ଗୋଟେ ପାଖରେ ଅଛି ମାନେ ଆମ ପାଖରେ ଗୋଟେ ପୁରା ଦୁନିଆ ଆମ ପାଖରେ ଥିଲା ଭଳିଆ ଲାଗୁଛି ଆଜିକାଲି। ତ ଗାଁ ହଉ କି ସହର ହଉ, ପ୍ରତ୍ୟେକ ଯୁବକ ଏଇ ଜ୍ଞାନରେ ପାରଙ୍ଗମ ହେବା ନିହାତି ଜରୁରୀ। ସେକେଣ୍ଡ କଥା ମୁଁ କହିବି, ଯୋଉ ଆମର କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିମ୍ବା ମେସିନ୍ ଲର୍ଣ୍ଣିଂ ହଉ କି ଡାଟା ଆନାଲିସିସ୍ ହଉ, ସାଇବର ସିକ୍ୟୁରିଟି ହଉ, ଏଇଭଳି କ୍ଷେତ୍ର ଭବିଷ୍ୟତର ଶିଳ୍ପର ମୂଳ ଆଧାର ହବ। କାରଣ ଆଜିକା ଏଜ୍କୁ ଆଉ ଗୋଟେ ଟାଇମ୍ ଥିଲା ଯୋଉଟାକୁ ଆମେ ଇଣ୍ଡଷ୍ଟ୍ରି ଏଜ୍ କହୁଥିଲେ, ଆଜିକା ଡେଟ୍କୁ ଆମେ ଇନଫର୍ମେସନ୍ ଏଜ୍ କହୁଛେ। ତ ଏଇ ଆଜି ଛୋଟ ଷ୍ଟାର୍ଟଅପ୍ ଠୁ ଆରମ୍ଭ କରିକି ବହୁଜାତୀୟ ବଡ଼ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଏଇ କ୍ଷେତ୍ରରେ ଦକ୍ଷ ଯୁବଶକ୍ତିର ସନ୍ଧାନରେ ଅଛନ୍ତି, ତେଣୁ ପ୍ରଶିକ୍ଷଣ ବ୍ୟବସ୍ଥାରେ ଏହି ବିଷୟକୁ ଅଧିକ ସ୍ଥାନ ମିଳିବାଟା ମୁଁ ଭାବୁଛି ନିହାତି ଜରୁରୀ ହେବା କଥା। ଥାର୍ଡ ଜିନିଷ କହିବି, ଗ୍ରୀନ ଟେକ୍ନୋଲୋଜି ହଉ କି ସୌରଶକ୍ତି, ବର୍ଜ୍ୟ ପରିଚାଳନା, ୱେଷ୍ଟ ମ୍ୟାନେଜମେଣ୍ଟ ଆଉ ପରିବେଶ ଅନୁକୂଳ ଉତ୍ପାଦନ ଭଳି କ୍ଷେତ୍ର ଆଗାମୀ କାଳରେ ବହୁତ ରୋଜଗାର ସୃଷ୍ଟି କରିବ, ତେଣୁ ସେ ଦିଗରେ ବି ଆମେ ନିହାତି ଦକ୍ଷତା ଅବସ୍ଥାପନ କରିପାରିବା। ଫୋର୍ଥ ମୁଁ କହିବି, କେବଳ ପ୍ରଯୁକ୍ତି ଜ୍ଞାନ ଚଳିବ ନାହିଁ, କାରଣ କଳା, ଦଳଗତ କାର୍ଯ୍ୟ ହଉ, ନେତୃତ୍ୱ, କାରଣ ଲିଡରସିପ୍ ହଉଛି ଗୋଟେ ବହୁତ ବଡ କ୍ୱାଲିଟି। ଆପଣ ଯୋଉ କ୍ଷେତ୍ରରେ ବି ଥାଆନ୍ତୁ, ଆପଣ ଚାହେ ରେଡିଓ ଇଣ୍ଡଷ୍ଟ୍ରିରେ କାମ କରନ୍ତୁ କି ମୁଁ ଇନଫର୍ମେସନ ଟେକ୍ନୋଲୋଜିରେ କାମ କରେ, ସବୁ ଜାଗାରେ ନେତୃତ୍ୱ ହଉଛି ଗୋଟେ ବଡ କ୍ୱାଲିଟି, ରାଇଟ। ସମସ୍ୟାର ସମାଧାନ, ପ୍ରୋବ୍ଲେମ ସଲଭିଂ, ନୂଆ ଚିନ୍ତାଧାରା, ସମୟ ପରିଚାଳନା, ଟାଇମ୍ ମ୍ୟାନେଜମେଣ୍ଟ ଭଳି ମାନବିକ ଦକ୍ଷତାକୁ ସମାନ ଗୁରୁତ୍ୱ ଦିଆଯିବା ନିହାତି ଦରକାର। ତ ଆମର ଶିକ୍ଷା ପ୍ରଣାଳୀ ମଧ୍ୟରେ ଶିଳ୍ପ ସଂସ୍ଥାର ସକ୍ରିୟ ଭାଗିଦାରୀ ଅତ୍ୟନ୍ତ ଜରୁରୀ ମୁଁ କହିବି। କଲେଜ, ପ୍ରଶିକ୍ଷଣ କେନ୍ଦ୍ର, ଗବେଷଣା ସଂସ୍ଥା, ଶିଳ୍ପ ପ୍ରତିଷ୍ଠାନ ମିଳିତ ଭାବରେ ସମସ୍ତେ ଯଦି ଆମେ ପାଠ୍ୟକ୍ରମ ଗୋଟେ ଏକାଠି ମିଶିକି ପ୍ରସ୍ତୁତ କରିପାରିବା, ତାହେଲେ ଛୋଟ ବେଳରୁ ହିଁ ଆମେ ଯଦି ଛାତ୍ରଛାତ୍ରୀମାନଙ୍କୁ ଏଇଭଳିଆ ଶିକ୍ଷା ଦେଇପାରିବା, ତାହେଲେ ଗୋଟେ ପ୍ରାକ୍ଟିକାଲ ଅଭିଜ୍ଞତା ଯୁକ୍ତ ଯୁବ ସମାଜ ଆମେ ତିଆରି କରିପାରିବା, ଆଉ ସେଥିରେ ସ୍କିଲ ଇଣ୍ଡିଆ ନିହାତି ବହୁତ ହି ଭାଗିଦାରୀ ହବ। ତା ସହିତ ମହିଳାମାନଙ୍କର ରୋଲ ହଉଛି ଆଗାମୀ ଦିନରେ ବହୁତ ଇମ୍ପୋର୍ଟାଣ୍ଟ। ମହିଳାଙ୍କ ଭାଗିଦାରୀକୁ ଆମେ ନିହାତି ପ୍ରାଧାନ୍ୟ ଦେବା ଦରକାର, ଡିଜିଟାଲ କ୍ଷେତ୍ରରେ ପ୍ରଶିକ୍ଷଣ ହଉ କିମ୍ବା ୱାର୍କ ଫ୍ରମ୍ ହୋମ୍, ଘରୁ କାମ କରିବା ହଉ, ଅନଲାଇନ୍ କାମ ହଉ, ଡିଜିଟାଲ ମାର୍କେଟିଂ ହଉ, ମହିଳା ସଶକ୍ତିକରଣର ନୂଆ ଦ୍ୱାର ମଧ୍ୟ ଏହା ଖୋଲିପାରିବ। ତ ମୁଁ କହିବି ମ୍ୟାଡାମ, ଡିଜିଟାଲ ଯୁଗ କେବଳ ଚ୍ୟାଲେଞ୍ଜ ନୁହେଁ, ଏହା ଅସୀମ ସମ୍ଭାବନାର ଯୁଗ, ମାନେ ମୁଁ କହେ କି ଅନଲିମିଟେଡ୍ ପସିବିଲିଟିଜ, ରାଇଟ। ଯଦି ଆମେ ଡିଜିଟାଲ ଜ୍ଞାନ, ନୂଆ ପ୍ରଯୁକ୍ତି, ମାନବିକ ମୂଲ୍ୟବୋଧ, ସୃଜନଶୀଳ ଚିନ୍ତା, ନିରନ୍ତର ଶିକ୍ଷାକୁ ସମାନ ଗୁରୁତ୍ୱ ଦେଇକିନା ଦକ୍ଷ ମାନବ ସମ୍ବଳ ଗଢିପାରିବା, ତେବେ ଆମର ଶିଳ୍ପ କ୍ଷେତ୍ର ନିହାତି ସଶକ୍ତିକରଣ ହେବ।
1: ଆଜ୍ଞା ଆଜ୍ଞା ବହୁତ ସୁନ୍ଦର ସାର୍। ତେବେ ସାର୍ କହିବେ କି କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ, ଗ୍ରୀନ ଟେକ୍ନୋଲୋଜି ଭଳି ଉଦୀୟମାନ କ୍ଷେତ୍ରରେ ଭାରତର ଦକ୍ଷତା ବିକାଶ ନୀତିର କେଉଁ ପରିବର୍ତ୍ତନ ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?
0: ମ୍ୟାଡାମ ବହୁତ ହି ଗୋଟେ ଇମ୍ପୋର୍ଟାଣ୍ଟ ଟପିକ ଆପଣ ପଚାରିଲେ ମୁଁ କହିବି, କାରଣ ମୁଁ ମୋ ଲାଇଫରେ ଆଜ୍ ଏ ସଫ୍ଟୱେୟାର ଇଞ୍ଜିନିୟର ମୁଁ 10ଟା କଣ୍ଟ୍ରି ବୁଲିଛି, ମାନେ ବହୁତ ଜାଗାର ବହୁତ ଡିଫରେଣ୍ଟ ଡିଫରେଣ୍ଟ ଲୋକ, ଯୁବ ସମାଜ ଏବଂ ଦକ୍ଷ ଲୋକଙ୍କୁ ବି ଦେଖିକି ଆସିଛି, ତେଣୁ ମୋର ଏକ୍ସପିରିଏନ୍ସରୁ ମୁଁ ଏତିକି ଆପଣଙ୍କୁ କହିପାରେ, ଆମେ ଏମିତି ଗୋଟେ ଯୁଗରେ ଆସି ପହଞ୍ଚିଛି ଯୋଉଠିକି ପ୍ରଯୁକ୍ତି ପ୍ରତିଦିନ ନୂଆ ରୂପ ନେଉଛି। ଆପଣ ବି ନିଶ୍ଚୟ ଏଇ କଥାରେ ଏଗ୍ରି କରିବେ,
1: ଆଜ୍ଞା
0: ମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଜିକା ଡେଟରେ ମୋ ଛୁଆ କ୍ଲାସ 5ରେ କି 6ରେ ପଢୁଛନ୍ତି, ତାଙ୍କୁ ଗୋଟେ ଟପିକ ଦେଲେ ସେମାନେ ଚାଟ GPT ଖୋଲିକିନା ତା ବିଷୟରେ ବାହାର କରିଦଉଛନ୍ତି, ଆଉ ବାପା ମାଙ୍କର ଆବଶ୍ୟକତା ବି ରହୁନି। ତେଣୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ଗ୍ରୀନ ଟେକ୍ନୋଲୋଜି, ଡାଟା ସାଇନ୍ସ, ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ, ଏଇଭଳିଆ କ୍ଷେତ୍ର ଆଗାମୀ ବିଶ୍ୱ ଅର୍ଥନୀତିର ଆକ୍ଚୁଆଲି ମୁଖ୍ୟ ଚାଳିକା ହବାକୁ ଯାଉଛି। ତ ଏପରି ସମୟରେ ଭାରତ

0: ଦକ୍ଷତା ବିକାଶ ନୀତିକୁ ମଧ୍ୟ ସମୟ ସହିତ ନୂଆ ରୂପ ଦେବା ନିହାତି ଆବଶ୍ୟକତା ରହିଛି। ସର୍ବପ୍ରଥମେ ଆମର ପ୍ରଶିକ୍ଷଣ ପଦ୍ଧତିକୁ ପାରମ୍ପରିକ ଧାରାରୁ ବାହାର କରି ବାସ୍ତବ ଶିଳ୍ପ ଚାହିଦା ସହିତ ଯୁକ୍ତ କରିବା ଦରକାର। ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଆମେ ଯୋଉ ପାରମ୍ପରିକ ୱେରେ ପଢି ପାଠ୍ୟକ୍ରମ ଚାଲି ଆସିଛି, ତା ଦେହରେ ଚେଞ୍ଜ ହଉଛି, ମୁଁ ଏମିତି କହୁନି କି ଚେଞ୍ଜ ହେଇନି, ହେଲାଣି, କିନ୍ତୁ ତା ଉପରେ ଆହୁରି ଆମକୁ ନିହାତି କାମ କରିବାକୁ ପଡିବ। ପାଠ୍ୟପୁସ୍ତକର ଜ୍ଞାନ ସହିତ ପ୍ରାକ୍ଟିକାଲ ଅଭ୍ୟାସ, ଲ୍ୟାବ ଭିତ୍ତିକ ଶିକ୍ଷା, ପ୍ରକଳ୍ପ ଆଧାରିତ ଶିକ୍ଷଣ, ଶିଳ୍ପ ପ୍ରତିଷ୍ଠାନରେ ସିଧାସଳଖ ଅଭିଜ୍ଞତାକୁ ଅଧିକ ପ୍ରାଧାନ୍ୟ ଦବାଟା ନିହାତି ଜରୁରୀ। ଜଣେ ଯୁବକ ଶିଖିବା ସହିତ କାର୍ଯ୍ୟ ପରିବେଶକୁ ମଧ୍ୟ ବୁଝିପାରିଲେ ତାଙ୍କ ଦକ୍ଷତା ଆହୁରି ସୁଦୃଢ ହବ ବୋଲି ମୁଁ ଭାବୁଛି। ସେକେଣ୍ଡ ଜିନିଷ ହେଲା କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବଳ ଉଚ୍ଚ ଶିକ୍ଷାର ବିଷୟ ଭାବରେ ନ ଦେଖି, ମାନେ ଏଇଟା ଗୋଟେ ଲୋକମାନଙ୍କର ମୁଣ୍ଡରେ ଯଦି କିଛି ବର୍ଷ ଆଗରୁ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କହିଲେ ଗୋଟେ କ'ଣ ବଡ ଟର୍ମ ବୋଲିକା ଲୋକ ଭାବୁଥିଲେ, କିନ୍ତୁ ବିଦ୍ୟାଳୟ ସ୍ତରରୁ ଯଦି ଆମେ ମୌଳିକ ଧାରଣା ଆ ବିଷୟରେ ଦେଇପାରିବା, ତାହେଲେ ନିହାତି ଇଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କାମ ହେଇପାରିବ। ତର୍କଶକ୍ତି, ସମସ୍ୟା ସମାଧାନ, ଡିଜିଟାଲ ଚିନ୍ତାଧାରା, ତଥ୍ୟ ବିଶ୍ଳେଷଣ ଭଳି ବିଷୟ ଆକ୍ଚୁଆଲି ଆମ ଛାତ୍ରଛାତ୍ରୀମାନଙ୍କ ମନରେ ଆରମ୍ଭରୁ ବିକଶିତ କଲେ ବହୁତ ଭଲ ହୁଅନ୍ତା। ଥାର୍ଡ ଜିନିଷ ଗ୍ରୀନ୍ ଟେକ୍ନୋଲୋଜି, ଯୋଉଟାକି ଗୋଟେ ନେକ୍ସଟ ଜେନେରେସନ ଶିଳ୍ପ ହିସାବରେ ଦକ୍ଷତା ରଖିଛି। ଏ ବିଷୟରେ ସୌରଶକ୍ତି ହଉ କି ପବନ ଶକ୍ତି ହଉ କି ୱେଷ୍ଟ ମ୍ୟାନେଜମେଣ୍ଟ, ବର୍ଜ୍ୟ ପରିଚାଳନା ହଉ, ବିଦ୍ୟୁତ ଚାଳିତ ଯାନ ହଉ, ଇଲେକ୍ଟ୍ରିକ୍ ଭେହିକଲ ଆଜିକାଲି ରାସ୍ତାରେ ସବୁଆଡେ ଦେଖିବାକୁ ମିଳିଲାଣି, ଜଳ ସଂରକ୍ଷଣ ହଉ, ୱାଟର ମ୍ୟାନେଜମେଣ୍ଟ, ପରିବେଶ ଇନ୍ଭାରନମେଣ୍ଟ ମ୍ୟାନେଜମେଣ୍ଟ, ତ ପରିବେଶ ଅନୁକୂଳ ଉତ୍ପାଦନ ଭଳି କ୍ଷେତ୍ରରେ ଆଗାମୀ ଦିନରେ ଲକ୍ଷ ଲକ୍ଷ ଜୀବିକାର ସୁଯୋଗ ସୃଷ୍ଟି ହବ। ନିହାତି ଆମେ ଏଇଟା ଆମ ଆଖିରେ ଦେଖାଯାଉଛି, ତେଣୁ ଏଇଟା କିଛି ନୂଆ ଜିନିଷ ବି ନୁହେଁ। ଏହି ସୁଯୋଗ ପାଇଁକା ଆମେ ଯଦି ଯୁବପିଢ଼ିଙ୍କୁ ଏବେଠାରୁ ପ୍ରସ୍ତୁତ କରିପାରିବା, ତାହେଲେ ନିହାତି ଗୋଟେ ଭଲ ଯୁବପିଢ଼ି ଦକ୍ଷତା ବିକାଶ ନୀତିରେ ନିରନ୍ତର ଶିକ୍ଷାର ଆଧାରକୁ ଗୁରୁତ୍ୱ ଦେଇ ଆଗକୁ ବଢି ଚାଲିପାରିବେ। ଏ ଗ୍ରାମ ଭାରତକୁ ଏଇ ପରିବର୍ତ୍ତନରୁ ଆମେ ଅଲଗା ରଖିପାରିବା ନାହିଁ, କାରଣ ଆମେ ତ ଜାଣିଛେ ଆମ ଦେଶ ହଉଛି ଭିଲେଜ ସେଣ୍ଟ୍ରିକ, 80%ରୁ ଅଧିକ ଲୋକ ଗାଁରେ ହିଁ ରହୁଛନ୍ତି। ତେଣୁ ପ୍ରତ୍ୟେକ ଜିଲ୍ଲାରେ ଆଧୁନିକ ଦକ୍ଷତା କେନ୍ଦ୍ର ହଉ, ଡିଜିଟାଲ ଲ୍ୟାବ ହଉ କି ନବସୃଜନ କେନ୍ଦ୍ର, ଷ୍ଟାର୍ଟଅପ୍ ସହାୟତା ପ୍ରକଳ୍ପ ଗଢାଗଲେ ଆମ ଗ୍ରାମର ବି ମଧ୍ୟ ବିଶ୍ୱସ୍ତରରେ ଗୋଟେ ନିଜ ପରିଚୟ ସୃଷ୍ଟି ହେଇପାରିବ। ଆଉ ମହିଳାଙ୍କ କଥା ତ ମୁଁ ଆଗରୁ ବି କହିସାରିଥିଲି, କେବଳ ମହିଳା ନୁହନ୍ତି, ମହିଳା ହୁଅନ୍ତୁ, ଦିବ୍ୟାଙ୍ଗନ ହୁଅନ୍ତୁ, କିମ୍ବା ଆଦିବାସୀ ଆର୍ଥିକ ଭାବରେ ପଛୁଆ ବର୍ଗର ଯୁବପିଢି ପାଇଁ ସ୍ୱତନ୍ତ୍ର ଗୋଟେ ଯଦି ଆମେ ପ୍ରଶିକ୍ଷଣ, ଛାତ୍ରବୃତ୍ତି, ଡିଜିଟାଲ ସୁବିଧା, ପରାମର୍ଶ ବ୍ୟବସ୍ଥା ଯଦି ରଖିପାରିବା, ତାହେଲେ ନିହାତି ଏଟା ଗୋଟେ ବିକାଶ ଅର୍ଥରେ ସମାବେଶୀ ହବ।
1: ଆଜ୍ଞା, ବହୁତ ସୁନ୍ଦର ସାର୍। ତେବେ ସାର୍, ଆପଣ ତ କହିଲେଣି ବହୁତ କିଛି ଆମ ଶ୍ରୋତା ବନ୍ଧୁ ମାନେ ସ୍କିଲ ଇଣ୍ଡିଆ ସମ୍ପର୍କରେ, ତାପରେ ଆମେ ବହୁତ କିଛି ବିଷୟରେ ମଧ୍ୟ ଡିସ୍କସନ୍ କଲେ। ତେବେ ସାର୍, ସ୍ଥାନୀୟ କଳା, ହସ୍ତଶିଳ୍ପ, କୃଷି ଆଧାରିତ ଶିଳ୍ପ ସହିତ ଦକ୍ଷତା ପ୍ରଶିକ୍ଷଣକୁ ଯୋଡିବା ଦ୍ୱାରା ଆଞ୍ଚଳିକ ଅର୍ଥନୀତି କେତେ ମଜବୁତ ହେଇପାରିବ?
0: ମ୍ୟାଡାମ, ବିଶ୍ୱର ବିକାଶର ପ୍ରକୃତ ଅର୍ଥ ହଉଛି ସ୍ଥାନୀୟ ସମ୍ପତ୍ତିକୁ ଆଧୁନିକୀକରଣ କରିବା। କାରଣ ଆମର ଯେତେ ଆମେ ଯେତେ ଆଧୁନିକ ହେଇଯାଉ, କିନ୍ତୁ ଆମର କଳା, ହସ୍ତଶିଳ୍ପ ଆଉ କୃଷି, ଏଇ ତିନିଟା ଜିନିଷ ଆମର ହଉଛି ମୂଳ ଅଙ୍ଗ କହିପାରିବା। ତାକୁ ଛାଡିକି ଆଧୁନିକତାର କିଛି ମୂଲ୍ୟ ନାହିଁ। ତେଣୁ କୌଣସି ଅଞ୍ଚଳର ପ୍ରକୃତ ପରିଚୟ ହଉଛି ତାହାର କଳା, ସଂସ୍କୃତି, କୃଷି, ପାରମ୍ପରିକ କାରିଗରୀ, ଏଇଥିରେ ହିଁ ଲୁଚି ରହିଥାଏ। ଯଦି ଏଇ ପାରମ୍ପରିକ ସମ୍ପଦ ସହିତ ଏଇଟା ଗୋଟେ ଆମେ କହିପାରିବା ଇଣ୍ଟରମିକ୍ସ, ଯଦି ଆମେ ପାରମ୍ପରିକ ସମ୍ପଦ ଆଉ ଆଧୁନିକତା ଦିଇଟା ଯାକୁ ଆଧୁନିକ ଦକ୍ଷତାକୁ ପ୍ରଶିକ୍ଷଣକୁ ମିଶିକିନା ଗୋଟେ ଗଢିପାରିବା, ତେବେ ଅଞ୍ଚଳର ଅର୍ଥନୀତିରେ ଏକ ନୂଆ ବିପ୍ଳବ ସୃଷ୍ଟି ହେଇପାରିବ ବୋଲି ମୁଁ ଭାବୁଛି। ଆମ ଦେଶର ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ କିଛି ପରିଚୟ ରହିଛି। ଯେମିତି ଆପଣ ଦେଖିବେ ପିପିଲି ଆଡେ ଗଲେ ସେଠି ଗୋଟେ ଜିନିଷ ଅଛି, ଆମେ ଯଦି ବାଲେଶ୍ୱର ଆଡେ ଯିବା ସେଠି ଗୋଟେ ଅଛି, କୋଉଠି ହସ୍ତତନ୍ତ ଅଛି, କୋଉଠି ପଥର ଶିଳ୍ପ, କୋଉଠି ବାଉଁଶ କଳା, କୋଉଠି ମୃତ୍ତିକା ଶିଳ୍ପ, କୋଉଠି ଜୈବିକ କୃଷି, ଛତୁ ଚାଷ, ମହୁପାଳ, ମାନେ ଅନଲିମିଟେଡ୍, ମୁଁ କହିଲେ ପ୍ରତି ଜିଲ୍ଲାର 5ଟା ଲେଖେ ବାହାରିବ। ହଁ, ତ ଏଇ ସବୁ କେବଳ ପାରମ୍ପରିକ କାର୍ଯ୍ୟ ନୁହେଁ, କିନ୍ତୁ ସଠିକ ପ୍ରଶିକ୍ଷଣ, ଉନ୍ନତ ଡିଜାଇନ, ଗୁଣମାନ ନିୟନ୍ତ୍ରଣ, ଆଧୁନିକ ପ୍ୟାକେଜିଂ ସହିତ ଯୁକ୍ତ ହେଲେ ବିଶ୍ୱ ବଜାରରେ ମଧ୍ୟ ଆମେ ନିଜ ସ୍ଥାନ ସୃଷ୍ଟି କରିପାରିବ ସ୍ଥାନୀୟ କଳା ଆଉ ହସ୍ତଶିଳ୍ପ। ମୋ ହିସାବରେ ଦକ୍ଷତା ପ୍ରଶିକ୍ଷଣ ସବୁଠୁ ବଡ ଲାଭ ହେଲା ଏହା ଯୁବପିଢ଼ିଙ୍କୁ ପାରମ୍ପରିକ କାମକୁ, ଯୋଉଟା ଆମକୁ ଲାଗୁଥିଲା ଆଗରୁ ଓଲ୍ଡ କାମ, ମାନେ କୃଷିକୁ ଆଗରୁ ଆମେ ଭାବୁଥିଲେ ଯେ ଗୋଟେ ଛୋଟ ସ୍ତରର କାମ, ଆଜିକାଲି ଅର୍ଗାନିକ ଫାର୍ମିଂ କହିଲେ ତାକୁ ଲାଗୁଛି ଗୋଟେ ଇଣ୍ଡଷ୍ଟ୍ରି ବନେଇଲା ଭଳିଆ, ରାଇଟ? ଯୁବପିଢ଼ିକୁ ପାରମ୍ପରିକ କାମକୁ ଆମେ ଯଦି ଗୋଟେ ନୂଆ ଦୃଷ୍ଟିକୋଣ ଦେଇପାରିବା, ତାହେଲେ ତାହା ଗୋଟେ ନୂତନ ସୁଯୋଗ ଦେଇପାରିବ। ଆଉ କୃଷି ଆଧାରିତ ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଧାରଣାଟା ଅତ୍ୟନ୍ତ ଉପଯୋଗୀ ମୁଁ

0: ତା ଛଡ଼ା ମହିଳା ସ୍ୱୟଂ ସହାୟକ ଗ୍ରୁପ ଏଇ କ୍ଷେତ୍ରରେ ଏକ ଉଜ୍ଜଳ ଉଦାହରଣ। ସବୁ ଗ୍ରାମରେ ଆଜିକାଲି ମହିଳା ସ୍ୱୟଂ ସହାୟକ ଗ୍ରୁପ ଗୋଟେ ଗୋଟେ ବହୁତ ହି ଦକ୍ଷ ଗ୍ରୁପ ହିସାବରେ ମୁଣ୍ଡ ଟେକି ବସିଛନ୍ତି। ମାନେ ଦକ୍ଷତା ପ୍ରଶିକ୍ଷଣ ପାଇଁ ସେମାନେ ହସ୍ତଶିଳ୍ପ ହଉ, ଖାଦ୍ୟ ପ୍ରସ୍ତୁତି, ପାରମ୍ପରିକ ଉତ୍ପାଦ, ପ୍ରାକୃତିକ ସାମଗ୍ରୀ ତିଆରି ଭଳି କାର୍ଯ୍ୟରେ ସଫଳତା ହାସଲ କରୁଛନ୍ତି। ଏହା କେବଳ ମହିଳା ସଶକ୍ତିକରଣ ନୁହଁ, ଗ୍ରାମର ଅର୍ଥନୀତିକୁ ମଧ୍ୟ ଏକ ନୂଆ ଶକ୍ତି ଦଉଛି ମଧ୍ୟ ମୁଁ କହିବି।
1: ଆଜ୍ଞା ବହୁତ ସୁନ୍ଦର ସାର୍। ତେବେ ସାର୍, ଦକ୍ଷତା ବିକାଶ, ଶିକ୍ଷା ବ୍ୟବସ୍ଥା ତଥା ଶିଳ୍ପ କ୍ଷେତ୍ର ମଧ୍ୟରେ ସମନ୍ୱୟ ବଢ଼ିଲେ ବିକଶିତ ଭାରତର ଲକ୍ଷ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ବୋଲି ଆପଣ ଚିନ୍ତା କରୁଛନ୍ତି?
0: ମ୍ୟାମ୍, ଏଇ ତିନିଟା ଯାକ ଜିନିଷର କୋଅର୍ଡିନେସନ୍ ତ ନିହାତି ଦରକାର। କାରଣ କୌଣସି ଦେଶର ବିକାଶ କେବଳ ବଡ ବଡ ଭିତ୍ତିଭୂମି ପ୍ରକଳ୍ପ କିମ୍ବା ଉନ୍ନତ ପ୍ରଯୁକ୍ତି ଉପରେ ନିର୍ଭର କରେ ନାହିଁ। ପ୍ରକୃତ ବିକାଶର ମୂଳରେ ରହିଥାଏ ଦକ୍ଷ ମାନବର ସମ୍ପଦ, ଗୋଟେ ସ୍କିଲ୍ ଇଣ୍ଡିଆ ଯୋଉଟାକୁ ଆମେ ଦକ୍ଷ ମାନବ କହୁଛେ, ସେଇ ସମ୍ପଦ ହିଁ ହେଉଛି ଇମ୍ପୋର୍ଟାଣ୍ଟ। ଯେତେବେଳେ ଶିକ୍ଷା ବ୍ୟବସ୍ଥା ଜ୍ଞାନ ଦିଏ, ଦକ୍ଷତା ବିକାଶ ସେହି ଜ୍ଞାନକୁ ବ୍ୟବହାରିକ କ୍ଷମତାରେ ପରିଣତ କରେ। ଯଦି ସିମ୍ପଲି କହିବି ମୁଁ, ମାନେ ଗୋଟେ ହଉଛି ଥିଓରିଟିକାଲ ନଲେଜ ଆଉ ଗୋଟେ ହଉଛି ପ୍ରାକ୍ଟିକାଲ ନଲେଜ। ତ ମୁଁ ସ୍କିଲ ଇଣ୍ଡିଆକୁ ସେଇ ଉପରେ ଦେଖୁଛି ଯେ ସିଏ ଆମେ ଯାହା ଏଜୁକେସନ ଛୁଆରୁ ସ୍କୁଲରୁ ପାଠ ପଢିକି ଗୋଟେ ଯୁବକ ହେଇକିନା ବାହାରୁଛେ, ତାକୁ ଆମେ ପ୍ରାକ୍ଟିକାଲ ନଲେଜ ୱେରେ କେମିତି ଇମ୍ପ୍ଲିମେଣ୍ଟ କରିପାରିବା, ଦ୍ୟାଟ ଇଜ ଦ ଇମ୍ପୋର୍ଟାନ୍ସ ଅଫ ସ୍କିଲ ଇଣ୍ଡିଆ। ରାଇଟ, ଆମ ଦେଶରେ ବହୁତ ଯୁବକ ଉଚ୍ଚ ଶିକ୍ଷା ତ ହାସଲ କରୁଛନ୍ତି, କିନ୍ତୁ ଅନେକ ସମୟରେ ହଉଛି କଣ, ସେମାନଙ୍କ ଜ୍ଞାନ ଶିଳ୍ପ କ୍ଷେତ୍ରର ବାସ୍ତବ ଚାହିଦା ସହିତ ମେଳ ଖାଉ ନାହିଁ। ମାନେ ନଲେଜ ତ ଆମେ ଦିଦିଟା ଏମ୍ଏ ଦିଦିଟା ପିଏଚ୍ଡି, କିନ୍ତୁ ରିକ୍ୱାୟାରମେଣ୍ଟ ହିସାବରେ ନାହିଁ ମାର୍କେଟରେ। ମାନେ ଇଞ୍ଜିନିୟରିଂ ଡିଗ୍ରୀ ଅଛି କିନ୍ତୁ ମାର୍କେଟରେ ରିକ୍ୱାୟାରମେଣ୍ଟ ନାହିଁ। ତ ଡିଫରେନ୍ସଟା ଆସୁଛି କୋଉଠି ନା, ଆକ୍ଚୁଆଲ ଡିମାଣ୍ଡ କଣ ଆଉ ଆମ ପାଖରେ ଶିକ୍ଷା ଯାହା ଅଛି ତାର ମେଳ ଖାଉନି। ଫଳରେ ଜଣେ ଶିକ୍ଷିତ ଯୁବକ ରୋଜଗାର ସନ୍ଧାନରେ ରହୁଛି, ଆଉ ଜଣେ ଶିଳ୍ପ ପ୍ରତିଷ୍ଠାନ ଦକ୍ଷ କର୍ମୀ, ମାନେ ଦି ଜଣଙ୍କର ରିକ୍ୱାୟାରମେଣ୍ଟ ଅଛି କିନ୍ତୁ ମ୍ୟାଚ୍ ହଉନି ବୋଲିକା ଲୋକ ଚାକିରି ପାଉନାହାନ୍ତି, ଆଉ ରିକ୍ୱାୟାରମେଣ୍ଟ ସେମିତି ଭ୍ୟାକେନ୍ସି ରହିଯାଉଛି। ତ ଏଇ ବ୍ୟବଧାନ କମାଇବା ପାଇଁକା ଶିକ୍ଷା, ଦକ୍ଷତା, ଶିଳ୍ପ ମଧ୍ୟରେ ନିବିଡ଼ ସମ୍ପର୍କ ଅତ୍ୟନ୍ତ ଜରୁରୀ। ତ ମୁଁ ଭାବୁଛି ବିଦ୍ୟାଳୟ ସ୍ତରରୁ ହିଁ ଯଦି ଦକ୍ଷତା ଆଧାରିତ ଶିକ୍ଷା ଗୁରୁତ୍ୱ ଦିଆଯିବ, ତାହେଲେ ଏଇଟା ଭବିଷ୍ୟତ ପାଇଁ ବହୁତ ଭଲ ହବ। ଆଉ ବର୍ତ୍ତମାନ ବିଶ୍ୱ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହଉ, ରୋବୋଟିକ୍ସ ହଉ, ଡାଟା ଆନାଲିସିସ, ଗ୍ରୀନ ଏନର୍ଜି, ସାଇବର ସିକ୍ୟୁରିଟି, ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ ଏଇ କ୍ଷେତ୍ରରେ ଆଗେଇ ଚାଲିଛି। ତ ଯଦି ଶିକ୍ଷା ସଂସ୍ଥାନ ମାନେ ଏଇ ନୂଆ କ୍ଷେତ୍ରରେ ଶିଳ୍ପ ସହିତ ମିଳିତ ଭାବରେ ପ୍ରଶିକ୍ଷଣ ଦିଆଯାଏ, ମୁଁ କହୁନି ଯେ ଆମେ ଆମର ପୁରୁଣା ଯାହା ପାଠ୍ୟକ୍ରମକୁ କମ୍ପ୍ଲିଟଲି ଚେଞ୍ଜ କରିଦେବା, କିନ୍ତୁ ତା ସହିତ ଆମେ ଯଦି ପ୍ରାକ୍ଟିକାଲ ନଲେଜ ବି ଦବା ଷ୍ଟାର୍ଟ କରିପାରିବା, ତାହେଲେ ଭାରତର ଯୁବଶକ୍ତି ବିଶ୍ୱ ସ୍ତରରେ ନିହାତି ନିଜ ଦକ୍ଷତାର ପରିଚୟ ଦେଇପାରିବ।
1: ନିହାତି ସାର୍। ତେବେ ସାର୍, ଆପଣ ତ ସବୁକିଛି କହିସାରିଲେଣି, ତେବେ ଶେଷରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣେଇବେ, ଆଗାମୀ ଦଶନ୍ଧିରେ ସ୍କିଲ ଇଣ୍ଡିଆ ଅଭିଯାନ ଭାରତର ଆର୍ଥିକ ବିକାଶକୁ ବିଶ୍ୱ ସ୍ତରରେ ନୂଆ ପରିଚୟ ଦେଇପାରିବ କି?
0: ନିହାତି ମ୍ୟାଡମ, ମାନେ ଆମେ ଯୋଉ ଏଇ 20-25 ମିନିଟ ଯାହା ବି ଆମେ ଡିସ୍କସନ କଲେ, ତାର ନିଷ୍କର୍ଷ ଯଦି ଆମେ କାଢିବା, ସ୍କିଲ ଇଣ୍ଡିଆର ମେନ୍ ମୋଟୋ ହଉଛି ସେୟା, ଇନ୍ ୱାର୍ଲ୍ଡ ଲେବୁଲ ଆମ ଯୁବପିଢ଼ିକୁ ଆଗକୁ ନେଇକିନା ଛିଡ଼ା କରିବା। ଆମ ଦେଶର ଗୋଟେ ଏଇଟା ହଉଛି ସବୁଠୁ ବଡ ଶକ୍ତି। ଯେମିତି ମୁଁ କହିଲି, ମୁଁ ୟୁରୋପିଆନ କଣ୍ଟ୍ରିରେ ଯେତେବେଳେ ମୁଁ ଯାଏ, ସେଠି ଆପଣ ଦେଖିବେ 70% 70%ରୁ ଅଧିକା ଲୋକ ହଉଛନ୍ତି 50+, 50 ବର୍ଷରୁ ଅଧିକା ତାଙ୍କ ପାଖରେ ଯୁବପିଢ଼ି ନାହାନ୍ତି। ଆମ ଦେଶର ଗର୍ବ ଆଉ ଗୌରବ ହଉଛନ୍ତି ଯୁବଶକ୍ତି, 60-70%ରୁ ଅଧିକ ହଉଛନ୍ତି ଆମ ପାଖରେ ଯୁବଶକ୍ତି। ଯଦି ଆମେ ସ୍କିଲ ଇଣ୍ଡିଆ ଅଭିଯାନ ଦ୍ୱାରା ସେଇ ଯୁବଶକ୍ତିଙ୍କୁ ଗୋଟେ ନୂଆ ଲେବୁଲକୁ ଆମେ ନେଇପାରିବା, ତାହେଲେ ବିଶ୍ୱସ୍ତରରେ ନିହାତି ଆମର ସେମାନେ ଗୋଟେ ନୂଆ ପରିଚୟ ଦେଇପାରିବେ। ଏଇ ଯୁବଶକ୍ତିର ସମୟୋପଯୋଗୀ ଦକ୍ଷତା, ଆଧୁନିକ ପ୍ରଶିକ୍ଷଣ, ନବସୃଜନ ମାନେ ନୂଆ ଚିନ୍ତାଧାରା, ଇଣ୍ଡଷ୍ଟ୍ରିଆଲିଷ୍ଟ ମେଣ୍ଟାଲିଟି ସାହସ ସହିତ ପ୍ରସ୍ତୁତ କରାଯାଏ, ତେବେ ଆଗାମୀ ଦଶନ୍ଧିରେ ମୁଁ 100% ସିଓର ଭାରତ ବିଶ୍ୱ ଅର୍ଥନୀତିରେ ଏକ ନୂଆ ଅଧ୍ୟାୟ ଲେଖିପାରିବ। କାରଣ ଆମ ପାଖରେ ସେ ପାୱାର ଅଛି, ଆମ ପାଖରେ ଯୁବଶକ୍ତି ଅଛି, ଆଉ ଆମ ପାଖରେ ସ୍କିଲ ଇଣ୍ଡିଆର ବ୍ୟାକିଂ ବି ଅଛି। ତ ସ୍କିଲ ଇଣ୍ଡିଆ ଅଭିଯାନର ସବୁଠୁ ବଡ ସଫଳତା ହେଇପାରିବ ଦକ୍ଷ ଯୁବଶକ୍ତିର ଏକ ବିଶାଳ ଭଣ୍ଡାର। ଯୁବଶକ୍ତି ତ ଅଛି, କିନ୍ତୁ ଦକ୍ଷ ଯୁବଶକ୍ତି ଯଦି ଆମେ ଗଢିପାରିଲେ, ତାହେଲେ ଆମେ ୱାର୍ଲ୍ଡରେ ନମ୍ବର 1 ହେଇକିନା ବାହାରି ପାରିବାର ଦକ୍ଷତା ଆମ ପାଖରେ ଅଛି। ଆଜି ବିଶ୍ୱର ଅନେକ ଦେଶରେ ଦକ୍ଷ କର୍ମୀର ଚାହିଦା ଦ୍ରୁତ ଗତିରେ ବଢୁଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ସାଇବର ସିକ୍ୟୁରିଟି, ଗ୍ରୀନ ଏନର୍ଜି ଏଟସେଟ୍ରା। ତ ସବୁ କ୍ଷେତ୍ରରେ ଭାରତୀୟ ଯୁବକ ନିଜ ଦକ୍ଷତାର ଛାପ ଛାଡି ପାରିବେ। ଆଉ ଏଇଟା କିଛି ମୁଁ ନୂଆ କଥା କହୁନି ମ୍ୟାଡମ, ଆପଣ ଯଦି ଇତିହାସରେ ଦେଖି ଚାଲିବେ, ତାହେଲେ ଆମର ବୈଜ୍ଞାନିକ ହୁଅନ୍ତୁ କିମ୍ବା ସଫ୍ଟୱେୟାର ଇଞ୍ଜିନିୟର ହୁଅନ୍ତୁ କିମ୍ବା କୌଣସି ଶିଳ୍ପକାର ହୁଅନ୍ତୁ, ପୁରା ବିଶ୍ୱ ବର୍ଷରେ ଭାରତୀୟ ଯୁବକଙ୍କର ଦବଦବା ସଦାବେଳେ ରହିଆସିଛି। ଏବେ ସମୟ ଆସିଯାଇଛି ଯେ ଆମେ ଏଇଟାକୁ ନେକ୍ସଟ ଲେବୁଲକୁ ନେଇକି ଯିବାର ଅଛି, ଯୋଉଠିକି ଆମର

0: ମ୍ୟାକ୍ସିମମ୍ ଯୁବଶକ୍ତିକୁ ଆମେ ଦକ୍ଷ ଯୁବଶକ୍ତି ହିସାବରେ ୱାର୍ଲଡ ପ୍ଲାଟଫର୍ମରେ ପ୍ରେଜେଣ୍ଟ କରିପାରିବା। ଆହୁରି ମଧ୍ୟ ମ୍ୟାଡାମ, ଆଗାମୀ ଦିନରେ ଭାରତ କେବଳ ସେବା କ୍ଷେତ୍ରରେ ନୁହଁ, ବରଂ ନବସୃଜନ ତଥା ଉଚ୍ଚ ପ୍ରଯୁକ୍ତି ଭିତ୍ତିକ ଉତ୍ପାଦନରେ ମଧ୍ୟ ଅଗ୍ରଣୀ ଭୂମିକା ନେଇପାରିବ, ଏଟା ମୋର ବିଶ୍ୱାସ ରହିଛି। ଦକ୍ଷ ଯୁବପିଢ଼ି ନୂଆ ଉଦ୍ୟମ ଆରମ୍ଭ କରିପାରିବେ, ଗବେଷଣାକୁ ଆଗେଇ ନେବେ, ନୂଆ ସମାଧାନ ମଧ୍ୟ ସୃଷ୍ଟି କରିବେ। ଏହା ଦେଶର ଉତ୍ପାଦନ କ୍ଷମତା, ରପ୍ତାନୀ, ବିନିଯୋଗ, ଇମ୍ପୋର୍ଟ ଏକ୍ସପୋର୍ଟ, ଆର୍ଥିକ ସ୍ଥିରତାକୁ ଏକ ନୂଆ ଉଚ୍ଚତାକୁ ନେଇକି ଯିବ ବୋଲିକା ମୋର ଦୃଢ ବିଶ୍ୱାସ। ମହିଳା ହୁଅନ୍ତୁ, ଯୁବତୀ, ଦିବ୍ୟାଙ୍ଗ, ଆଦିବାସୀ ତଥା ପଛୁଆ ବର୍ଗର ଯୁବଶକ୍ତି ଯେତେବେଳେ ଦକ୍ଷତା ଆଧାରିତ ଜୀବିକା ସହିତ ଯୁକ୍ତ ହେବେ ନା ମ୍ୟାଡମ, ସେତେବେଳେ ବିକାଶ ଆହୁରି ସମାବେଶୀ ହେବ। ମାନେ ଗୋଟେ ସୋସାଇଟିର ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ ହଉଛନ୍ତି ମହିଳା। ମୁଁ ସଦାବେଳେ କହେ ଗୋଟେ କଏନ୍ର ଦିଟା ପାର୍ଟ, ପୁରୁଷ ଆଉ ମହିଳା। ତ ଯଦି ଆମେ ଗୋଟେ ପାର୍ଟକୁ ଆଗକୁ ନବାକୁ ଯେତିକି ହେଲ୍ପ କରିବା, ଗୋଟେ ମହିଳା ଯେତେବେଳେ ସଶକ୍ତିକରଣ ହୁଏ ସେ ଏକା ହୁଏନି, ଗୋଟେ ଯୁବକ ଯେତେବେଳେ ସଶକ୍ତ ହୁଏ ସିଏ ଏକା ହୁଏ, କିନ୍ତୁ ଯେତେବେଳେ ମହିଳା ଜଣେ ସଶକ୍ତ ହୁଏ ସିଏ ଏକା ହୁଏନି, ତା ପରିବାର, ତା ସୋସାଇଟି, ତାର ପୁରା ଦେଶକୁ ସିଏ ଆଗକୁ ନେଇକି ଯିବାର ଦକ୍ଷତା ତା ପାଖରେ ଅଛି। ତ ଯଦି ଆମେ ଏଇ ଶ୍ରେଣୀର ଲୋକମାନଙ୍କୁ ବି ଦକ୍ଷତା ଦେଇପାରିବା, ତାହେଲେ ଭାରତର ସାମାଜିକ ସ୍ଥିରତାକୁ ଏହା ନିଶ୍ଚୟ ଭାବେ ସୁଦୃଢ କରିବ।
1: ନିହାତି ସାର୍, ବହୁତ ସୁନ୍ଦର। ତେବେ ସାର୍, ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ସ୍କିଲ ଇଣ୍ଡିଆକୁ ନେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ ବହୁତ କିଛି ଜଣାଇଲେ। ତେବେ ଆମେମାନେ ମଧ୍ୟ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତା ବନ୍ଧୁମାନେ ନିଶ୍ଚିନ୍ତ ଭାବେ ଉପକୃତ ହୋଇପାରିଥିବେ। ତେବେ ସାର୍, ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡମ ମୋତେ ଏଇ ଅପରଚୁନିଟି ଦେଇଥିବାରୁ, ଆଉ ବହୁତ ଭଲ ଲାଗିଲା ମୋତେ। ଥ୍ୟାଙ୍କ ୟୁ।
1: ଶ୍ରୋତା ବନ୍ଧୁ ଆଲୋଚନା କରୁଥିଲେ ସ୍କିଲ ଇଣ୍ଡିଆ ସମ୍ପର୍କରେ। ଆଜିର ସମୟରେ ଶିକ୍ଷା ସହିତ ଦକ୍ଷତାର ମହତ୍ତ୍ୱ ସମାନ ଭାବରେ ରହିଛି। ଯଦି ଆମେ ନୂଆ କିଛି ଶିଖିବା, ନୂଆ କିଛି କରିବା ଏବଂ ନିଜ ଦକ୍ଷତାକୁ ସମାଜର ଉନ୍ନତିରେ ଲଗାଇବା, ତେବେ ଆମର ବ୍ୟକ୍ତିଗତ ସଫଳତା ସହିତ ଦେଶର ଆର୍ଥିକ ବିକାଶ ମଧ୍ୟ ସମ୍ଭବ ହୋଇପାରିବ। ତେବେ ଆସନ୍ତୁ ଆମେ ସମସ୍ତେ ଦକ୍ଷତାକୁ ସମ୍ମାନ କରିବା, ନବସୃଜନକୁ ଗ୍ରହଣ କରିବା, ଉଦ୍ୟମତାକୁ ପ୍ରୋତ୍ସାହନ ଦେବା ଏବଂ ଗୋଟିଏ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଭାରତ ଗଠନରେ ନିଜର ଅବଦାନ ରଖିବା। ଶ୍ରୋତା ବନ୍ଧୁ, ସମୟ ଅବିରାମ ଗତିରେ ଗତିଶୀଳ, ଏଇ ଦେଖୁନାହାନ୍ତି କେତେବେଳେ ଯେ ସମୟ ଯାଇ କାର୍ଯ୍ୟକ୍ରମର ଶେଷ ସୀମାରେ ପହଞ୍ଚିଲାଣି ତାହା ଆଦୌ ବି ଜଣାପଡ଼ୁନି। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ନିଜର ମତ ଚିଠି ମାଧ୍ୟମରେ ଆମ ପାଖକୁ ନିଶ୍ଚୟ ପଠାଇବେ। ଚିଠି ପଠାଇବାର ଆମର ଠିକଣାଟି ହେଉଛି ଶିଳ୍ପ ଜଗତ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ପୁଣି ଭେଟ ହେବା ଆଉ ଏକ ନୂଆ ଅଧ୍ୟାୟରେ, ଆଉ କିଛି ନୂଆ ବିଷୟବସ୍ତୁକୁ ନେଇ। ସେତେବେଳେ ଯାଏ ଆପଣଙ୍କ ରେଡ଼ିଓ ସାଥୀ ମଧୁସ୍ମିତାକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଲେ ଶିଳ୍ପ ଜଗତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 6:00 ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଚାଲ କାର୍ଯ୍ୟକ୍ରମରେ ଶୁଣିବେ କଟକ ଜିଲ୍ଲାର ହାଲଚାଲ। ରାତି 7:30 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ଆଜି ରାତି 8:00 ଆକାଶବାଣୀ ଦିଲ୍ଲୀରୁ ଶୁଣିବେ ଇସ୍ ସପ୍ତାହ ସଂସଦ ମେ। ରାତି 8:15 ସିନେ ସଙ୍ଗୀତ କାର୍ଯ୍ୟକ୍ରମ। 8:45 ସମାଚାର ସନ୍ଧ୍ୟା ଏବଂ ରାତି 9:00 ରହିଛି ଇଂରାଜୀରେ ସମ୍ବାଦ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। 9:15 କାର୍ଯ୍ୟକ୍ରମ ଶୁଣିପାରିବେ ବିବିଧ ଭାରତୀରୁ ଏବଂ ଆଜି ରାତି 10:00 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ନାଟକ ପବିତ୍ର ଦାସିଆ, ରଚନା ନିର୍ମଳ କୁମାର ମିଶ୍ର ଏବଂ ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ପରିଶେଷରେ ରାତି 11:00 ରହିଛି ହିନ୍ଦୀରେ ସମ୍ବାଦ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆଜିର ଚଳିତ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଏବେ ଆସନ୍ତୁ ଜାଣିନେବା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ।

ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମ ଚରିତ ମାନସର 236ତମ ଅଧ୍ୟାୟ। 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଶିଶୁ ରାଇଜ। 8:30 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀରେ ଅଧରପଣା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 8:45 ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଆସନ୍ତାକାଲି ଶୁଣିବେ କିଷାନ ଗୀତ, ପରିବେଷଣ କରିଛନ୍ତି ରାଜେନ୍ଦ୍ର ମାଝୀ ଏବଂ ସାଥୀ। 10:10 ଶୁଣିବେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। 10:40 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ର ଦ୍ୱିତୀୟ ଅଧ୍ୟାୟ। 10:55 ଆକାଶବାଣୀ ଦିଲ୍ଲୀରୁ ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ, ଏବଂ ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। 12:00 ଶୁଣିବେ ନାରୀମହଲ କାର୍ଯ୍ୟକ୍ରମରେ ବର୍ଷା ଦିନେ ଶିଶୁମାନଙ୍କ ମଧ୍ୟରେ ଦେଖାଯାଉଥିବା ବିଭିନ୍ନ ରୋଗ ଓ ତା'ର ପ୍ରତିକାର ଆଲୋଚନା କରିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ଆଶୁତୋଷ ତ୍ରିପାଠୀ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା କେତୋଟି ଦେଶାତ୍ମବୋଧକ ଗୀତ। ପ୍ରଥମେ ମହମ୍ମଦ ଆବିଦ ଏବଂ ସାଥୀଙ୍କ କଣ୍ଠରେ।

0: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷାନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷାନିକେତନ, ମୋବାଇଲ ନମ୍ବର 9937328280।
1: ମହେନ୍ଦ୍ର କୁମାର ପଟ୍ଟନାୟକଙ୍କର ଦୀର୍ଘ 31 ବର୍ଷର ପ୍ରଶାସନ ଜୀବନର ଅନୁଭୂତିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ପ୍ରଶାସକର ଆତ୍ମଲିପି ପୁସ୍ତକର ପରିକଳ୍ପନା କରାଯାଇଛି। ପ୍ରଶାସନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କିପରି ବିଭିନ୍ନ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିଛନ୍ତି ତାହା ଏହି ପୁସ୍ତକରେ ମଧ୍ୟ ସ୍ଥାନିତ ହୋଇଛି।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ପରବର୍ତ୍ତୀ ଗୀତଟି, ମମତା ସାହୁ ଏବଂ ସାଥୀଙ୍କ କଣ୍ଠରେ।

ସଂସ୍କୃତରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ଆଉ କେତୋଟି ଦେଶାତ୍ମବୋଧକ ଗୀତ, ମହମ୍ମଦ ଆବିଦ ଏବଂ ସାଥୀଙ୍କ କଣ୍ଠରେ।

0: ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା। ଏବେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି ସମୟ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ସଶକ୍ତ ସାମଗ୍ରିକ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି। ଶ୍ରୀଜୀଉମାନଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଜୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳ ମୁଷଳ, ଚନ୍ଦ୍ର ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯାଇଛି। 3 ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକାପ, ଭିତରଛୁ ପ୍ରମୁଖ ସୁନାବେଶ ଲାଗି କରିଛନ୍ତି। ସନ୍ଧ୍ୟା ଆଳତି ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5ଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ 11:00 ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। 12:00 ବଡ଼ସିଂହାର ବେଶ, 12:30 ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ 12:30 ଶୟନ ଠାକୁର ବିଜେ କରିବେ। 4:00 ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ ଯାତ୍ରା ଶେଷ ହୋଇଛି। ଆସନ୍ତାକାଲି ରଥାରୂଢ଼ ଠାକୁରମାନଙ୍କୁ ବିଭିନ୍ନ ପ୍ରକାର ସୁନା ଓ ରୂପା ଅଳଙ୍କାରରେ ସଜ୍ଜିତ କରାଯିବା ସହ ରଘୁନାଥ ବେଶ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର ଚାହାଣୀ ମଣ୍ଡପଠାରେ ଭେଟ ହେବା ପରେ ଅଧରପଣା ଲାଗି ଏବଂ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର ଜଗନ୍ନାଥ ମନ୍ଦିରରେ ଆଜି ହରିଶୟନ ଏକାଦଶୀ ତିଥିରେ 3 ଠାକୁରଙ୍କୁ କିରୀଟ, କୁଣ୍ଡଳ, ହସ୍ତ, ପାଦ, ଶଙ୍ଖ, ଚକ୍ର, ଗଦା, ହଳ ଆଦି ବିଭିନ୍ନ ରୂପାଳଙ୍କାରରେ ସଜ୍ଜିତ କରାଯାଇଛି। ରଣପୁରରେ ରାଜାରାଜୁଡ଼ା ଶାସନ ଅମଳରୁ ସୁନାବେଶ ପରିବର୍ତ୍ତେ ରୂପାବେଶ କରାଯିବାର ପରମ୍ପରା ରହିଛି। କେନ୍ଦୁଝର ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ଠାକୁରଙ୍କର ଏହି ଦୁର୍ଲଭ ବେଶ 10:00 ଦର୍ଶନ କରିପାରିବେ। ଭିଡ଼ ନିୟନ୍ତ୍ରଣ ପାଇଁ 12 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବୌଦ୍ଧ ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଏହି ବେଶକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଦେବଗଡ଼ ଜିଲ୍ଲା ପୁରୁଣାଗଡ଼ ସ୍ଥିତ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ନୟାଗଡ଼ ପୁରୁଣା ରାଜବାଟୀଠାରେ ଜିଲ୍ଲାସ୍ତରୀୟ ମନ୍ କି ବାତ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜିଲ୍ଲା ସାଧାରଣ ସମ୍ପାଦକ ପରଶୁରାମ ସ୍ୱାଇଁ ଯୋଗଦେଇ ମନ୍ କି ବାତ୍ର ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରରେ ଜନଜାଗରଣ ସୃଷ୍ଟି ଉପରେ ଆଲୋଚନା କରିଥିଲେ।
ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଆଭାସୀ ଜରିଆରେ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ଗୋଟିଏ ସଶକ୍ତ, ସାମଗ୍ରିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ସେ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନାକୁ ସମ୍ମାନ କରନ୍ତି। ଗଣତନ୍ତ୍ରର ଶକ୍ତି ଉପରେ ତାଙ୍କର ଅତୁଟ ବିଶ୍ୱାସ ରହିଛି। ଯୁବପିଢ଼ି ନୂତନ ଓ ବିକଶିତ ଭାରତର ବାହକ, ସୃଷ୍ଟିକର୍ତ୍ତା ଓ ନିର୍ମାତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ଶ୍ରୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହିତ ମନ୍ତ୍ରୀ ପରିଷଦର ସମସ୍ତ ସହଯୋଗୀ, ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ସହଯୋଗ ପାଇଁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଦେଶ ଓ ରାଜ୍ୟର ଜନସାଧାରଣ ଏବଂ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ନିଜକୁ ସମର୍ପିତ ରଖିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ

0: ମାଝି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରୀ କରିବା ସହ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ବୃହତ୍ତର ସାମାଜିକ ହିତ ଏବଂ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ସେ ଗ୍ରହଣ କରିଥିବା ନିଷ୍ପତ୍ତି ତାଙ୍କୁ ଉଚ୍ଚ ନୀତି ଆଦର୍ଶର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହାର କରିଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସିଜେପି ପ୍ରତିନିଧିମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଦ୍ଦେଶ ବାହାରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧିମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି। ସେ କହିଛନ୍ତି ପ୍ରତିବାଦକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଛନ୍ତି ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସ୍ଥିତ ତମିଆ ପଞ୍ଚାୟତରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ 130 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ମିନି ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି। ଶ୍ରୀ ସିଂହ ଦେଓ କହିଛନ୍ତି ଏହି ପଦକ୍ଷେପ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ସୁସ୍ଥ ଜୀବନଶୈଳୀକୁ ଉତ୍ସାହିତ କରିବ। ଆଗାମୀ ପିଢ଼ିକୁ ନୂତନ ଲକ୍ଷ୍ୟ ସ୍ଥିର କରିବାକୁ ଏହା ନିରନ୍ତର ପ୍ରେରଣା ଯୋଗାଇବ। ପରେ ଉପମୁଖ୍ୟମନ୍ତ୍ରୀ ଭଇଁସାଠାରେ ଆଉ ଏକ ମିନି ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି। ଖୋର୍ଦ୍ଧା ଗଙ୍ଗପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ ଥାନା ଘନବଡ଼ା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇବା ପରେ ବିଏସ୍ଏଫ୍ ଓ ଡିଭିଏଫ୍ ପକ୍ଷରୁ ମିଳିତ ତଲାସୀ ଅଭିଯାନ କରାଯାଇଥିଲା। ଏହି ସମୟରେ ଅରାପଦର ଓ ଘୁଷୁମପଦର ଜଙ୍ଗଲରୁ ଆଇଡି, ଜିଲେଟିନ୍, ଡିଟୋନେଟର ଓ କୋଡେକ୍ସ ଆଦି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ ସୁନାବେଶ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପର୍ବର ଏକ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ହେଉଛି ସୁନାବେଶ। ଏହାକୁ ରାଜାଧିରାଜ ବା ବଡ଼ ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ। ବାହୁଡ଼ା ଯାତ୍ରା ପରଦିନ ଆଷାଢ଼ ଶୁକ୍ଳ ଏକାଦଶୀ ବା ବଡ଼ ଏକାଦଶୀ ତିଥି।

0: ସିଂହଦ୍ୱାରଠାରେ ରଥ ଉପରେ ବିରାଜମାନ ତିନି ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏହା ଏକ ଅଲୌକିକ ଏବଂ ପବିତ୍ର ଅନୁଭୂତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରଭୁଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ସୁଯୋଗ ପାଇଥାନ୍ତି। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କର ସୁନାବେଶ ପାଞ୍ଚ ଥର ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ପୌଷ ପୂର୍ଣ୍ଣିମା ବା ପୁଷ୍ୟାଭିଷେକ, ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା, ହରିଶୟନ ଏକାଦଶୀ ବା ବାହୁଡ଼ା ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ବା ରାଜରାଜେଶ୍ୱର ବେଶ ଓ ବିଜୟା ଦଶମୀ ବା ଦଶହରା ଦିନ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀଜୀଉମାନଙ୍କର ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପ୍ରାୟ ଦୁଇ ଘଣ୍ଟା ସମୟ ବିନିମୟରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏବେ ଭକ୍ତମାନେ ବଡ଼ଦାଣ୍ଡ ଉପରେ ଠାକୁରଙ୍କର ଏହି ବେଶ ଦେଖୁଛନ୍ତି। ରାତି ପ୍ରାୟ ଏଗାରଟା ପର୍ଯ୍ୟନ୍ତ ବେଶ ଦର୍ଶନ ନେଇ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଶ୍ରୀମନ୍ଦିର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ, ଓଡ଼ିଆ ଜାତିର ପରାମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଉତ୍କଳ ଭୂଖଣ୍ଡର ରାଜାମାନେ ନିଜକୁ ସ୍ୱୟଂ ରାଉତ ବା ଆଦେଶବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବାର ପ୍ରମାଣ ଶିଳାଲେଖରୁ ମିଳୁଛି। 1211-1238 ଖ୍ରୀଷ୍ଟାବ୍ଦ ମଧ୍ୟରେ ତୃତୀୟ ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ପ୍ରକୃତ ରାଜା ଓ ନିଜକୁ ତାଙ୍କ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ। ତେବେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ 1435-1466 ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତା ଭାବେ ମନେକରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ। ଏପରିକି ଅନଙ୍ଗ ଭୀମଦେବ ଓ ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ ଦୁଇ ବର୍ଷ ଧରି ରାଜ୍ୟ ଅଭିଷେକ ମଧ୍ୟ ହୋଇନଥିଲେ। ଗବେଷକଙ୍କ ମତାନୁସାରେ ଅନଙ୍ଗ ଭୀମଦେବ ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ଏକ ବିଶେଷ ମୁହୂର୍ତ୍ତରେ ମହାପ୍ରଭୁଙ୍କ ସୁନାବେଶ କରାଇଥିବା ମନେହୁଏ। ଶ୍ରୀଜଗନ୍ନାଥଙ୍କ ସୁନାବେଶ ପରିପ୍ରେକ୍ଷୀରେ ଜଣାଯାଏ, 1460 ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି 16 ହାତୀରେ ବିପୁଳ ଧନରତ୍ନ ଧରି ନିଜ ରାଜ୍ୟକୁ ଆଣିବା ସଙ୍ଗେ ସଙ୍ଗେ ସେ ସମସ୍ତ ଦ୍ରବ୍ୟକୁ ମହାପ୍ରଭୁଙ୍କୁ ଉତ୍ସର୍ଗ କରିଦେଇଥିଲେ, ଯାହାକି ଆଜି ବି ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ଶିଳାଲେଖରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ରାଜଗୁରୁ ଠାକୁରମାନଙ୍କ ସୁସଜ୍ଜିତ ସୁନାବେଶକୁ ଘୋଷଯାତ୍ରାର ଅନ୍ତିମ ପର୍ବ ତଥା ଦକ୍ଷିଣାଭିମୁଖୀ ଯାତ୍ରାର ଶେଷରେ ରଥ ଉପରେ ବଡ଼ ଏକାଦଶୀ ଦିନ ଅନୁଷ୍ଠିତ କରାଇବାକୁ ପରାମର୍ଶ ଦେଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ସୁନାବେଶରେ ପ୍ରାୟ 138 ପ୍ରକାର ଅଳଙ୍କାରରେ ବିଭୂଷିତ ହୁଅନ୍ତି ଶ୍ରୀଜୀଉ। ତଥ୍ୟ ଅନୁସାରେ ବଡ଼ ଠାକୁର ବଳଭଦ୍ର ପରିଧାନ କରୁଥିବା ଅଳଙ୍କାରଗୁଡ଼ିକ ହେଉଛି ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ାମାଳି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ବାଘନଖିମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଭଳି 17 ପ୍ରକାର ଅଳଙ୍କାର ସହ ହଳ ଓ ମୂଷଳ ଆୟୁଧ। ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଶୋଭାମଣ୍ଡନ କରୁଥିବା ଆଭୂଷଣଗୁଡ଼ିକ ହେଲା କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତଗଡ଼ି ଓ ସେବତୀମାଳି। କାଳିଆ ସାଆନ୍ତଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦିବ୍ୟ ଅଳଙ୍କାର ସବୁ ହେଲା କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ହରିଡ଼ାମାଳି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ତାବିଜମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଭଳି 16 ପ୍ରକାର ଅଳଙ୍କାର ସହ ଆୟୁଧ, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ। ପରିଶେଷରେ ଏତିକି କୁହାଯାଇପାରେ, ଶ୍ରୀଜୀଉଙ୍କର ରଥ ଉପରେ ସୁନାବେଶ କେବଳ ସୁବର୍ଣ୍ଣର ଶୋଭା ନୁହଁ, ବରଂ ଏହା ଓଡ଼ିଶାର ସଂସ୍କୃତି, ଭକ୍ତି ଏବଂ ସାର୍ବଜନୀନ ଭ୍ରାତୃଭାବର ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସୁନାବେଶ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁକନ୍ୟା ଜେନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

0: आकाशवाणी संबलपुर आंचलिक खबर पढ़ुचन संपा राय जुहार। पहला मुखिया खबर, श्रीक्षेत्र पुरीन रथ उपरे सुना भेषति भक्त मानकु दर्शन दौछन चतुर्धा मूर्ति। आकाशवाणी मन की बात कार्यक्रम थी आइबा काल देशवासी को संबोधन करबे प्रधानमंत्री। केन्द्र मंत्रिमंडल नु इस्तीफा देले धर्मेन्द्र प्रधान। भुवनेश्वर नाइस्टानु मूल हो सर्वभारतीय जूनियर रैंकिंग टूर्नामेंट। और पश्चिमबंग ओडिशा समुद्र खंडीन सृष्टि हला लघुचाप क्षेत्र। राज्य आइबा चार दिन तक लागि रहबा वर्षा। एथर पूरा खबर, श्रीक्षेत्र पुरीन सिंहद्वार आगाड़े तीन ही रथथी चतुर्धा मूर्ति सुना भेषति भक्त मानकु दर्शन दौछन। सुना भेष संजर 5:10 नु मूल होइथिबार बेले रातिर 11 बजे तक चालबा बोली श्रीमंदिर प्रशासन तरफ सूचना मिलीछे। अषाढ़ मासर उजल पखर पवित्र श्री हरि शयन एकादशी तिथिन महाप्रभु मानकर सुना भेष हेसी। इ भेषथी प्रभु श्री बलभद्र श्री जगन्नाथ आर देवी सुभद्रा को हीरा नीला मोती माणिक्य खंजा होइथिबार 138 प्रकार सुना अलंकार थी सजा जाइछे। इ बाबदे सुनुन गुटे रिपोर्ट।
1: रत्नवेदिके जीवा राघनु रथ उपरे महापुरु माने महण महण सुनाथि बेश हेकिरि श्रद्धालु मानकु दर्शन देउछन। महापुरु मानकर ई राजराजेश्वर बेशके देखबार लागि बड़दाण्डन जबर भीड़ हेछि। महाप्रभु श्रीजगन्नाथंकु सुना किरट, श्रीपयर, श्रीभुज, आडकानी, तिलक, जोबाकंठी, त्रिखंडिका, कमरपटी, श्रीबलभद्रंकु कुंडल, रत्नखचित घागड़ामाळी, कदम्बमाळी, हलमुसल, चंद्र सूर्य, अलका, ओडियाणी, चंद्रिका आउ देवी सुभद्रांकु कान, घागड़ामाळी, सेवतीमाळी, तगड़ी, बागीर अलंकार पिंधा जाइछि। तीनि रथन महाप्रभु मानकु पालिया पुष्पालक, दैतापति, खुंटिया मेकअप प्रमुख सुनावेश लागि करसन। संध्या आलती नीति शेष हेबार उतरु उपरवेला 5 महाप्रभु मानकर सुनावेश मूल होइछि। कार्य निर्घंट अनुसारे राति 11 बजे तक श्रीजीव मानकर नु अलंकार सबु बाहर कराजिबार उतरु बड़ सिंहार बेश आउ बड़ सिंहार भोग हेबा। एता ऋतु शयन ठाकुर विजय करबे। हरिशयन नीति उतरु रात्र पहुड़ नीति हेबा। सुरक्षा के नजरथी रखिकरी पुलिस प्रशासन तरफ सबु बंदोबस्त करा जायछि। आकाशवाणी संबलपुर संवाद विभाग तरफ मृणाली साहू।
0: बौद्धठाने तीन महाप्रभुंकर सुनावेश होइछि। सुनावेश देखबार लागि हजार हजार भक्तंकर समागम होइछि। सेंता नुआपड़ा जिला खड़ियालठाने महाप्रभु जगन्नाथंकर पतित पावन रूपे रथ उपरे अधरपणा नीतिकांति अनुष्ठित होउछि। स्याडे देवगणनो आज बाहुड़ा जात्रा होउछि। गलाकाल नीतिकांति उतरु महाप्रभुमानंकु पहंडी करा जाइकिरि रथ घिचा होइतला। आज आर आइबाकाल दुइ दिन तक रथ घिचा हेबा। प्रधानमंत्री नरेन्द्र मोदी आइबाकाल सकाल 11 बजे आकाशवाणी मन की बात कार्यक्रम जरिए देश आउ दुनिया सारा लोकर संगे भाव दियानिया करबे। इटा तांकर 136 नंबर मन की बात कार्यक्रम हेबा। मन की बात कार्यक्रम आकाशवाणी आउ दूरदर्शन जरिए आर एआईआर न्यूज वेबसाइट न्यूज ऑन एआईआर मोबाइल आप थी प्रसारण करा जिबा। आकाशवाणी संवाद डीडी न्यूज पीएमओ ऑफिस आउ सूचना आउ प्रसारण मंत्रालय यूट्यूब चैनल थी भी इतार सीधा प्रसारण करा जिबा। प्रधानमंत्री हिंदी अभिभाषण उतरु आंचलिक भाषा थी इतार प्रसारण करा जिबा। प्रधानमंत्री नरेन्द्र मोदी आइबा काल उपरवेला आभासी जरिए विकसित भाइब्रेंट भिलेज कार्यक्रम प्रतियोगी मानकर संगे भाव विनिमय करबे। ई कार्यक्रम थी सबु राज्य आ केन्द्रशासित इलाकार 400 जन जुआन प्रतियोगी प्रतिनिधित्व करी प्रधानमंत्री संगे आलोचना करबे। विकसित भाइब्रेंट भिलेज कार्यक्रम गला मास 4 नु 30 तारीख तक लद्दाख, हिमाचल प्रदेश आ उत्तराखंड 74 गाँ के नहींक्री होता। सारा देश ऑनलाइन क्विज प्रतियोगिता जरिए प्रतियोगी मानक बछा जा 3 नु एतका जुआन प्रतियोगी ऑनलाइन क्विज प्रतियोगिता थी भाग नहीं। केन्द्र शिक्षामंत्री धर्मेन्द्र प्रधान आज मंत्रिमंडल नु इस्तीफा देछन। इ बाबदे सामाजिक गणमाध्यम थी श्री प्रधान कहिछन तांकर जीवन छात्र शिक्षक आ शिक्षार्थी संस्कार लागि समर्पित रहिथिबा। गुटे सशक्त सामग्रिक आ दूरदर्शी शिक्षा व्यवस्था सशक्त राष्ट्रर मूल दुआए। से देशर जुआन पीढ़ीकर आकांक्षा भावना के सम्मान करसन। प्रधानमंत्री नरेन्द्र मोदी नेतृत्व थी तांकु देश सेवा करबा लागि सुजोग मिलिथिबानु से प्रधानमंत्री को कृतज्ञता जनैछन। खोर्धा गंगापड़ा पाखर सड़क दुर्घटना थी बापा आउ झीर जीवन जाइथिबार घटना थी। मुख्यमंत्री मोहन चरण माझी दुख प्रकाश करिकरि सेमानकर परिवार लुकु समवेदना जनैछन। इतार सहित सेमानकर परिवार लुकु मुख्यमंत्री रिलीफ पांठिनु 4 लाख टंकार सहाज घोषणा करिछन। ରାଜ୍ୟ ସରକାରଙ୍କର ଅଧୀନତି କାମ କରୁଥିବା ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ରାଜ୍ୟ କି ଦେଶ ବାହାରକେ ବୁଲିଯିବାରକେ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କମ୍ସେ କମ୍ 21 ଦିନ ଆଗରୁ ଛୁଟି ଲାଗି ଆବେଦନ କରବାରକେ ହେବା। ଜରୁରୀକାଳୀନ ପରିସ୍ଥିତିକେ ଛାଡ଼ିଦେଲେ ଅଲଗା ସମୟାତି ବିଲ୍ ମୁଖ୍ୟାଳୟ ଛାଡ଼ବାର ଲାଗି ଏ ନିୟମ ଲାଗୁ ହେବା ବୋଲି ଅର୍ଥ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଶିଳ୍ପାୟନକେ ଅଧିକା ଗତିଶୀଲ କରବାର ଆଉ ବ୍ୟବସାୟ କରବାର ସୁଗମତାକେ ବରକସ କରବା ଲାଗି ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ବିଭାଗ ଅଧ୍ୟକ୍ଷ ଆଉ ଗୃହ ଆଉ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱରରେ ହୋଇଥିବା ବୈଠକଟି ଶିଳ୍ପ ଭିତ୍ତିଭୂମି, ଜମି ଆବଣ୍ଟନ, ବିଦ୍ୟୁତ୍, ଜଳଯୋଗାଣ, ଭିନ୍ ଭିନ୍ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଆଲୋଚନା କରାଯାଇଛି। ରାଜ୍ୟର ଭିନ୍ ଭିନ୍ ପ୍ରମୁଖ ଶିଳ୍ପ ସଂଗଠନ, ବାଣିଜ୍ୟ ମଣ୍ଡଳ, କ୍ଷୁଦ୍ର, ଲଘୁ ଆଉ ମଧ୍ୟମ ସଂଗଠନ ଆଉ ଆଞ୍ଚଳିକ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇକରି ସେମାନଙ୍କର ଭିନ୍ ଭିନ୍ ସମସ୍ୟା ଜଣାବାର ସହାୟତେ ବହୁତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା NTA ତରଫରୁ ଭିନ୍ ଭିନ୍ ସ୍ତରଥି ବରିଷ୍ଠ ବୃତ୍ତିଗତ ପଦବୀ ଲାଗି ନିଯୁକ୍ତି ବାବଦ ବିଜ୍ଞପ୍ତି ଜାରି ହୋଇଛି। ସେନ୍ତା କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ଜରିଏ ଭିଲ୍ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ଲାଗି ପ୍ରକ୍ରିୟା ମୂଲିଛି। NTA ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଜାତୀୟ ପରୀକ୍ଷଣ ସଂସ୍ଥାକେ ଅଧିକା ବରକସ କରିବା ଲାଗି ପଦକ୍ଷେପ ନିଆଯାଉଛି। ପ୍ରଫେସର କେ ରାଧାକ୍ରିଷ୍ଣଙ୍କର ଅଧ୍ୟକ୍ଷତାତେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ସୁପାରିଶ ଆଧାରଥି ଇଟାକେ କାର୍ଯ୍ୟକାରୀ କରାଯାଉଛି ବୋଲି NTA ତରଫରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ଲାଗି ବିଜ୍ଞପ୍ତି କୁହାଯାଇଛି। ଭବିଷ୍ୟତ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ଲାଗି ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି NTA କହିଛି। ସିଆଡ଼େ ସଂସ୍କାରମୂଳକ ପଦକ୍ଷେପ ହିସାବରେ 47 ଜଣ ଅଧିକାରୀଙ୍କୁ NTA ତରଫରୁ ଚାକିରିନୁ ବାହାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀ ପଦକ୍ଷେପ ନିଆଯାଇଛି ବୋଲି ଜଣାପଡ଼ିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରନୁ ଆଜିଠାନୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଂ ଟୁର୍ଣ୍ଣାମେଣ୍ଟ ମୂଲ ହେଉଛି। 5 ଦିନ ତକ ହେବାରକେ ଥିବାରି ପ୍ରତିଯୋଗିତା 1500 ନୂଆ ଖେଳାଳି, କର୍ମଚାରୀ ଆଉ ଅଲଗା ଅଧିକାରୀ ସାମିଲ ହୋଇଛନ୍। ଏହି ପ୍ରତିଯୋଗିତା ଉତ୍ତୀର୍ଣ୍ଣ ହୋଇଥିବାର ଭାରତୀୟ ଜୁନିୟର ଦଲ ଅକ୍ଟୋବର 5-17 ତକ ଇଜିପ୍ଟର କାଇରୋନ ହେବାରକେ ଥିବା ବିଶ୍ୱ ଜୁନିୟର ଚାମ୍ପିଅନସିପ୍ ଭାଗ ନେବେ। ଯୋଗ୍ୟତା ପର୍ଯ୍ୟାୟ ଓଡ଼ିଶାନୁ ବାଳକ ସିଙ୍ଗଲ୍ସ 27 ଜଣ, ବାଳିକା ସିଙ୍ଗଲ୍ସ 13 ଜଣ, ବାଳକ ଡବଲ୍ସ 12 ଜଣ, ବାଳିକା ଡବଲ୍ସ 5 ଜଣ ଆଉ ମିକ୍ସ ଡବଲ୍ସ 11 ଯୋଡ଼ି ଭାଗ ନେଉଛନ୍। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଭାରତୀୟ ମୁଷ୍ଟିଯୋଦ୍ଧା ଲଭଲିନା ବୋରଗୋହିଁ ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ରେ କାଂସ୍ୟ ପଦକ ହାସଲ କରିଛନ୍। ସେନ୍ତା ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭିଲ୍ କାଂସ୍ୟ ପଦକ ପାଇଛନ୍। ମୁଷ୍ଟି ଯୁଦ୍ଧତି ଯଦୁମଣି ସିଂ 55 କେଜି ପୁରୁଷ ବର୍ଗକେ ଉନ୍ନୀତ ହୋଇଛନ୍। ଲନ୍ ବାୱେଲ୍ସ ମହିଳା ଯୋଡ଼ି ରୂପାରାଣୀ ତିର୍କି ଆଉ ପିଙ୍କି ସିଂ ଗ୍ରୁପ୍ ବି ର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଯୋଡ଼ିକେ ହରେଇକରି ପରବର୍ତ୍ତୀ ପର୍ଯ୍ୟାୟକେ ଯାଇଥିବାର ବେଳେ ପୁରୁଷ ଏକକ ପୁତୁଲ ସୋନୱାଲ ଜିତିଛନ୍। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବାର ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ଆଜି ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଇତାର ପ୍ରଭାବଥି ରାଜ୍ୟ ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଜବର ବର୍ଷା ହେବା ବୋଲି କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଆଉ କେନ୍ଦୁଝର ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେନ୍ତା 18 ଜାଗାନ ବିଜୁଳି ଘଡ଼ଘଡ଼ି ସହିତ ଜବରନୁ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 4 ଦିନ ତକ ରାଜ୍ୟ ବର୍ଷା ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 613.19 ଫୁଟ ରହିଥିଲା। ଇ ସମୟଥି ଜଳଭଣ୍ଡାରନୁ 12 ଗେଟ୍ ଦେଇକରି ଫି ସେକେଣ୍ଡ 151,369 ଘନଫୁଟ ପାଏନ୍ ଛଡ଼ାଯାଉଥିବାର ବେଳେ 215,564 ଘନଫୁଟ ପାଏନ୍ ଜଳଭଣ୍ଡାରକେ ଆସୁଛି। ଶେଷ ମୁଖ୍ୟ ଖବର ଫେରଘାଏ ଶ୍ରୀକ୍ଷେତ୍ର ପୁରୀନ ରଥ ଉପରେ ସୁନା ଭେଷତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଦ୍ଧାମୂର୍ତ୍ତି।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି. ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ. ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ. ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ. ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହାର କରିଛି. କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଯ୍ୟାସ ବାହାରିଛି. ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା. ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି. ସେ କହିଛନ୍ତି ପ୍ରତିବାଦକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ନାହିଁ. ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି. କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଛନ୍ତି ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ଘୋଷଣା କରିଛନ୍ତି। ସହମତ ହୋଇଥିବା ସର୍ତ୍ତାବଳୀଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ

0: ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ ସେ ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇ ଗତ 10 ଦିନ ଧରି ଛାତ୍ରଗୋଷ୍ଠୀଙ୍କ ପ୍ରତିବାଦ ଏବଂ ତଜ୍ଜନିତ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସମର୍ଥନ ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ରାଷ୍ଟ୍ରସେବା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିପାଇଁ ସେ ସର୍ବଦା ଉତ୍ସର୍ଗୀକୃତ ହୋଇ ରହିବେ। ଶ୍ରୀ ପ୍ରଧାନ କହିଛନ୍ତି ନିଟ୍ ୟୁଜି ପରୀକ୍ଷା 2026ର ଅନିୟମିତତା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ସିବିଟି ମୋଡ୍ରେ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରୋମାନିଆ ପ୍ରତିପକ୍ଷ ନିକୁସର ଡାନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ନବୀକରଣୀୟ ଶକ୍ତି ଏବଂ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ବ୍ୟାପକ ଆଲୋଚନା ହୋଇଛି। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିବା ସହ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଛନ୍ତି। ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ପ୍ରତ୍ୟେକ ଭାରତୀୟଙ୍କ ସଫଳତା ଏବଂ ସମର୍ପଣ ପାଇଁ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି।
1: पिछले 2 दिनों की अपनी यात्रा के दौरान मैंने भारत के प्रति रोमानिया की आत्मीयता और सद्भावना को मैं प्रत्यक्ष अनुभव किया। आज हमारे दोनों देशों के बीच सहयोग पहले से कहीं अधिक व्यापक और गतिशील है। हमारी सरकारें सस्टेनेबल डेवलपमेंट, क्लाइमेट चेंज से निपटने के प्रयासों, आतंकवाद के विरुद्ध सहयोग तथा रूल्स बेस्ड शांतिपूर्ण अंतर्राष्ट्रीय व्यवस्था को बढ़ावा देने जैसे विश्व मुद्दों पर मिलकर कार्य कर रहे हैं।
0: ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛି। ଏଥିସହ ରାଷ୍ଟ୍ରପତି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆକୁ ଗସ୍ତ ଶେଷ କରି ରାଷ୍ଟ୍ରପତି ତୃତୀୟ ପର୍ଯ୍ୟାୟରେ ରୋମାନିଆ ଗସ୍ତରେ ଯାଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି। ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11:00 ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12:00 ବଡ଼ସିଂହାର ବେଶ, 12:30 ବଡ଼ସିଂହାର ଭୋଗ ସହ ହରିଶୟନ ଏକାଦଶୀ ନୀତି ନେଇ ଅନ୍ୟାନ୍ୟ ନୀତି ନିର୍ଘଣ୍ଟ ଅନୁଷ୍ଠିତ ହେବ। ପ୍ରାଚୀନ ବୌଦ୍ଧସ୍ଥଳ ଉତ୍ତରପ୍ରଦେଶର ସାରନାଥ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଏହା ଦେଶର ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ ସାରନାଥ ବୌଦ୍ଧସ୍ଥଳୀକୁ ଶାନ୍ତି, ଜ୍ଞାନ ଏବଂ କରୁଣାର ଏକ କାଳଜୟୀ ଆଲୋକପଥ ବୋଲି ବର୍ଣ୍ଣନା କରିଛନ୍ତି। ଭାରତୀୟ ସଭ୍ୟତାର ଆଧ୍ୟାତ୍ମିକତା ଏବଂ ଦାର୍ଶନିକ ଅବଦାନକୁ ଏହି ପୀଠ ପ୍ରତିଫଳନ କରେ ବୋଲି ସେ କହିଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନନ୍ଦ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ସାରନାଥର ଭଗବାନ ବୁଦ୍ଧଙ୍କ ସହିତ ଗଭୀର ସମ୍ପର୍କ ରହିଛି। ଭଗବାନ

0: ବୁଦ୍ଧଙ୍କ ଜ୍ଞାନ କରୁଣା ଏବଂ ସମନ୍ୱୟର କାଳଜୟୀ ବାର୍ତ୍ତା ବିଶ୍ୱକୁ ପ୍ରେରଣା ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆସାମରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି। ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଉ 14 ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି। 1.5 ଲକ୍ଷରୁ ଅଧିକ ଲୋକ ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଶିବସାଗର, ଚରାଇଦେଓ ଏବଂ ଜୋରହାଟ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟର ପ୍ରମୁଖ ନଦୀ ଦିଖୌ, ଦିସାଙ୍ଗ ଏବଂ ଧନସିରୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ସୁରକ୍ଷା କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଲୋକଙ୍କର ସୁରକ୍ଷା ପାଇଁ ରାଷ୍ଟ୍ରପତି ମଙ୍ଗଳ କାମନା କରିଛନ୍ତି। ଏହି ଦୁର୍ବିପାକରେ ଆସାମବାସୀଙ୍କ ସହ ସମଗ୍ର ଦେଶ ଛିଡ଼ା ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇରାନ ଉପରେ ଆମେରିକା ପକ୍ଷରୁ ଚାଲିଥିବା ଆକ୍ରମଣରେ ଆଜି ବିରତି ପରିଲକ୍ଷିତ ହୋଇଛି। ଲଗାତାର 13 ଦିନ ଧରି ଆମେରିକା ରାତ୍ରି ସମୟରେ ଇରାନ ଉପରେ ଆକ୍ରମଣ ଜାରି ରଖିଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ହୋସେନ କରମାନପୁର ଏହି ବିରତିକୁ ନିଶ୍ଚିତ କରିଛନ୍ତି। ତେବେ ହର୍ମୁଜ୍ ପ୍ରଣାଳୀ ପ୍ରସଙ୍ଗକୁ ନେଇ ସେଠାରେ ଆଞ୍ଚଳିକ ଅସ୍ଥିରତା ଗୁରୁତର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଯୁଦ୍ଧବିରତି ନେଇ କୌଣସି ଘୋଷଣା କରିନାହିଁ। ସେହିଭଳି ଇରାନର କୌଣସି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସୁରକ୍ଷାଜନିତ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ଏୟାର ସୁବିଧା 2.0 ପୋର୍ଟାଲ ପରିଚୟ ପ୍ରଦାନ କରି କେତେକ ନକଲି ୱେବସାଇଟ୍ ଯାତ୍ରୀଙ୍କୁ ଠକେଇ କରୁଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସତର୍କ କରାଇଛି। ଏକ ପ୍ରେସ୍ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଏହି ପୋର୍ଟାଲ ମାଧ୍ୟମରେ ନିଃଶୁଳ୍କ ସେବା ପ୍ରଦାନ କରାଯାଉଛି ଏବଂ ଏଥିପାଇଁ ନିଜସ୍ୱ ଘୋଷଣା ଫର୍ମ ଦାଖଲ ପାଇଁ କୌଣସି ଦେୟର ଆବଶ୍ୟକତା ପଡ଼େ ନାହିଁ। ଭାରତ ଜିମ୍ବାୱେ ପୁରୁଷ ତିନିଟିକିଆ T20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଜିମ୍ବାୱେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 219 ରନ୍ ସଂଗ୍ରହ କରିଛି। 220 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 8 ଓଭରରେ 4 ୱିକେଟ୍ ହରାଇ 64 ରନ୍ ସଂଗ୍ରହ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହୃତ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ ଓ ତଦନ୍ତ ପାଇଁ ଓଡ଼ିଶା ପୋଲିସ E0 FIR ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ DGP ଯୋଗେଶ ବାହାଦୁର ଖୁରାନିଆ ଏହାର ଉଦ୍ଘାଟନ କରିଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ପର୍କିତ ଅଭିଯୋଗ 1930 ହେଲ୍ପଲାଇନ୍ରେ ପଞ୍ଜୀକୃତ ହେଲେ CCTNS ମାଧ୍ୟମରେ ସ୍ୱୟଂଚାଳିତ ଭାବେ E0 FIR ପ୍ରକ୍ରିୟା ଆରମ୍ଭ ହେବ। ଏହାଫଳରେ ଅଭିଯୋଗ ପଞ୍ଜୀକରଣ ତଦନ୍ତ ଓ ଠକେଇ ଅର୍ଥ ଉଦ୍ଧାର ପ୍ରକ୍ରିୟା ଅଧିକ ଦ୍ରୁତ ହେବ। ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି 1930 ନମ୍ବରରେ ତୁରନ୍ତ ଅଭିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି DGP। କଟକ SCB ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଏକ ନୂତନ ଆହାର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଉଦ୍ଘାଟନ କରିଛନ୍ତି। 60 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରେ ପ୍ରତିଦିନ 600 ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏବଂ 400 ଜଣଙ୍କ ପାଇଁ ରାତ୍ରି ଭୋଜନ ବ୍ୟବସ୍ଥା ରହିଛି। ହସ୍ପିଟାଲରୁ ଆସୁଥିବା ରୋଗୀ, ସେମାନଙ୍କର ସମ୍ପର୍କୀୟ ଓ ସାଧାରଣ ଲୋକ ଏହାଦ୍ୱାରା ସୁଲଭ ମୂଲ୍ୟରେ ପୌଷ୍ଟିକ ଖାଦ୍ୟ ପାଇପାରିବେ। କଟକ ମହାନଗର ନିଗମର 50 ବର୍ଷ ପୂର୍ତ୍ତି ଉତ୍ସବର ଉଦ୍ଘାଟନୀ ସମାରୋହ ସ୍ଥାନୀୟ ଶହୀଦ ଭବନରେ ଅନୁଷ୍ଠିତ ହୋଇଛି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ମେୟର ସୁବାସ ସିଂ କହିଛନ୍ତି, କଟକ ସହରର ଭିତ୍ତିଭୂମି ବିକାଶ ପାଇଁ 516 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଏହି ଅବସରରେ କଟକର ପୌର ପ୍ରଶାସନରେ ଅବଦାନ ରଖିଥିବା ପୂର୍ବତନ ମେୟର ଓ ଅନ୍ୟାନ୍ୟ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଗରିମା ଯୋଜନାରେ କାର୍ଯ୍ୟରତ 6 ଜଣ କୋର୍ ସାନିଟେସନ କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ସହ 12ଟି ଫୁଡ୍କୋର୍ଟର ହିତାଧିକାରୀଙ୍କୁ ଦୋକାନ ଘରର ଚାବି ବଣ୍ଟନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମହାପାତ୍ର ଏହି ଅବସରରେ କହିଥିଲେ,
3: ଇଏ ଆମ ପାଇଁ ଏକ ସୌଭାଗ୍ୟର ଜିନିଷ, 50 ବର୍ଷ ପୂର୍ତ୍ତି ହେଇଛି କଟକ ମହାନଗର ନିଗମର। ଇଏ ମାଟି ଏକ ପବିତ୍ର ମାଟି, ମାଆର ମାଟି, ମା ଶ୍ରୀ ଚଣ୍ଡୀଙ୍କର ମାଟି, ମା କଟକ ଚଣ୍ଡୀଙ୍କର ମାଟି। ଏ ମାଟିରେ ପୂର୍ବରୁ ମଧ୍ୟ ଆମ ମୟୂରଭଞ୍ଜିଆଙ୍କ ସହିତ କଟକର ଅତପ୍ରତ ଭାବତେ ଭାତୃଭାବ ରହିଛି, ଭାଇଚାରା ରହିଛି। କାରଣ ଏଠି ଆମର ମହାରାଜା ଶ୍ରୀରାମଚନ୍ଦ୍ର ମଧ୍ୟ ଏଠି ମେଡ଼ିକାଲ କଲେଜ କରିବା ଏବଂ ଶ୍ରୀ ରମାଦେବୀ ମହାବିଦ୍ୟାଳୟ କରିବା, ଇଏ ସମ୍ପର୍କ ବହୁ ପୂର୍ବରୁ ମୟୂରଭଞ୍ଜ ସହିତ ନିବିଡ଼ ଭାବରେ ଅଛି। ତେଣୁ ଏ କଟକ ସହର ଯେଉଁ ଐତିହାସିକ ସହର, ଏ କଟକ ସହର ସୁଭାଷ ବସୁଙ୍କର ସହର, ଏ ମାଟିରେ ନିଶ୍ଚିତ ଭାବରେ ବହୁ ଡେଭଲପମେଣ୍ଟ କାମର ଆହୁରି ଆବଶ୍ୟକତା ଅଛି। ଆମେ ତାକୁ କରିବୁ। 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଯେଉଁଭଳି ଭାବରେ ଏଠି ଲୋକଙ୍କର ଭାବବେଗ ଅଛି, ସେ ଭାବବେଗକୁ ରକ୍ଷା କରି ଆମେ ଏଠିକାର ସୌନ୍ଦର୍ଯ୍ୟକରଣ ସହିତ ସ୍ୱଚ୍ଛତାକୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱ ଦେଉଛୁ। ମୁଁ କଟକ ଭାଇମାନଙ୍କୁ ଭଉଣୀମାନଙ୍କୁ ନିବେଦନ କରିଛି ଯେ ଏଇଥର ଯେମିତି ଜାତୀୟ ସ୍ତରରେ କଟକ 1 ନମ୍ବର ସ୍ୱଚ୍ଛ ସହର ବନେ, ଏଥିପାଇଁ ସମସ୍ତେ ଧ୍ୟାନପୂର୍ବକ ହେବା। ଇଏ 150ତମ ପୂର୍ତ୍ତି ଉପଲକ୍ଷେ ଆମର କଟକବାସୀଙ୍କର ବଡ଼ ଭୂମିକା ରହିବ। ଏବଂ ଏଠି ଯେଉଁ କନଭେନସନ୍ ହଲ୍ର କଥା କହିଲେ, ମୁଁ ତାଙ୍କୁ କହିଛି ତୁରନ୍ତ ଆମେ DPR ପ୍ରସ୍ତୁତ କରିବୁ ଏବଂ ଏଠି 1500-2000 ବିଶିଷ୍ଟ ମଲ୍ଟିପର୍ପଜ୍ କନଭେନସନ୍ ହଲ୍ କଟକବାସୀଙ୍କ ପାଇଁ ଏ 10 ବର୍ଷ ପୂର୍ତ୍ତି ଉପଲକ୍ଷେ ସମର୍ପିତ ହେବ। ଏବଂ ସେଠି ସବୁପ୍ରକାର ବ୍ୟବସ୍ଥା ରହିବ, ସିନେମା ହଲ୍ର ବି ବ୍ୟବସ୍ଥା ରହିବ। ଏବଂ ଏ କଟକ ସହରରେ ଯେଉଁ ଆବଶ୍ୟକତା ଅଛି, ଡ୍ରେନ୍ର ଆବଶ୍ୟକତା ଅଛି, ଡ୍ରେନ୍କୁ ମଧ୍ୟ କରାଯିବ। ଏ କଟକ ସହରରେ ଆମେ ଗତ ବର୍ଷ ଏଠି 885ରୁ ଅଧିକ ପ୍ରୋଜେକ୍ଟ ଦିଆହୋଇଥିଲା, 500ରୁ ଅଧିକ ପ୍ରୋଜେକ୍ଟକୁ ସମାପ୍ତ ହେଲାଣି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ। ଛୋଟ ବଡ଼ କରି ବଡ଼ ପ୍ରୋଜେକ୍ଟ ମଧ୍ୟ ଆମେ ଏଠି କରିଛୁ, କରିବୁ ମଧ୍ୟ ଆଗକୁ। TP ସ୍କିମ୍ରେ ମଧ୍ୟ ଅଧିକରୁ ଅଧିକ ଏ ସହରକୁ ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବୁ। ଏବଂ ସହରରେ ଯେଉଁଭଳି ଭାବରେ ସାଧାରଣ ବସ୍ତି ବାସିନ୍ଦା ଅଛନ୍ତି, ତାଙ୍କ ପାଇଁ ବି ଏଫୋର୍ଡେବଲ୍ ହାଉସ୍ କରିବାର ମଧ୍ୟ ନିଷ୍ପତ୍ତି ଆମେ କରିଛୁ। ଗରିବ ଲୋକଙ୍କ ପାଇଁ ଏଫୋର୍ଡେବଲ୍ ହାଉସ୍ କରିବୁ, ସାଧାରଣ ବର୍ଗ ମିଡ଼ିଲ୍ କ୍ଲାସ୍ଙ୍କ ପାଇଁ LIG MIG ଘର ମଧ୍ୟ କରିବୁ ଏବଂ ଏଫୋର୍ଡେବଲ୍ LIG ରେଣ୍ଟାଲ୍ ହାଉସ୍ ମଧ୍ୟ ଆମେ କଟକରେ କରିବୁ। ପ୍ରାୟ DPR ଶେଷ ପର୍ଯ୍ୟାୟ ଆଡ଼କୁ ଗଲାଣି, ଖୁବ୍ ଜଲ୍ଦି ଆମେ ପାର୍ଟଲି କାମ ଆରମ୍ଭ କରୁଛୁ।
2: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଜୀବନର ପ୍ରତି ପାଦେ ପାଦେ ବିପଦ ରହିଛି। ଯିଏ ସେହି ବିପଦକୁ ସତର୍କତାର ସହିତ ପାର ହେଇଯାଏ ସେ ଜୀବନ ବାଜିରେ ଜିତିଯାଏ। ହେଲେ ଆମେ ଜାଣିଶୁଣି ବିପଦକୁ ହାତଠାରେ ଡାକିବା ଉଚିତ ନୁହେଁ। ଏସବୁ କହିବାର ଅର୍ଥ ହେଲା, ଆଜି ହଉଛି ୱାର୍ଲଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ ବା ବିଶ୍ୱ ଜଳବୁଡି ଦୁର୍ଘଟଣା ନିବାରଣ ଦିବସ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପାଣିକୁ ଯିବା ସମୟରେ ବିଭିନ୍ନ ସତର୍କତା ଆପଣେଇବା ତଥା ପାଣିରେ ନ ବୁଡିବା ପାଇଁ ବିଭିନ୍ନ ଉପାୟକୁ ଅବଲମ୍ବନ କରିବା। ବର୍ତ୍ତମାନ ଦେଖାଯାଉଛି ଯେ ବର୍ଷକର ପିଲାଠାରୁ ଆରମ୍ଭ କରି 24 ବର୍ଷ ପର୍ଯ୍ୟନ୍ତ ଯୁବକମାନେ ଅଧିକ ସଂଖ୍ୟକ ନଦୀ ନାଳ ପୋଖରୀ ସମୁଦ୍ରରେ ନିଜର ଅସାବଧାନତା ଯୋଗୁଁ ବୁଡି ମୃତ୍ୟୁବରଣ କରୁଛନ୍ତି। ଏହି ପ୍ରସଙ୍ଗକୁ ଆଖି ଆଗରେ ରଖି ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ପ୍ରସ୍ତାବ ରଖାଯାଇ 2021 ମସିହା ଜୁଲାଇ 25 ତାରିଖକୁ ବିଶ୍ୱ ଜଳବୁଡି ଦୁର୍ଘଟଣା ନିବାରଣ ଦିବସ ରୂପେ ପାଳନ କରାଯିବାର ଘୋଷଣା କରାଗଲା। ସେଇ ଦିନ ଠାରୁ ଏଇ ଦିବସ ପାଳନ ହେଇ ଆସୁଛି। ଖାଲି ଆଜି ଦିନଟିକୁ ପାଳନ କରିଦେଲେ ହବନି, ଆସନ୍ତୁ ଯୁବବର୍ଗଙ୍କୁ ତଥା ପ୍ରତ୍ୟେକଙ୍କୁ ସଚେତନତାର ବାର୍ତ୍ତା ଦେବା। ପହଁରା ନ ଜାଣି ପାଣିକୁ ଯିବେନି ତଥା ପାଣି ସହିତ ଖେଳ ଖେଳିବେନି। ସେମାନଙ୍କୁ ସଚେତନ କରାଇବା ଯେମିତି ପାଣିରେ ବୁଡି ଭଗବାନଙ୍କର ପ୍ରଦତ୍ତ ଏଇ ଅମୂଲ୍ୟ ଜୀବନଟି ଏମିତି ଅକାଳରେ ଝଡି ନ ଯିବ। ଶ୍ରୋତା ବନ୍ଧୁ, ବେଳେ ବେଳେ ପିଲା ଦିନର କଥା ମନେ ପଡିଲେ ଭାରି ହସ ଲାଗେ ନା। ଏଇ ଯେମିତି ବଣକୁ ଯିବୁ, କୋଳି ଖାଇବୁ, ବାଘ ଆସିଲେ ଡରିବୁନି, ହା ହୁତ୍, ଏମିତି କହି ଯେତେବେଳେ ପାଟିରୁ ପବନଟା ବାହାର କରି କିଏ ଫୁଙ୍କି ଦଉଥିଲା ପିଲାଙ୍କ ଆଖି ଡରରେ ବନ୍ଦ ହେଇଯାଉଥିଲା। ଆଉ ଯେତେବେଳେ ବାଘ ଗାଁରେ ମାତିଛି ବୋଲି ଆମେମାନେ ଶୁଣୁଥିଲୁ ସେତେବେଳେ ଗାଁରେ ତାଟି କବାଟ ପଡି ଯାଉଥିଲା। ଆଉ ଛୋଟ ପିଲା ଦୁଷ୍ଟ ହେଲେ ନ ଶୋଇଲେ ବାଘ ମାମୁଁ ଆସିବ କହି ମା ମାନେ ପିଲାଙ୍କୁ ଶୁଆଇ ଦେଉଥିଲେ। ସତରେ ଏସବୁ କଥା ଉଠିଲେ ଜଙ୍ଗଲ କଥା ତ ନିଶ୍ଚୟ ମନକୁ ଆସିବ, ଆଉ ଜଙ୍ଗଲ କଥା ମନେ ପଡିଲେ ବାଘର ଭୟ କଥା ତ ନିଶ୍ଚୟ ମନେ ପଡିବ। ଯଦି ଆମେ ଛୋଟ ପିଲାଙ୍କୁ ବଣ ଜଙ୍ଗଲ କଥା ପଚାରିବା, ସେଠି କିଏ ରୁହନ୍ତି ବୋଲି କହିବା, ସେ ଆଗ କହିବେ ବାଘ କଥା, ତାପରେ ଅନ୍ୟ ବଣଜନ୍ତୁଙ୍କ କଥା କହିବେ। ଏଇ ବାଘ ମାନଙ୍କୁ ସୁରକ୍ଷିତ ସଂରକ୍ଷିତ ରଖିବା ପାଇଁ ଆମର ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ, କଳା ବାଘ ଆଉ ନନ୍ଦନ କାନନରେ ଧଳା ବାଘ ମଧ୍ୟ ରହିଛନ୍ତି। ହେଲେ ବର୍ତ୍ତମାନ ବାଘ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାଣି। ଆମେ ବାହାର ଦେଶରୁ ବାଘ ଆଣି ଆମ ଅଭୟାରଣ୍ୟର ଶୋଭା ବର୍ଦ୍ଧନ କରୁଛୁ। ଆମ ଜଙ୍ଗଲର ସୌନ୍ଦର୍ଯ୍ୟ ବୃଦ୍ଧିରେ ବନ୍ୟଜନ୍ତୁ ମାନଙ୍କର ଉପସ୍ଥିତି ଅପରିହାର୍ଯ୍ୟ। ଆଉ ଜୈବ ବିବିଧତା ସୁରକ୍ଷାରେ ଗଛ ଲତା କୀଟ ପତଙ୍ଗ ପରି ଏମାନଙ୍କର ମଧ୍ୟ ଅବଦାନ ରହିଛି। କୁହାଯାଏ ପ୍ରତ୍ୟେକ ଜୀବ ହେଉଛନ୍ତି ସୃଷ୍ଟିର ବୈଚିତ୍ର୍ୟ। ମଣିଷଙ୍କ ପରି ପ୍ରତ୍ୟେକ ଜୀବଜନ୍ତୁଙ୍କର ମଧ୍ୟ ଏ ପୃଥିବୀରେ ରହିବାର ଅଧିକାର ଅଛି। ସେଇଥିପାଇଁ କୁହାଯାଏ ଯେତେବେଳେ ଆମ ସ୍ୱଭାବ ସ୍ଥାନକୁ ନିଜର ନୀତି ବୋଲି ଗ୍ରହଣ କରିବା, ପ୍ରତ୍ୟେକଙ୍କ ସହିତ ମିଳିମିଶି ହସ ଖୁସିରେ ରହିବା, ସେତେବେଳେ ଏ ଦୁନିଆ ମଧୁମୟ ହେଉଠିବ। ବନ୍ୟ ପ୍ରାଣୀଙ୍କ ସହିତ ହିଂସା ଦ୍ୱେଷ ଈର୍ଷା ଭାବ ପୋଷଣ ନ କରି ଜୀବେ ଦୟା ମନୋଭାବ ରଖିଲେ ପରିବେଶ ହସି ଉଠିବ। ମଣିଷ ପଶୁଙ୍କ ଭିତରେ ଏକ ଘନିଷ୍ଠ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହେବ। ଆଉ ବନ୍ୟ ଜନ୍ତୁମାନେ ନିର୍ଦ୍ୱନ୍ଦରେ ଧରା ପୃଷ୍ଠରେ ବସବାସ କରିପାରିବେ।

0: ଖାଇବାର କଣ ନିୟମ ସେମିତି କିଛି ଅଛି? କେତେ ଦିନ ଥରେ ଖାଇବା?
1: ଚିକିତ୍ସା ମାନଙ୍କର ଗୋଟେ ଭଲ ଗୁଣ ଅଛି, ଆମର ଯେମିତି ଲୋଭ ଥାଇକିରି ଆହୁରି ଆକୁମୁଲେଟ କରିବା, ଆହୁରି ସଞ୍ଚୟ କରିବା, ଆହୁରି ଖାଇବା, ବାଘର ଥରେ ପେଟ ପୁରିଲେ ସେ ଆଉ ଛୁଇଁବନି ଆହାର, ମାନେ ଭୋକ ନ ହବା ପର୍ଯ୍ୟନ୍ତ।
0: ଆଚ୍ଛା ଆଚ୍ଛା,
1: ତେଣୁ ଗୋଟେ ଶିକାରକୁ ସେ ଦିନ ଦିନ ଧରି ଖାଇଥାଏ।
0: ଆମର ଯୋଉ ବ୍ୟାଘ୍ର ପ୍ରକଳ୍ପ ରହିଛି ତାର ଭବିଷ୍ୟତ କଣ ଅଛି?
1: ଆମର ଗୋଟେ ସଂସ୍ଥା ଅଛି NTCA ବୋଲି, ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି, ନ୍ୟାସନାଲ ବୋର୍ଡ ଅଫ ୱାଇଲ୍ଡ ଲାଇଫ ର ନିର୍ଦ୍ଦେଶରେ NTCA ସବୁବେଳେ କାମ କରିଥାଏ, ଯିଏକି ବିଭିନ୍ନ ବାଘ ପ୍ରକଳ୍ପ ପାଇଁ ଯାହା ଯାହା ପ୍ରୟୋଜନ ସେ ସଂସ୍ଥା ପ୍ଲାନିଂରେ ଥାନ୍ତି। ଆମର ଓଡ଼ିଶାର ଜଣେ କର୍ମୀ ଡକ୍ଟର ଅନୁପ ନାୟକ ବୋଲି ବହୁତ କାମ କରିଥିଲେ, ଏବେ ଯୋଉ ଜୁନୋ ନ୍ୟାସନାଲ ପାର୍କକୁ ଆସିଛନ୍ତି ଚିତା ଆଫ୍ରିକା ନାମ୍ବିଆରୁ, ଏଇଟା ତାଙ୍କ ଅବଦାନ, ତାଙ୍କ ମାନସପତ୍ର ସେତେବେଳେ ସିଏ ଏଇ ପ୍ଲାନିଂଟା କରିଥିଲେ। ଏଇଟା ହଉଛି ୱାର୍ଲଡରେ ପ୍ରଥମ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ।
0: ଆଚ୍ଛା ଆଚ୍ଛା, ପ୍ରକୃତି ତାଙ୍କୁ ତ ଦେଇଛି ଶିକାର କରିବାର ଶୈଳୀ, ସେ ଶିକାର କରିକି ଆନନ୍ଦରେ ଖାଆନ୍ତି, କିନ୍ତୁ ପ୍ରକଳ୍ପ ମାଧ୍ୟମରେ ତାକୁ ଯଦି ଆମେ ଖାଦ୍ୟ ଦେବା, ସେ ଖାଦ୍ୟ ଖାଇକି କଣ ସନ୍ତୁଷ୍ଟ ହୁଅନ୍ତି?
1: ଟାଇଗର ପ୍ରୋଜେକ୍ଟ ଗୁଡାକରେ ଆମେ ତାଙ୍କୁ ଖାଇବାକୁ ଦଉନେ, ସେମାନେ ନେଚରରେ ହିଁ ବଢୁଛନ୍ତି, ପ୍ରାକୃତିକ ପରିବେଶରେ ବଢୁଛନ୍ତି। କିନ୍ତୁ ଆପଣ ଯୋଉ ଜୁ କଥା କହୁନାହାନ୍ତି, ସେଗୁଡା ଜୁରେ ଘଟେ, ଆମେ ତାଙ୍କୁ ମାଂସ ଦଉ ସିଏ ଖାଇବେ, ନନ୍ଦନକାନନ ଜୁ ର କଥା କହୁଛି, ସୋମବାର ତାଙ୍କୁ ବିଲକୁଲ କିଛି ଖାଇବାକୁ ଦିଆଯାଏ ନାହିଁ, ତାଙ୍କୁ ଫାଷ୍ଟିଂ କରାଯାଏ। କିନ୍ତୁ ଆପଣ ଜାଣିଥିବେ ନେଚରରେ ବଢୁଥିବା ବାଘଟେ ବଞ୍ଚେ 12 ବର୍ଷ, ତାର ଆୟୁ 8 ବର୍ଷ, ଜୁରେ ବଢେଇବା ତାଙ୍କୁ ତାଙ୍କ ଆୟୁଷ ହେଇଯାଏ 20 ବର୍ଷ, ଭଲରେ ଅଛନ୍ତି ସେମାନେ।
0: ଆଚ୍ଛା, ସେ ଯୋଉ ପ୍ରକଳ୍ପରେ ତାଙ୍କୁ କଣ ପର୍ଯ୍ୟାପ୍ତ ପରିମାଣରେ ତାଙ୍କର ଖାଦ୍ୟ ମିଳେ?
1: ହଁ, ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ହୁଏ, କାରଣ ମାନେ ଯୋଉଟା ପ୍ରୋଜେକ୍ଟ ଟାଇଗର ହବ ସେ ପ୍ରକଳ୍ପର ତାର କୋର୍ ଏରିଆ ଅଛି, କୋର୍ ଏରିଆରେ କୌଣସି ଆକ୍ଟିଭିଟି ହବନି, ସେଠି ଯେତେ ବାୟୋଡାଇଭରସିଟି ଜୈବ ବିବିଧତା ଯାହା ଜୀବଜନ୍ତୁ ଅଛନ୍ତି ସେମାନେ ସେମିତି ରହିବେ। ଯଦି କୌଣସି ଗ୍ରାମବାସୀ ସେଠି ଭିତରେ ଅଛନ୍ତି ସେ କୋର୍ ଏରିଆରେ, ପ୍ରଥମ ପ୍ରୋଜେକ୍ଟର କାମ ହେଲା ସେମାନଙ୍କୁ ରିଲୋକେଟ୍ କରିବା, ସେଠୁ ଉଠେଇ ନେଇକି ପୁନର୍ବସତି ଆଉ ଗୋଟେ ଜାଗାରେ ସ୍ଥାପିତ କରିବା, ମଣିଷର ଇଣ୍ଟରଫେରେନ୍ସ କିଛି ରହିବନି, ତେଣୁ ନେଚରରେ ଯୋଉ ଆନିମଲ୍ ସବୁ ଥିଲେ ତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବ, ତାପରେ ବାଘ ବି ରହିବ, ତୃଣଭୋଜୀ ପ୍ରାଣୀ ବି ରହିବେ, ସମସ୍ତେ ରହିବେ।
0: ଆଚ୍ଛା, ଚିତା ରହିଲା ଜଙ୍ଗଲ ଆମ ଓଡ଼ିଶାରେ କଣ ରହିଛି କି? ଆମେ ଯାହା ଶୁଣିଛୁ ସେ ମାଇଲି ମାଇଲି ବାଟେ ଭ୍ରମଣ କରିଛି।
1: ଚିତା ହଉଛି ସବୁଠୁ ଫାଷ୍ଟେଷ୍ଟ ଆନିମଲ୍, ସବୁଠୁ ଜୋରେ ଦ୍ରୁତ ଗତିରେ ଦୌଡ଼ିପାରେ, ସମସ୍ତଙ୍କ ଅବଗତି ନିମନ୍ତେ କହୁଛି ଯେ ସବୁଠୁ ବେଶୀ ଜଙ୍ଗଲ ଅଛି ଆମର ଗଜପତି ଜିଲ୍ଲାରେ, ଯେତିକିଟା ଡିଷ୍ଟ୍ରିକ୍ଟ ଅଛି ସବୁଠୁ ବେଶୀ ଜଙ୍ଗଲ ଅଛି ଗଜପତି ଜିଲ୍ଲାରେ, କିନ୍ତୁ ସବୁଠୁ କମ୍ ଜଙ୍ଗଲ ଅଛି ଭଦ୍ରକର ଶିମିଳିପାଳ ପରିବେଶ, ଦେବ୍ରିଗଡ଼ର ପରିବେଶ, ଏସବୁ ବହୁତ ମାନେ ଭଲ ବାଘ ପାଇଁ। ଆପଣ ତ ଭାତକୋଷିଆର କଥା ଶୁଣିଥିଲେ, ସେଠି ତ ବାଘ ଫଡ଼ା ହେଇଥିଲା।
0: ନାଇଁ, ଆପଣ ଯୋଉ କହିଲେ ବାଘ ଆଉ ମଣିଷ ଯୋଉ ସଂଘର୍ଷ ହଉଛି, ତାର କାରଣ ହେଲା ଯେ ବାଘ ମାନଙ୍କ ଖାଦ୍ୟ ପାଉନାହାନ୍ତି ଜଙ୍ଗଲରେ, ସେଥିପାଇଁ ଜନବସ୍ତି ପଳେଇ ଆସୁଛନ୍ତି। ଆପଣ କହୁଛନ୍ତି ଯୋଉ ପ୍ରକଳ୍ପ ଅଛି ସେଠି ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ରହୁଛି, ବାହାରେ ପଳେଇ ଆସୁଛନ୍ତି?
1: ପ୍ରକଳ୍ପ ଭିତରେ ବାଘ ମାନେ ସାଧାରଣତଃ ବାହାରକୁ ଆସି ଆକ୍ରମଣ କରନ୍ତିନି, ବେଳେବେଳେ ନର ଖାଦକ ହେଇଯାଏ, ମାନେ ଥରେ ମଣିଷର ସ୍ୱାଦ ଯଦି ସେ ଚାଖିଦିଏ ମଣିଷ ମାରିବାକୁ ଚେଷ୍ଟା କରେ, କିନ୍ତୁ ସବୁ ବର୍ତ୍ତମାନ ଅକ୍ୱଚିତ ଘଟୁଛି। କିନ୍ତୁ ଜୀବଜନ୍ତୁ ଖାଇବାର ଆପଣ ଶୁଣୁଛନ୍ତି ପାଖ ଗାଁକୁ ଆସି ଗାଈ ଖାଇଦେବା, ବାଛୁରୀ ଖାଇଦେବା କି ଛେଳି ଖାଇଦେବା, ଏ ଘଟଣା ଘଟେ ଯେତେବେଳେ ଜଙ୍ଗଲରେ ତାକୁ ଖାଦ୍ୟ ମିଳେନି ବା ତାକୁ ସେ ଖାଦ୍ୟ ସବୁବେଳେ ଯଦି ଭଲ ନ ଲାଗିଥାଏ ସେ ହୁଏତ କିଛି ନୂଆ କରିବାକୁ ଚେଷ୍ଟା କରିଥାଏ।
0: ଆଚ୍ଛା, ଆମେ ଶୁଣିଛୁ ଯେ ବାଘ ହଉ ବା ଅନ୍ୟ ଜୀବଜନ୍ତୁ ହୁଅନ୍ତୁ ଜଙ୍ଗଲରେ, ସେ ହଠାତ୍ ମଣିଷକୁ ଆକ୍ରମଣ କରନ୍ତିନି, ସେ ଗୋଟେ କଣ ଭୟ ଭିତ ହେଇକି ଆକ୍ରମଣ କରିପକାନ୍ତି,
1: ପ୍ରତି ବିପଦ ଆସିଲେ କି ସେ
0: ତେବେ ସେଇ ପରିସ୍ଥିତିରେ ଯଦି ମଣିଷଟିଏ ବାଘ ଟିକେ ସମାସମୀ ହେଇଯାନ୍ତି, ବାଘ ଠାରୁ ରକ୍ଷା ପାଇବା ପାଇଁ ସେ ମଣିଷଟି କଣ କରିବ
1: ସେଇ ସମୟରେ? ବାଘର କେମିତିଆ ମନସ୍ତତ୍ଵ ଥିବ ତା ଉପରେ ନିର୍ଭର କରୁଛି, ଆପଣ ଛିଡ଼ା ହେବେ, ବାଘକୁ ଅବଜର୍ଭ କରିବେ, ବାଘ କିଛି ସମୟ ଯଦି ଆପଣଙ୍କୁ ଆକ୍ରମଣ ନକଲେ ଆପଣ ପଛେ ପଛେ ପଳେଇ ଆସିବେ।
0: ସେଇଟା ହିଁ ଆମେ ଶୁଣିଥିଲୁ,
1: ବହୁତ ସମୟରେ ଭିଡିଓ ଭାଇରାଲ ହବାର ଦେଖିଥିବେ, ଗାଡି ପାଖକୁ ବାଘ ଯାଉଛି କିନ୍ତୁ କିଛି ନ କରି ଫେରି ଆସୁଛି, ରାସ୍ତା ଉପରେ କ୍ରସ କରିଲା ବେଳକୁ ଗାଡିଟା ଠିଆ ହେଇଯିବ, ବାଘ ବି ଠିଆ ହେଇଯିବ, କିଛି ସମୟ ପରେ ବାଘ ତାର ବାଟ ମୁଡ଼ି ଚାଲିଯାଉଛି।
0: ହେଇଗଲେ ସେ ଜାଣିବ ଯେ ନା ଇଏ ମୋର କିଛି କ୍ଷତି କରିବନି, ସେଥିପାଇଁ ସେ ବି ଆଉ କ୍ଷତି ନ କରିକି ପଳେଇବ, ମାନେ ଚିର ନିଶ୍ଚିତ ନୁହଁ। ଆଉ ଆମର ଓଡିଶାରେ କଣ ସ୍ଥିତି ରହିଛି କୁହନ୍ତି ଏଇ ପ୍ରକଳ୍ପ ସବୁ ଗୁଡାକର?
1: ଆପଣ ଡକ୍ଟର ସରୋଜ ରାଜ ଚୌଧୁରୀଙ୍କ ନାଁ ଶୁଣିଥିବେ, ଶିମିଳିପାଳର ଟାଇଗର ପ୍ରୋଜେକ୍ଟ ପାଇଁ ତାଙ୍କର ବହୁତ ଅବଦାନ, ଖଇରୀ ବାଘର କଥା ଶୁଣିଥିବେ, ସେ ବାଘ ଆଡପ୍ଟ କରିଥିଲେ ଗୋଟେ ଖଇରୀ ବାଘକୁ, ସେ ଯୋଉ ଖଇରୀ ନାଁ ଦିଆ ହେଇଛି ଗୋଟେ ନଈର ନାଁ ଖଇରୀ ବାଘ ଅନୁସାରେ ହେଇଛି, ଶିମିଳିପାଳ ଜଙ୍ଗଲ ବାଘ ମାନଙ୍କ ପାଇଁ ବେଶୀ ପ୍ରସିଦ୍ଧ, ମାନେ ଆମର ଯେତିକି ଜଙ୍ଗଲ ଅଛି ସବୁଠୁ ବେଶୀ ବାଘ ଅଛନ୍ତି ଶିମିଳିପାଳରେ।
0: ଆଚ୍ଛା,
1: ଶିମିଳିପାଳର ପରିବେଶ ତାଙ୍କୁ ସୁହାଏ ବାଘ ମାନଙ୍କୁ।
0: ଓଡିଶାରେ କଣ ଠିକଠାକ ସବୁ ପ୍ରକଳ୍ପ ଠିକଠାକ କାମ କରୁଛି?
1: ଆମର ତ ଦିଟା ପ୍ରକଳ୍ପ ଅଛି, ଗୋଟେ ସାତକୋଶିଆ, ସାତକୋଶିଆରେ ବର୍ତ୍ତମାନ ବାଘ ନାହାନ୍ତି କହିଲେ ହବ, ଆଉ ଗୋଟେ ଦେବ୍ରିଗଡ଼ ଆଉ କହିଲେ ଚୁନାବେଡ଼ାକୁ ମଧ୍ୟ ଟାଇଗର କନଜରଭେସନ ରିଜର୍ଭ ପାଇଁ ପ୍ରୟାସ ଜାରି ରହିଛି।
0: ଆଚ୍ଛା, ତାଙ୍କ ସେଠି ଅଛି ବାଘ?

0: ବାପରେ
1: ବାଘ ଦେଖା ହେଇଛି,
0: ଆଜ୍ଞା
1: କ୍ୟାମେରା ଟ୍ରାପିଂ ରେ ଦେଖା ହେଇଛି ବାଘ ଦେବ୍ରି ଗଢ଼ି।
0: ହଁ ହଁ
1: କିନ୍ତୁ ଭାରତର କେତେଟା ମୁଖ୍ୟ ପ୍ରୋଜେକ୍ଟ ହଉଛି ଜିମ୍ କର୍ବେଟ, ଯୋଉଟା
0: ଆଚ୍ଛା
1: ଉତ୍ତରାଖଣ୍ଡ ରେ ଅଛି। କାହ୍ନା ନ୍ୟାସନାଲ ପାର୍କ ର ନାଁ ଶୁଣିଥିବେ? କାହ୍ନା
0: ହଁ ହଁ
1: ନ୍ୟାସନାଲ ପାର୍କ ମଧ୍ୟପ୍ରଦେଶ ରେ, ଆକ୍ଚୁଆଲି ସବୁଠୁ ଅଧିକା ବାଘ ଅଛନ୍ତି ମଧ୍ୟପ୍ରଦେଶ ରେ।
0: ହଁ ହଁ ହଁ ହଁ
1: ତାପରେ ସୁନ୍ଦରବନ ର ବାଘ, ସୁନ୍ଦରବନ ୱେଷ୍ଟ ବେଙ୍ଗଲ ରେ ଯୋଉ ଅଛି ମାଙ୍ଗ୍ରୋଭ, ମାନେ ସୁନ୍ଦରବନ ଭିତରେ ସେ ବାଘ ମାନେ ଅଛନ୍ତି, ରୟାଲ ବେଙ୍ଗଲ ଟାଇଗର, ଯାହାର ସୌନ୍ଦର୍ଯ୍ୟ ମୂଲ୍ୟବୋଧ ସବୁଠୁ ସ୍ୱତନ୍ତ୍ର, ସେଥିପାଇଁ ତାକୁ ଆମର ଜାତୀୟ ପଶୁ ବୋଲି ଡିକ୍ଲେୟାର କରାହେଇଛି। ସେମିତି ଆମର ନନ୍ଦନକାନନ ଧଳା ବାଘ ପାଇଁ ବି ପ୍ରସିଦ୍ଧ, ଯୋଉଟାକି ପୃଥିବୀରେ ନାହାନ୍ତି। ପୁଣି ଆହୁରି ବହୁତ ସାରା ନ୍ୟାସନାଲ ପାର୍କ ଅଛି, ବାନ୍ଦିପୁର ନ୍ୟାସନାଲ ପାର୍କ କର୍ଣ୍ଣାଟକରେ, ମାନସ, ଦୁଧୱା, ପେରିୟାର, ଏମିତି ସବୁ ନ୍ୟାସନାଲ ପାର୍କ ଅଛି, ମାନେ ଟାଇଗର ରିଜର୍ଭ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି ଏମାନେ।
0: ଆମର ଧଳା ବାଘକୁ ପ୍ରୋଜେକ୍ଟ ମାନେ ଅଛି କି
1: ଧଳା
0: ପ୍ରକଳ୍ପରେ?
1: ବାଘ ସିଏ ଗୋଟେ ହାଇବ୍ରିଡ ଭେରାଇଟି, ମାନେ ତାକୁ ଚେଷ୍ଟା କରି କରା ହେଇନି, ସିଏ ଆପେ ଆପେ ମାନେ ସୃଷ୍ଟି ହେଇଛନ୍ତି।
0: ଆଚ୍ଛା ଆଚ୍ଛା ହଁ ହଁ ତାହେଲେ ଆମର ବାଘର ପ୍ରକଳ୍ପ ଏଥିପାଇଁ କରିବା ଯେ ଯେହେତୁ ସିଧାସଳଖ ଭାବରେ ହଉ ବା ପ୍ରତ୍ୟେକ ହଉ ବା ପରୋକ୍ଷ ଭାବରେ ପରୋକ୍ଷରେ ବି ମଣିଷ ସମାଜର ସେ ଉପକାର ଆସୁଛି, ଆଉ ଇକୋଲୋଜିକାଲ ବାଲାନ୍ସ ସେ ରଖୁଛି, ମାନେ ପରିବେଶକୁ ସନ୍ତୁଳିତ ସେ ରଖୁଛି, ସେଥିପାଇଁ ଆମେ
1: ବାଘ ରହିଲେ ପ୍ରକୃତିର ସନ୍ତୁଳନ ହିଁ ରହିବ, ତୃଣଭୋଜୀ ସଂଖ୍ୟା ହ୍ରାସ ପାଇବ, ଜଙ୍ଗଲ ବି ସୁରକ୍ଷା ପାଇବ। ଜଙ୍ଗଲର ମାନେ କରନ୍ତୁ ଅଘୋଷିତ ସେମାନେ ହଉଛି ରକ୍ଷକ।
0: ଆମର ଶ୍ରୋତା ଭାଇ ଭଉଣୀ ଶୁଣୁଛନ୍ତି, ତାଙ୍କୁ କଣ ବାର୍ତ୍ତା ଦେବେ?
1: ମଣିଷ ଆଉ ଜୀବଜନ୍ତୁଙ୍କ ଭିତରେ ଯୋଉ ସଂଘର୍ଷ ରହୁଛି ବୋଲି ସବୁବେଳେ ତାଙ୍କ ସଂଖ୍ୟା ହ୍ରାସ ପାଉଛି, ମାନେ ତାଙ୍କୁ ଆମେ ମାରିଦଉଛେ, ମଣିଷ ବି ବହୁତ ସଂଖ୍ୟାରେ ମରୁଛନ୍ତି, ସେଇଟା ବି ଦୁଃଖଦ ଖବର। ଯୋଉ ଗାଁର ଲୋକ ମରିଥିବେ, ଯାହାର ପରିବାର ଲୋକ ମରିଥିବେ, ସେମାନେ ନିଶ୍ଚିତ ଭାବରେ କ୍ଷୟକ୍ଷତିର ସାମ୍ନା କରୁଛନ୍ତି। ତେଣୁ ଯେତେବେଳେ ବାଘ ହଉଛି ସୃଷ୍ଟିର ଅନ୍ୟତମ ଆକର୍ଷଣ, ସ୍ରଷ୍ଟାଙ୍କର ଅପୂର୍ବ ସୃଷ୍ଟି, ଆଉ ସେଇଥିପାଇଁ ତା ସୌନ୍ଦର୍ଯ୍ୟ ପାଇଁ ହିଁ ଆମେ ତାକୁ ଜାତୀୟ ପଶୁ କରୁଛେ, ତେଣୁ ତାର ସଂରକ୍ଷଣ ପାଇଁ ଆମେ ସମସ୍ତେ ସହଯୋଗ କରିବା।
0: ଆଚ୍ଛା, ଯୋଉ ବାଘ ପ୍ରକଳ୍ପକୁ ପର୍ଯ୍ୟଟନ ସ୍ଥଳୀ କରାଯାଇ ପାରିବ କି ନାହିଁ?
1: ହଁ, ପର୍ଯ୍ୟଟନ ସ୍ଥଳୀ ନା, ସବୁ ଟାଇଗର ପ୍ରୋଜେକ୍ଟ ଗୁଡାକ ପର୍ଯ୍ୟଟକଙ୍କ ପାଇଁ କରାହେଇଛି, ବ୍ୟବସ୍ଥା କରାହେଇଛି।
0: ଆଚ୍ଛା, ଆଉ ତା ଦ୍ୱାରା ବି ଆମର ରେଭିନ୍ୟୁ ମଧ୍ୟ ଜେନେରେସନ୍ ହବ,
1: ବହୁତ ପର୍ଯ୍ୟଟନରୁ ବହୁତ ଅର୍ଥ ଆର୍ଥିକ ଲାଭ ହେଇପାରିବ।
0: ତାହେଲେ ଏ ଦିଗରେ ମଧ୍ୟ ବାଘ ପ୍ରକଳ୍ପ ଆମର ଯୋଉ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ମଧ୍ୟ ମାନେ ଆବଶ୍ୟକତା ରହିଛି,
1: ଆବଶ୍ୟକତା ରହିଛି। ସୌନ୍ଦର୍ଯ୍ୟ ମୂଲ୍ୟବୋଧ, ପ୍ରାକୃତିକ ପରିବେଶ ସନ୍ତୁଳନ ପ୍ଲସ୍ ଅର୍ଥନୈତିକ ମୂଲ୍ୟବୋଧ, ବାଘର ସବୁ ରହିଛି, ତେଣୁ ଆମେ ବାଘର ସଂରକ୍ଷଣ କରିବା ଉଚିତ।
0: ଆଚ୍ଛା, ତ ଆପଣ ତ କହିଲେ ଏଇ କାରଣ ହେତୁ ସବୁ କମି କମି ଯାଉଛି, ସଂଖ୍ୟା ବଢେଇବାକୁ ହେଲେ କେମିତି କଣ ପଦକ୍ଷେପ ନିଆଯାଇ ପାରିବ?
1: ଦୁଇ ପ୍ରକାର କନଜରଭେସନ ତାଙ୍କର କରାହଉଛି, ଇନସିଟୁ କନଜରଭେସନ ନା ଏକ୍ସିଟୁ କନଜରଭେସନ। ଯେଉଁଠି ଅଛନ୍ତି ବାଘ, ଯୋଉ ପରିବେଶରେ ଅଛନ୍ତି, ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆମେ ଯଦି ଚେଷ୍ଟା କରିବା, ସେଇଟାକୁ ଇନସିଟୁ କନଜରଭେସନ କରାଯାଏ, ନାହିଁ ତ ଏକ୍ସିଟୁ ମାନେ ଆମେ ଆଣିକି ଜୁରେ ତାଙ୍କ ବ୍ରିଡିଂ କରିକି ତାଙ୍କ ସଂଖ୍ୟା ବୃଦ୍ଧି କରିବା, ଏମିତି ପ୍ରଚେଷ୍ଟା ଚାଲି ରହିଛି।
0: ହଁ ହଁ, ସେ ଆପଣ ଆଉ କଣ କହିବେ କୁହନ୍ତୁ, ଏଇ ବାଘ ସମ୍ପର୍କରେ କଣ ଭଲ ଜିନିଷ ଜାଣିଛନ୍ତି ଯୋଉଟାକି ମନେ ରଖିଲା ଭଳି ଜିନିଷ ସମସ୍ତଙ୍କ ପାଇଁ?
1: ମୁଁ ନନ୍ଦନକାନନରେ କିଛି ଦିନ କାର୍ଯ୍ୟ କରିଛି, ମୁଁ ବାଘର ମାନେ ଛୋଟ ବାଘର ବିହେଭିଅର ଦେଖିଛି, ଛୋଟ ବାଘ ମାନଙ୍କ ବ୍ୟବହାର ଅତି ମଧୁର, ମାନେ ଆପଣ ଯଦି ଛୁଆ ବାଘ ମାନଙ୍କ ସହିତ କେବେ ମିଶିବେ, ମାନେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ବିଲେଇ ଛୁଆ ଯେମିତି ଦେହରେ ଘସିଛନ୍ତି, ବାଘ ଛୁଆ ବି ସବୁବେଳେ ଚେଷ୍ଟା କରେ ମଣିଷ ମାନଙ୍କ ସହିତ ଆତ୍ମୀୟତା ସ୍ଥାପନ କରିବା ପାଇଁ, ସେମାନେ ଭାରି ଆକର୍ଷଣୀୟ। ସେମାନେ ମାଂସ ହେଇଗଲା ପରେ ମାଂସ ଖାଆନ୍ତି ପିଲାଦିନରୁ, କିନ୍ତୁ ଛୋଟ ଦିନେ ସେମାନେ ଯେତେବେଳେ ଯାଇ ସେ କିଛି ଜାଣିନଥାନ୍ତି ହିଂସା, ସେତେବେଳେ ପୁରା ପୁରା ଆପଣ ବିଲେଇ ଛୁଆର ବ୍ୟବହାର, ସେମାନେ ସମାନ ଫ୍ୟାମିଲିର ନା, ଗୋଟେ ବାଘ ଆଉ ବିଲେଇ ଗୋଟେ ପରିବାରର, ସେମାନଙ୍କ ବ୍ୟବହାର ସେମିତି ପୁରା ମଣିଷକୁ ଭାରି ଭଲ ପାଆନ୍ତି ସେମାନେ। ଜୀବଜନ୍ତୁଙ୍କ ସହିତ ଜୁରେ କାମ କଲାବେଳେ ତାଙ୍କର ବ୍ୟବହାର ବହୁତ ଆଶ୍ଚର୍ଯ୍ୟଜନକ। ଆପଣ ଜାଣିଥିବେ ଜଳହସ୍ତି ଗୋଟେ ଅଛି, ତାଙ୍କର ମାନେ ପୁରୁଷ ଶାବକ ଜନ୍ମ ହେଲା ତାକୁ ମାରିଦେବେ ତାଙ୍କ ଜଳହସ୍ତିରେ, ସେମିତି ଆମର ସିମ୍ପାଞ୍ଜିର ଛୁଆ ହେଲେ ମେଲ୍ ହେଲେ ତାଙ୍କୁ ଅଲଗା କରିଦିଆଯାଏ, କାରଣ ପୁରୁଷଟା ସବୁବେଳେ ତାକୁ ମାରିଦେବାକୁ ଚେଷ୍ଟା କରେ, ମେଲ୍ ଚାହିଁକି ସବୁବେଳେ ମାରିଦେବ, ତାଙ୍କ ଆନିମାଲ ବିହେଭିଅର ସବୁବେଳେ ଅଲଗା। ତେଣୁ ଆମର ସିମ୍ପାଞ୍ଜି କେସ୍ରେ କାଢି ନିଆଯାଏ ଜୁରେ, ସିମ୍ପାଞ୍ଜି ମାନଙ୍କୁ ଅଲଗା କରିଦିଆଯାଏ ମାନେ ପରିବାର, ତାକୁ ଆନିମାଲ କିପର ଆଣିକି ବଢାନ୍ତି,
0: ତାକୁ ସେଠୁ ନେଇ ଆସିକି ଅଲଗା ଜାଗାରେ ବଢାନ୍ତି।
1: ଫିମେଲ ଚାଇଲ୍ଡ ହେଲେ ଠିକ ଅଛି, କିନ୍ତୁ ମେଲ୍ ଚାଇଲ୍ଡ ଯଦି ହେଇଗଲା ସେମାନେ ମାରିଦେବାକୁ ଚେଷ୍ଟା କରେ, ତାଙ୍କର ମେଲ୍ ମେମ୍ବରଟା ଯିଏ ଫ୍ୟାମିଲିର ହେଡ୍ ଯିଏ ମାରିଦେବାକୁ ଚେଷ୍ଟା କରିବ।
0: ଆଚ୍ଛା ଆଚ୍ଛା, ତାଙ୍କୁ ତା ମା ବଞ୍ଚେଇବାକୁ ଚେଷ୍ଟା କରେ ନା ନାଇଁ?
1: ମା ବଞ୍ଚେଇବାକୁ ଚେଷ୍ଟା କଲେ ମା ନାଚାର ନା, ତାକୁ ସାଧାରଣତଃ ଜୁର ଅଧିକାରୀ ମାନେ ଅଲଗା କରିଦିଅନ୍ତି, ତାକୁ ଆନିମାଲ କିପର ମା ବାପା ଭଳିଆ ବଢା, ଆଉ ତା ବ୍ୟବହାର ଦେଖିବେ ଆପଣ, ମଣିଷ ଛୁଆର ବ୍ୟବହାର ଯାହା ପୁରା ପୁରି ସମାନ ବ୍ୟବହାର ହଉଛି ସିମ୍ପାଞ୍ଜି ଛୁଆର, ମାନେ ସେ ଆନିମାଲ କିପର ସାଙ୍ଗରେ ପୁରା ସେମିତି ମା କାଖରେ ଝୁଲିଲା ଭଳିଆ ଝୁଲୁ ଥାଏ ସବୁ।
0: ତାମାନେ ଆମେ ଜାଣିବା ଯେ ସୃଷ୍ଟିରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି, ପରସ୍ପର ଉପରେ ନିର୍ଭର ମଧ୍ୟ କରିବା।

ଆଉ ଧନ୍ୟବାଦ ଆପଣ ବ୍ୟାଘ୍ର ପ୍ରକଳ୍ପ ବିଷୟରେ ବହୁତ କିଛି କଥା କହିଲେ ଯାହା ଆମେ ଜାଣିନଥିଲୁ ସବୁ ଜାଣିଲୁ ଆଉ ଆଶା କରୁଛୁ ଆମର ଯୋଉ ଛୋଟ ଭାଇମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ଉପଭୋଗ କରୁଥିବେ ଆପଣଙ୍କ କଥାକୁ ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ ରହୁଛୁ ନମସ୍କାର ଆଜ୍ଞା ଧନ୍ୟବାଦ।

ଶ୍ରୋତାବନ୍ଧୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି। ଭୂତନାଥ ରିଟର୍ଣ୍ଣସ୍ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ରିତୁରାଜ ମହାନ୍ତି।

0: ଅର୍ଥକୃତ ଭୂତଳଂ ସର୍ବବାଞ୍ଛା କଳ୍ପତରୁ ଶ୍ରୀ ଗୁରୁ ପୁରୁଷୋତ୍ତମ। ଚଉଦ ଭୁବନର ରକ୍ଷକ ଜଗନ୍ନାଥ, ସୃଷ୍ଟିକାଳରେ ବ୍ରହ୍ମା, ପାଳନ କାଳରେ ବିଷ୍ଣୁ, ଆଉ ସଂହାର କାଳରେ ସଦାଶିବ। ଚୌବର୍ଗ ଫଳଦାତା ଜଗନ୍ନାଥ ଚଉରାଶୀ ନର୍କ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ସମର୍ଥ। ଭକ୍ତିର ସହିତ ତାଙ୍କ ନାମ ଉଚ୍ଚାରଣ କଲେ, କୀର୍ତ୍ତନ କଲେ ଯେତିକି ପାପ କ୍ଷୟ ହୁଏ, ପାପୀ ଇଚ୍ଛା କଲେ ମଧ୍ୟ ସେତିକି ପାପ କରିପାରେ ନାହିଁ।
1: ଗୋସେଇ, ସତରେ ଗୋସେଇ, ଠାକୁରଙ୍କ ନାଁ ତୁଣ୍ଡରେ ଧରିଲେ ପାପ ଚାଲିଯାଏ?
0: ଆରେ ମୁଁ ମିଛ କହୁନି ଦାସିଆ। ସତ୍ୟଯୁଗରେ ପୂଜା, ତ୍ରେତୟାରେ ଯଜ୍ଞ, ଦ୍ୱାପରରେ ଜ୍ଞାନ ଆଉ ପ୍ରେମ ମାଧ୍ୟମରେ ଠାକୁରଙ୍କୁ ସନ୍ତୁଷ୍ଟ କରି ମୁକ୍ତି କାମନା କରାଯାଉଥିଲା। ଆଉ ଏ କଳିଯୁଗରେ ନାମ କୀର୍ତ୍ତନ ମୁକ୍ତି ପାଇବା ପାଇଁ ଏକମାତ୍ର ଉପାୟ।
1: ପୁରାଣ ଗୋସେଇ, ଜଗତର ନାଥ କ'ଣ ସବୁ ଯୁଗରେ ଥିଲେ?
0: ଆରେ କୋଉ ଯୁଗରେ ସେ ନାହାନ୍ତି, ତାଙ୍କ ବ୍ୟତୀତ କ'ଣ ଯୁଗ କଳ୍ପନା ସମ୍ଭବ? ଆରେ ସେ ପରା ଯୁଗ ପୁରୁଷ, ସତ୍ୟରେ ନୃସିଂହନାଥ, ତ୍ରେତୟାରେ ରଘୁନାଥ, ଦ୍ୱାପରରେ ଦ୍ୱାରିକାନାଥ, ଆଉ ଏ ଯୁଗରେ ସେ ଦାରୁ ବ୍ରହ୍ମ ଜଗନ୍ନାଥ। ଅସୀମ ତାଙ୍କର ମହିମା, ନାମ କୀର୍ତ୍ତନ ପରି ଶ୍ରୀକ୍ଷେତ୍ରନାଥଙ୍କ ମହିମା ଶୁଣିଲେ ଜୀବ ମୁଖ୍ୟ ଲାଭ କରେ।
1: ତମକୁ ନେହୁରା ହଉଛି ଗୋସେଇ, ସେଇ ନାଥଙ୍କର ମହିମା ଶୁଣିବାକୁ ଭାରି ମନ ହଉଛି, ସେଇ କଥା ଟିକେ କହିବା ବନ୍ଧୁ।
0: ଆରେ ସବୁଦିନ ପରା ପୁରାଣ ପଢି ସେଇ ପ୍ରଭୁଙ୍କ ମହିମା ଶୁଣୁଛି ତତେ।
1: ଯେତେ ଶୁଣିଲେ ବି ମନ ବୁଝୁନି, ଆହୁରି ଶୁଣିବାକୁ ଇଚ୍ଛା ହଉଛି।
0: ହଁ ହଉଥିବ ହଉଥିବ, ଏହା ହିଁ ଉତ୍ତମ ଭକ୍ତର ଲକ୍ଷଣ।
1: ଗୋସେଇ, ଡେରି ନକରି ମହିମା ଟିକେ ବଖାଣିବା ହୁଅନ୍ତୁ।
0: ହଉ ହଉ ହଉ ହଉ, କରୁଛି।

0: କରୁଛି। ଦାସେ, ବ୍ରହ୍ମା ହେଲେ ଚତୁର୍ମୁଖ, ଶିବ ହେଲେ ପଞ୍ଚମୁଖ, କାର୍ତ୍ତିକ ଷଡ଼ମୁଖ, ଆଉ ଐରାଜ ବାସୁକି ସହସ୍ର ମୁଖରେ ଯାହାଙ୍କର ମହିମା ବର୍ଣ୍ଣନା କରିବାକୁ ସମର୍ଥ ହେଇନାହାନ୍ତି, ସେଇ ଦିବ୍ୟ ମହିମା ବର୍ଣ୍ଣନା କରିବାକୁ ମୁଁ କ'ଣ ସମର୍ଥ ହେଇପାରିବି?
1: ତଥାପି ଦି ଚାରିପଦ ଠାକୁରଙ୍କ କଥା ଏ ବାଉରୀ କାନରେ ପକାନ୍ତୁ ଗୋସେଇ।
0: ହଉ ହଉ ହଉ, ହେଲା, ଶୁଣ ଶୁଣ ଦାସିଆ,

0: ଦେଖୁଛ
1: ଗୋସେଇ
0: ନ
1: ଗୋସେଇ
0: ଆରେ କଣ
1: ଠାକୁର ଠାକୁରଙ୍କ ଚକା ଆଖି ଦେଖିବାକୁ ଭାରି ସୁନ୍ଦର ନା ଗୋସେଇ
0: ଆରେ ହଁ ରେ ଦାସିଆ ଜଗତର ସମସ୍ତ ସୌନ୍ଦର୍ଯ୍ୟ ସେଇ ଆଖି ଦୁଇଟିରେ ସତେ ଯେମିତି ଠୁଳ ହୋଇ ରହିଛି ଠୁଳ ହୋଇ ରହିଛି ସମସ୍ତଙ୍କୁ ବଶୀଭୂତ କରିବାର ଯାଦୁକରୀ ଭାବ ଚକା ଚକା ସେଇ ଆଖି ଦୁଇଟିକୁ ପାଖରୁ ଦେଖିଲେ ଯେତିକି ସୁନ୍ଦର ଦୂରରୁ ଦେଖିଲେ ତାଠାରୁ ଆହୁରି ସୁନ୍ଦର କଟିରେ ପୀତବସନ କଣ୍ଠରେ କୌସ୍ତୁଭ ମଣି ଚନ୍ଦନ ବିଲୋପିତ ଶ୍ରୀଅଙ୍ଗ ରଙ୍ଗ ଅଧରର ମନ୍ଦ ମନ୍ଦ ହସ ଦେଖିଲେ ବୈକୁଣ୍ଠ ପ୍ରାପ୍ତି ହୁଏ ଜୀବ ଉଦ୍ଧାର ହୁଏ
1: ସେସବୁ ମତେ ଶୁଣେ କିଛି ଲାଭ ନାହିଁ ମୁଁ ନିଚ ବାହୁରି କୂଳରେ ଜନ୍ମ ମୁଁ ଅଛବ ମୁଁ ଅଛୁଆ ମନ୍ଦିରକୁ ଯିବା ବାଟରେ ସମାଜ ମୋ ପାଇଁ ଯେଉଁ କଣ୍ଟା ବିଛେଇଛି ସେ କଣ୍ଟା ଉପରେ ଚାଲି ମୁଁ ଠାକୁରଙ୍କ ପାଖକୁ କେବେ ବି ଯାଇପାରିବିନି କେବେ ବି ଦେଖିପାରିବିନି ଜୀବ ଉଦ୍ଧାର ନହିଁ ଏମିତି ରହିଯିବ ଏମିତି ରହିଯିବ ଖୁସି
0: ଆରେ ତୁ ବ୍ୟସ୍ତ ହନା ବ୍ୟସ୍ତ ହନା ଦାସିଆ ତୁ ଏମିତି ବ୍ୟସ୍ତ ହନା ତୋର ଭକ୍ତିଭାବ ତୋ ଆଖିରୁ ଝରି ଆସୁଥିବା ଭକ୍ତିଭରା ଲୁହ ଦେଖି ମତେ ଯେମିତି କିଏ କହିଦଉଛି ତୁ ଠାକୁରଙ୍କୁ ନିଶ୍ଚୟ ଦେଖିପାରିବୁ ତୁ ନିଶ୍ଚୟ ମୁକ୍ତି ପାଇପାରିବୁ
1: କେମିତି କେମିତି ଖୁସି କୁହନ୍ତୁ କୁହନ୍ତୁ କେମିତି
0: କହୁଛି କହୁଛି ସେଇ ସୌଭାଗ୍ୟକ୍ରମେ ଆଜି ପରା ପବିତ୍ର ରଥଯାତ୍ରା ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜଗତ କରତା ଜଗନ୍ନାଥ ବାମନ ରୂପରେ ବିଜେ ହେବେ ଶାସ୍ତ୍ର କହେ ରଥ ଉପରେ ବାମନ ରୂପୀ ଚକାଡୋଳାଙ୍କୁ ଦେଖିଲେ କୋଟି ଜନ୍ମ ତପସ୍ୟାର ଫଳ ଲାଭ ହୁଏ ଜୀବ ଉଦ୍ଧାର ହୁଏ
1: ଖୁସି ରଥର ମହିମା ଟିକେ କହିବା ହୁଅନ୍ତୁ
0: ହଉ ହଉ କହୁଛି ବଳଭଦ୍ର ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ତାଳଧ୍ୱଜ ଦେବୀ ସୁଭଦ୍ରା ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ଦେବଦଳନ ଆଉ ପ୍ରଭୁ ନିଜେ ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ନନ୍ଦିଘୋଷ ପୁଣି ସେ

0: ପରକାରେ ଅଟେ ସେ ରଥ ମାହାତ୍ମ୍ୟ, ଛୁଆଁ ଛୁଆଁ ସେଠାରେ ନାହିଁ କଦାଚିତ।
1: ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଆରେ
1: ଆରେ ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଏ କଣ ଏ ଦାସିଆ, ଆରେ ଶୁଣୁ ଶୁଣୁ ଶୁଣୁ, ଆରେ ଏମିତି ପାଗଳ ଭଳି ଦୌଡ଼ୁଛୁ କାହିଁକି? ଆରେ ଶୁଣୁ, କୁଆଡେ ଯାଉଛୁ ଶୁଣୁ?
2: ମୁଁ ପୁରସ୍ତମ ଯାଉଛି, ହେବେ
0: କଣ ହେଲା?
2: ରଥ ଉପରେ ଠାକୁରଙ୍କୁ ଦେଖିବାକୁ ଯାଉଛି, ରଥ ଦୌଡ଼ି ଭିଡ଼ିବାକୁ ଯାଉଛି। ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଭାବରେ ପାଗଳ ନହେଲେ ଭାବଗ୍ରାହୀଙ୍କର କଣ ଦର୍ଶନ ମିଳିବ?

0: ଯାତ୍ରାରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି, ହାତ ମେଲେଇ ଡାକି ଡାକି କହନ୍ତି, ଆସ, ଆରେ କିଏ କୋଉଠି ଅଛ, ଧାଇଁ ଆସ, ରଥ ଉପରେ ମୋର ବାମନ ରୂପ ଦେଖ, ନେତ୍ର ପବିତ୍ର କରି ଯାଅ।
1: ହଇ ତମର କଣ ହେଇଛି, ଏମିତି ତ ତୁମେ କେବେ ଗପନି, ଇଏ ପାଗଳଙ୍କ ପରିକା କଣ କହୁଛ, ମୁଁ କିଛି ବୁଝିପାରୁନି।
0: ତୁ କାହିଁ ଏସବୁ ବୁଝିବୁ, ତାଙ୍କର ଦୟା ନହେଲେ ତାଙ୍କ କଥା କିଏ ବା ବୁଝିବ।
1: ହେଇଟି ତମକୁ କିଏ କିମିଆ କରିଦେଇଛି ନା କଣ, ଆଉ ତୁମେ କାହିଁକି ଅଲଗା ଅଲଗା ନାଗୁଛ, ଆଉ ଇଆଡୁ ସିଆଡୁ ଗପୁଛ।
0: କେହି କିଛି କରନ୍ତିନି ରମା, ସବୁ କଲାବାଲା ପରା ସେଇ ଏକା ଜଗନ୍ନାଥ।
1: ଆଲୋ ଆଲୋ, ଇଏ ତମ ସାଙ୍ଗରେ ଗପି ଗପି ମୋ ମୁଣ୍ଡଟା ବିଗିଡି ଗଲାଣି, ଦି କୋଶ ବାଟ ଚାଲି ଚାଲି ଆଇଲଣି, ଏତେବେଳେ ଯାଇ ଖାଇବାକୁ ନ ଦେଇ ଗପୁଛି। ହେଇତି ତେମେ ଯାଅ, ଗୋଡ ହାତ ଧୋଇ ଆସିବ, ମୁଁ ଖାଇବାକୁ ଆଣୁଛି।
0: ଏ ଖାଇବା କଥା ପରା ମୁଁ ପୁରା ପୁରି ଭୁଲି ଯାଇଛି। ଏଇ ଶୁଣ, ମୁଁ ଧୋଇ ଦେଇକି ଆସିଛି, ମ ଖାଇବାକୁ ବାଢ।
1: ମଲା ଆଣିବି କଣ ବା, ଇଏ ପଢା କୁଡା କରି ପରା ଏଇଠି ରଖିଛି, ବସ।
0: ଦିଅ ଦିଅ ଦିଅ। ଇଏ କଣ, ଇଏ କଣ ରମା,
1: ଏ କଣ ହେଲା, ଏମିତି ବୋକାଙ୍କ ଭଳିଆ କଣ ପଚାରୁଛ ମ। ହେଇଟି ତେମେ ଠାକୁର ଦେଖି ଯାଇଥିଲ ତ, ସେଇଥିପାଇଁ ନୂଆ ହାଣ୍ଡିରେ ପେଜ ଯାଉ କରିଛି, ଆଉ ଯାଉ ଉପରେ ଥୁଆ ହେଇଛି ଶାଗ, ଦେଖିପାରୁନ।
0: ଦେଖୁଛି ଦେଖୁଛି ରମା ଦେଖୁଛି, ପୂର୍ଣ୍ଣ ବ୍ରହ୍ମ ଜଗନ୍ନାଥଙ୍କ ପରି ପରିପୂର୍ଣ୍ଣ ହାଣ୍ଡି, ଜଗନ୍ନାଥଙ୍କ ରଙ୍ଗ ଅଧର ପରି ହାଣ୍ଡିର ଫନ୍ଦ, ଥଳା ପଦ୍ମଠାରୁ ଆହୁରି ସୁନ୍ଦର ଚକା ନହନର ଆଖି ପତା ଭଳି ପେଜ ଯାଉ, ଆଉ ତା ଭିତରେ ପ୍ରଭୁଙ୍କର କଳା କଳା ଡୋଳା ଭଳି ଶାଗ। ରମା ତମେ ତମେ ମୋତେ ଠାକୁରଙ୍କୁ ଖାଇବାକୁ ପରିଚ ଦେଇଛ।
1: ହେ ଭଗବାନ, ମୁଁ ଏବେ କଣ କରିବି, ଇଏ ପୁରସ୍ତମରୁ ଫେରି ଏମିତି ମେତେ ତେମେ ତେମେ ଡାକୁଛନ୍ତି, ଖାଇବା ଦରବ ଦେଖି ଏମିତି କଣ କହୁଛନ୍ତି, ମୁଁ କିଛି ଜାଣିପାରୁନି।
0: ମୁଁ ଠିକ କହୁଛି ରମା, ମୁଁ ଠିକ କହୁଛି, ମୋ ଆଗରେ ବସିଥିବା କାଳିଆ ଠାକୁରକୁ ମୁଁ ଠିକ ଚିହ୍ନି ପାରିଛି। ହେ ପ୍ରଭୁ, ଅସୀମ ତୁମର ଦୟା, ଅପାର ତୁମର କରୁଣା, ପ୍ରଭୁ ଅପାର ତୁମର କରୁଣା। ଜଗନ୍ନାଥ ଜଗନ୍ନାଥ ଜଗତର ତୁମେ ନାଥ, ତୁମ ଚରଣେ ମୋର
1: ମାଥ। ଏମିତି ଗୀତ ବୋଲି ନାଚୁଛନ୍ତି କାହିଁକି, ମୁଁ ଏଇନେ କଣ କରିବି। ହେ ପଣ୍ଡା ଗୋସେଇ, ହେ ନନ୍ଦ ସାନ୍ତି, ହେ ପତିଆ ପଣି, କିଏ କୋଉଠି ଅଛ, ଧାଇଁ ଆସ ଧାଇଁ ଆସ, ଏମିତି କଣ ହଉଛନ୍ତି। ଦେଖି ଘରକୁ ଆଇଲେ ଇଆଡୁ ସିଆଡୁ କେତେ କଣ ଗପି ଖାଇବାକୁ ମାଗିଲେ, ଆଉ ଏଇସବୁ ଖାଇବା ଦରବ ଦେଖିଲା ପରଠୁ ମନକୁ ମନ କଣ ସବୁ କହି ଗୀତ ବୋଲି ଏମିତି ନାଚୁଛନ୍ତି।
2: ଆରେ ତୋର କଣ ହେଇଛି, ଶୁଣେ ଏମିତି ନାଚୁଛୁ କାହିଁକି ଦାସିଆ।
1: ଯେତେରାରେ ତାଙ୍କୁ କିଏ ଗୁଣି କରିଦେଇଛି ଗୋସେଇ, ସେ ପୁରା ପାଗଳ ହେଇଯାଇଛନ୍ତି, ମୁଁ ନେହୁରା ହଉଛି ଗୋସେଇ, ତାଙ୍କୁ ଟିକେ ଠାକୁରଙ୍କ ନାମ ପଡି ଛାଡି ଦିଅନ୍ତୁ, ନହେଲେ ମୋ ସଂସାର ଉଚ୍ଛନ ହେଇଯିବ, ମୋର ସବୁ ସରିଯିବ ଗୋସେଇ।
0: ଖାଇବାକୁ କଣ ବଢା ହେଇଛି ଦେଖିଲେଣି,
2: ହଁ କଣ,
0: ଇଏ ମତେ ଠାକୁରଙ୍କୁ ଖାଇବା ପାଇଁ ବାଡ଼ି ଦେଇଛି, ମୁଁ କଣ କେବେ ଠାକୁରଙ୍କୁ ଖାଇପାରିବି। ଦେଖନ୍ତୁ ମୋ କଥା ଦି ମିଛ ମଣୁଛନ୍ତି, ନିଜେ ଭଲ କରି ଦେଖନ୍ତୁ। ସୁରଙ୍ଗ ଦିଶେ ହାଣ୍ଡି ଧାର, ମଧ୍ୟେ ଧବଳ ପେଜ ସର, ତା ମଧ୍ୟେ ଶାଗ ଦିଶେ କଳା, ଦେଖୁଛି ଶ୍ଵେତ ପଦ୍ମ ଡୋଳା।
1: ଗୋସେଇ ତେମେ ଆପଣ ତାଙ୍କୁ ଝାଡି ଦିଅ, ଆଉ ଡେରି କରନି, ସେ ପୁରା ପୁରି ପାଗଳ ହେଇଗଲେଣି।
2: ହଁ ହଁ ପାଗଳ ହେଇଛନ୍ତି ଦାସେ, ସମ୍ପୂର୍ଣ୍ଣ ରୂପେ ପାଗଳ ହେଇଯାଇଛନ୍ତି। ଦୟା ସାଗର ଜଗନ୍ନାଥଙ୍କର କରୁଣା ହେଲେ, ହୃଦୟରେ ଭକ୍ତିଭାବ ଜାଗ୍ରତ ହେଲେ ସାଧାରଣ ମଣିଷ ଭକ୍ତ ପାଲଟିଯାଏ, ଆଉ ଭକ୍ତିଭାବରେ ପାଗଳ ହେଇ ନାଚେ ଗାଏ ଠିକ ଦାସଙ୍କ ଭଳି। ଠାକୁର ତୁମ ଉପରେ ପ୍ରସନ୍ନ ହେଇଛନ୍ତି ଦାସେ, ତୁମେ ଧନ୍ୟ, ତୁମେ ଧନ୍ୟ ହେଇଛ, ତୁମେ ଧନ୍ୟ ହେଇଛ ଦାସେ, ତୁମେ ଧନ୍ୟ ହେଇଛ, ସେଇଥିପାଇଁ ତୁମେ ସର୍ବତ୍ର ଠାକୁରଙ୍କୁ ଦେଖିପାରୁଛ, ସର୍ବତ୍ର ତାଙ୍କର ସତ୍ତା ଉପଲବ୍ଧି କରିପାରୁଛ। ଧନ୍ୟ ଦାସେ, ଧନ୍ୟ ତୁମ।

0: ଜଗନ୍ନାଥ ଭକ୍ତି।
1: ତେମେ ଆପଣ ବି ତାଙ୍କ ସେଥିରେ ପାଗଳ ହେଇଗଲେ ନା କଣ? ଆପଣ ବି ତାଙ୍କୁ ତେମେ ତେମେ କହୁଛନ୍ତି କାହିଁକି? ସିଏ ତ ଛାର ଅଛବ। ହେ ଜଗନ୍ନାଥ, ମୋତେ ଚାରିଆଡ଼ ଅନ୍ଧାର ଦିଶୁଛି, ମୁଁ ଏବେ କଣ କରିବି?
0: ନା, ମୋର ଯାହା ମନେ ହେଉଛି, ସାଧାରଣ ମଣିଷର ସୀମା ପାର ହେଇ ଦାସେ ଅସାଧାରଣ ଭକ୍ତି ଭାବରେ ଉଦ୍ବୁଦ୍ଧ ହେଇଯାଇଛନ୍ତି। ତମେ ବ୍ୟସ୍ତ ହଅନି ରମା, ନା ନା ତମେ ଜମା ବ୍ୟସ୍ତ ହୁଅନି। ଭକ୍ତ ଦାସିଆ, ତମକୁ ତମ ଜଗନ୍ନାଥଙ୍କ ରାଣ ଆସ, ଖାଇବା ଆସ, ଆସିବଟି
2: ଆପଣ ଆପଣ ଇଏ କଣ କଲେ? ହିଡ଼େ ବଡ଼ ରାଣ ପକେଇ ଦେଲେ।
0: ହଁ ଆସ।
2: ଠାକୁରଙ୍କ ରାଣ ପକଉଛନ୍ତି ଯେତେବେଳେ ମୁଁ ଖାଇବି, ହେଲେ ହେଲେ ହାଣ୍ଡି ପେଜ ଯାଉ ଶାଗ ସବୁ ଅଲଗା ଅଲଗା ହେଲେ ଯାଇ ଖାଇବି।
0: ହବ ହବ, ଯା ଯା ରମା ଯା, ତାଙ୍କ କହିବା ଅନୁଯାୟୀ ସବୁ ଅଲଗା ଅଲଗା କରି ଆଣ।
1: ଏଇଲାଗି ସବୁ ଅଲଗା ଅଲଗା କରି ଆଣୁଛି। ହଁ ଠାକୁର, ଆପଣଙ୍କର ଉଜିତିରୁ ଉଜିତି କରିଥାନ୍ତେ ସାନ୍ତେ, ସାନ୍ତାଣୀଙ୍କର କାଚ ପଜର ହଉ।
0: ହେ ପ୍ରଭୁ, ହେ ପ୍ରଭୁ ଜଗନ୍ନାଥ, କାହା ପାଇଁ ତୁମର କରୁଣାର ଭଣ୍ଡାର କେତେବେଳେ ଉନ୍ମୁକ୍ତ ହେଇଯାଏ ତାହା କେବଳ ତୁମକୁ ହିଁ ଜଣା ଠାକୁର।

0: କୋଡ଼ିଏ ବରଷ ହେଲା ବାହା ହେଇ ଘରକୁ ଆସିଲିଣି, ହେଲେ ଏପର୍ଯ୍ୟନ୍ତ ମୋ କୋଳ ପୁରିଲାନି। ଗାଁ ଲୋକେ କହୁଛନ୍ତି ମୋ କୁଆଡ଼େ ଆଣ୍ଠୁ କୋଡ଼ି, ମୋ ମୁହଁ ଚାହିଁଲେ ଅନୁକୂଳ ନାହିଁ। କେତେ ସହିବି ପ୍ରଭୁ, ଏସବୁ ମୁଁ କେମିତି ସହିବି?
1: କାନ୍ଦନି ମାମା, ଆଖିରୁ ଯେତେ ଲୁହ ଢାଳିଲେ ବି କପାଳ ଲେଖାକୁ କଣ ଓଲଟ ପାଲଟ କରିହବ?
0: କପାଳ ଲେଖା ଯଦି ଫଳିବ ଜଗନ୍ନାଥ କଣ କରିବେ? ସେ କଣ ଏସବୁ ଦେଖିପାରୁନାହାନ୍ତି, ମୋ ଦୁଃଖ ବୁଝିପାରୁନାହାନ୍ତି?
1: ଜଗନ୍ନାଥ ସବୁ ଦେଖୁଛନ୍ତି ରମା, ସବୁ ବୁଝୁଛନ୍ତି। ସେ ଚାହିଁଥିଲେ ତମ କୋଳ ପୂର୍ଣ୍ଣ କରିଥାନ୍ତେ, ସେ ନ ଚାହିଁବାରୁ ତମ କୋଳ ଶୂନ୍ୟ ରହିଗଲା। ଶୂନ୍ୟରୁ ପୂର୍ଣ୍ଣ ପର୍ଯ୍ୟନ୍ତ ସବୁ ତାଙ୍କରି ଇଚ୍ଛା, ସବୁ ସେଇ ମଙ୍ଗଳମୟ ଜଗନ୍ନାଥଙ୍କର ମଙ୍ଗଳ ଚିନ୍ତା। ସେଇଥିପାଇଁ ପରା ସେ ସେ ଚିନ୍ତାମଣି, ଭଲମନ୍ଦ ସବୁ ତାଙ୍କରି ଉପରେ ଛାଡ଼ିଦିଅ, ଦେଖିବ ସବୁ ଆପେ ଆପେ ଭଲ ହେଇଯିବ, କେତେ ଶାନ୍ତି ପାଇବ।
0: ଠାକୁରଙ୍କ ନାମ ଜପ କରି ତମେ ବାହାରେ ବୁଲୁଛ, ଭକତ ଭକତ କହି କେତେ ଲୋକ ତମକୁ ଖାତିର କରୁଛନ୍ତି, ତମଠୁ ଠାକୁରଙ୍କ କଥା କାନ ଡେରି ଶୁଣୁଛନ୍ତି, ହେଲେ ଫାଙ୍କା ଘରେ ଖାଲି ସଂସାରଟାରେ ମୁଁ ଏକା ଘାଣ୍ଟି କେମିତି ସଢୁଛି, ସେ କଥା ତମେ ଜମା ବୁଝିପାରିବନି।
1: ଘର ସଂସାର ପୁଅ ଝିଅ ସବୁ ସବୁ ଅସାର, ସବୁ ମିଛ ରମା। ସେଇଥିପାଇଁ କହୁଛି ଜଗନ୍ନାଥଙ୍କ ନାମକୁ ଜପାମାଳି କରିଦିଅ, ଦେଖିବ ଏ ସବୁ ଦୁଃଖ ଆପେ ଆପେ ଭୁଲି ହେଇଯିବ। ଆରେ ଏ ରମା, ତମେ ଖାଇଛ ନା ନାହିଁ?
0: ଠାକୁରଙ୍କୁ ଜପାମାଳା କରି ତମେ ଏ କଥା ବି ଭୁଲିଗଲଣି? ତମ ହାତ ଧରି ଏ ଘରକୁ ଆଇଲା ଦିନଠୁ ତମକୁ ଖାଇବାକୁ ନ ଦେଇ ମୁଁ କେତେବେଳେ ଆଗ ଖାଇ ଦେଖିଛ ତମେ?
1: ମତେ ଆଜି ଭୋକ ନାହିଁ, ତମେ ଯାଅ ଖାଇଦିଅ।
0: ଭୋକ କାହିଁକି ହବ, ଠାକୁରଙ୍କ ନାଁ ନେଇଛ, ସେଇଥିରେ ତ ପେଟ ପୁରି ଯାଉଛି।
1: ମୋରାଣ ରମା, ତମେ ଯାଅ ଖାଇଦିଅ, ମୁଁ ଟିକେ ଯାଉଛି ଶୋଇବି।
0: ଶୋଇମାନେ ଜଗନ୍ନାଥଙ୍କୁ ଡାକିବ।
1: ଶୋଇବି, ଜଗନ୍ନାଥଙ୍କୁ ବି ଡାକିବି।
0: ତେଣିକି

0: ମୋତେ ଡାକି ଦେଇ ଗଭୀର ନିଦ୍ରାରେ ଶୋଇଯାଇଛୁ ନା? ରେ ଦାସିଆ, ଉଠ, ମୁଁ ପରା ଆସିଛି।
1: କିଏ କିଏ ଏତେ ରାତିରେ ଡାକୁଛ?
0: କଣ ଏବେ ବି ନିଦ ଭାଙ୍ଗୁନି?

0: କରୁଛନ୍ତି। 84 କାଠି ଗଙ୍ଗା ଜଳରେ ଯୋଉ ପାଦ ଧୋଇବାକୁ ବ୍ରହ୍ମା ସମର୍ଥ ହେଲେ ନାହିଁ, ଯୋଉ ପାଦ ଧୋଇ ତ ଜଳ ନ ପାଇପାରି ଦେବଦେବ ମହାଦେବ ଚିନ୍ତାଗ୍ରସ୍ତ, ସେଇ ପାଦ ଯାହା କୁଡ଼ିଆରେ ପଡ଼ିଛି ତାକୁ ଇନ୍ଦ୍ର ପଦରେ ଲୋଭ ଦେଖଉଛ ଠାକୁର।
1: ହଉ ହେଲା, ଇନ୍ଦ୍ରପଦ ଯଦି ମନକୁ ନ ପାଉଛି ତାହେଲେ କୁବେର ସମ୍ପଦ
0: ତୁଚ୍ଛ। ତୋ ଦର୍ଶନ ପାଇ ମୁଁ ଯୋଉ ସମ୍ପଦ ଲାଭ କରିଛି ତା ତୁଳନାରେ କୁବେର ସମ୍ପଦ ଅତି ତୁଚ୍ଛ।
1: ତୋର ତ ସନ୍ତାନ ନାହିଁ, ସନ୍ତାନଟିଏ ପାଇବା ପାଇଁ ଧର୍ମପତ୍ନୀ ତୋର ସବୁବେଳେ ବ୍ୟସ୍ତ। ମୃତ୍ୟୁ ପରେ ପିଣ୍ଡ ଦେବା ପାଇଁ ପୁତ୍ ନାମକ ନର୍କରୁ ଉଦ୍ଧାର ହେବାକୁ ସମସ୍ତେ ପୁତ୍ର କାମନା କରନ୍ତି, ତୁ ସେଇ ବର ମାଗିପାରୁ।
0: କଣ କହିଲ? ପିଣ୍ଡ ପାଣି ପାଇଁ ପୁତ୍ ନାମକ ନର୍କରୁ ଉଦ୍ଧାର ପାଇବା ପାଇଁ ମୁଁ ତତେ ପୁତ୍ର ସମ୍ପଦ ମାଗିବି? ତୁ ଏଡ଼େ କପଟିଆ ଠାକୁର, ହଇରେ ତୋର ଦର୍ଶନ ପାଇବା ପରେ ମୁଁ ଆଉ ନର୍କ ଯନ୍ତ୍ରଣା ଭୋଗିବି କହୁନ, କହ।
1: ଓ ତୁ ତାହେଲେ କିଛି ବର ମାଗିବୁନି?
0: ମୁଁ ଯାହା ମାଗିବି ତୁ କଣ ସତରେ ଦବୁ ଠାକୁର?
1: ସତ୍ୟ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି, ତୁ ଯୋଉ ବର ମାଗିବୁ ମୁଁ ନିଶ୍ଚୟ ଦେବି।
0: ତାହେଲେ ମୋତେ ଏଇ ବର ଦେ ଜଗନ୍ନାଥ, ତୋର ଭକ୍ତମାନଙ୍କ ଚରଣ ତଳେ ମୋରେ ମନ ସବୁବେଳେ ଲାଗି ରହିଥାଉ। ଆଉ ଗୋଟିଏ ବର ଦେବୁନି ଜଗା?
1: ତତେ ମୋର ଅଦେୟ କିଛି ନାହିଁ ଦାସିଆ, କହ ଆଉ କଣ ଚାହୁଁଛୁ?
0: ଯେତେବେଳେ ତତେ ଯୋଉ ରୂପରେ ଚିନ୍ତା କରିବି ମୋତେ ସେଇ ରୂପରେ ଦର୍ଶନ ଦଉଥିବୁ।
1: ଧନ୍ୟ ଦାସିଆ, ଧନ୍ୟ ତୋର ଭକ୍ତି। ଏଇ ଦୁଇଟି ବର ସହିତ ତତେ ଆଉ ଗୋଟିଏ ବର ଚାଚି ଦଉଛି, ତୁ ଭକ୍ତିଭାବ ସହିତ ଯେତେବେଳେ ଯୋଉ ଦ୍ରବ୍ୟ ପଠାଇବୁ ମୁଁ ତାକୁ ସାଦରେ ଗ୍ରହଣ କରିବି।
0: କେତେବେଳୁ ଆସିଲୁଣି? ତୋର ବଡ ସିଙ୍ଗାର ବେଶ ସରିଲାଣି, ରାତି ଭୋଗ ଖାଇ ଆସିଛୁ ନା ସେମିତି ପଳେଇ ଆସିଛୁ?
1: ଆରେ ରାତି ଭୋଗ ଆଉ ଖାଇଲି କେତେବେଳେ? ବଡ଼ ପଣ୍ଡା ଚଳୁ ଲଗାଇ ଭୋଗ କରୁଥିଲେ, ହେଲେ ମୁଁ ତୋ ପାଖକୁ ଚାଲି ଆସିଲି।

0: ମଣିମାଙ୍କର ଜୟ ହଉ, ଦୋଷ ମାର୍ଜନା କରିବା ହଉ ମଣିମା, ବଡ଼ ପଣ୍ଡାଙ୍କ ଚଳୁରେ ଜଗନ୍ନାଥଙ୍କ ଦର୍ଶନ ମିଳୁନି, ସେଇଥିପାଇଁ ଏତେବେଳ ଯାଏ ବଡ଼ ସିଂହାର ଭୋଗ।
1: ବନ୍ଦ କର, ବନ୍ଦ କର ମନ୍ଦିର ପରିସର, ବନ୍ଦ କର। ପଣ୍ଡା ପଡ଼ିଆରୀମାନଙ୍କ ନୀତିରେ ନିଶ୍ଚୟ କିଛି ଅନୀତି ଘଟିଛି, ସେଇଥିପାଇଁ, କେବଳ ସେଇଥିପାଇଁ ବଡ଼ ପଣ୍ଡାଙ୍କ ଚଳୁରେ ଠାକୁରଙ୍କର ଦର୍ଶନ ମିଳୁନି। ତମେ ତମେ ଆସିପାର ପରିଚାରକ।
0: ଜୟ ଆଜ୍ଞା ମଣିମା।
1: ହେ ଲକ୍ଷ୍ମୀପତି, ହତମ ଗଜପତିର ଗତି ମୁକ୍ତିଦାତା, ଜଗତପତି ହେ ଜଗନ୍ନାଥ, କୁଶଶଯ୍ୟାରେ ଶୋଇ ତୋର ପାଦ ପଦ୍ମରେ ଶରଣ ପଶୁଛି ପ୍ରଭୁ। କ୍ଷମା ଗୁଣରେ ସବୁ ଦୋଷ ମାର୍ଜନା କରି କହ ଦୟାସାଗର, ମୋତେ କହ କାହିଁକି କାହିଁକି ଅଘଟଣ, ତା ନହେଲେ ମୋ ଆତ୍ମାହୁତି ଦେବି, ଏ ପ୍ରାଣ ବିସର୍ଜନ କରିବି, କଳଙ୍କିତ ହେବ ତୋର ଶରଣ ରକ୍ଷଣ ନାମ। ଦୁନିଆରୁ ସବୁଦିନ ପାଇଁ ତୋରି ସେବକ ପ୍ରତାପ ରୁଦ୍ରଦେବର ନାଁ ଲୋପ ପାଇଯିବ। କହ କହ ଜଗନ୍ନାଥ, କାହିଁକି କାହିଁକି ଚଳୁରେ ତୋର ଦର୍ଶନ ମିଳୁନି, କହ କହ ଜଗନ୍ନାଥ କହ।
2: ବ୍ୟସ୍ତ ହେବାର କିଛି ନାହିଁ ଗଜପତି, ବଡ଼ ପଣ୍ଡା ଚଳୁ କଲାବେଳେ ମୁଁ ରତ୍ନସିଂହାସନରେ ନଥିଲି।
1: ରତ୍ନସିଂହାସନ ଶୂନ୍ୟ କରି ପୂର୍ଣ୍ଣ ବ୍ରହ୍ମ କୁଆଡ଼େ ବିଜେ କରିଥିଲେ ପ୍ରଭୁ।
2: ପର ଅପର ମୋର ନାହିଁ, ଭାବିଲା ଭୃତ୍ୟ ସଙ୍ଗେ ଧାଇଁ, ବାଉରୀ କୂଳେ ତାର ଜନ୍ମ, ବାଲିଗାଁ ଦାସ ବୋଲି ନାମ, ତାର ମନ୍ଦିରେ ଥିଲି ମୁହିଁ, ଭକତ ଭାବେ ବନ୍ଧା ହୋଇ।
1: ଧନ୍ୟ ଧନ୍ୟ ବାଲିଗାଁ ଦାସ, ଧନ୍ୟ ତୁମର ଭକ୍ତି, ଧନ୍ୟ ଭକ୍ତ ପ୍ରିୟ ଜଗନ୍ନାଥ, ଧନ୍ୟ ତୁମର ଭକ୍ତ ବାନ୍ଧବ ପଦବୀ।
0: ମଣିମାଙ୍କର ଜୟ ହେଉ, ବଡ଼ ସିଂହାର ଭୋଗ ଚଳୁରେ ବଡ଼ ଠାକୁର ଦର୍ଶନ ଦେଲେଣି।
1: ଓହୋ।

0: ମଲା ମଲା, ଆଜି କଣ ନିଦ ଭାଙ୍ଗିବନି କି? ଆହେ ଉଠ ମା, ସକାଳ ହେଇ ସବୁଆଡେ ଖରା ପଡିଲାଣି ପରା, ଆଉ କେତେବେଳ ଯାଇ ଶୋଇଥବ?
1: ଉଠୁଛି ଉଠୁଛି।
0: କାଇଁ ରାତିରେ କଣ ନିଆଁ ନିଭେଇବାକୁ ସମୁଦ୍ର ଯାଇଥିଲ କି?
1: ନାଇଁ ରମା, କାଲି ରାତିରେ ଟିକେ ଜୋରେ ନିଦ ଲାଗିଲା। ରାତିରେ ଗୋଟେ ଅଦ୍ଭୁତ ସ୍ୱପ୍ନ ଦେଖିଲି। ସ୍ୱପ୍ନରେ
0: ଠାକୁର ଆସିଥିଲେ, କେତେ କଥା କହିଲେ, ଏଇଆ କହିବ ଟି? ଥାଉ, ମୋର ସେସବୁ ଶୁଣିବାକୁ ଜମା ମନ ନାହିଁ। କି ହୋ, ତମର ସିନା ଆଉ କାହିଁରେ ମନ ଲାଗୁନି ଯେ ସବୁବେଳେ ଖାଲି ଠାକୁର ଠାକୁର ହଉଛ? ହେଲେ ଠାକୁରଙ୍କର କଣ କିଛି କାମ ନାହିଁ? ଆଉ ତାଙ୍କର ଆଉ କୁଆଡେ ଯିବାକୁ ମନ ହେଲାନି ଯେ ରାତିରେ ତମକୁ ସ୍ୱପ୍ନ ନେଇବାକୁ ଚାଲି ଆଇଲେ?
1: ନା, ତମେ ସେ କଥା ବୁଝିପାରିବନି ରମା। ସତରେ କାଲି ରାତିରେ ଠାକୁର?
0: ଓହୋ, କହିଲି ପରା ସେସବୁ ମୁଁ ଶୁଣିପାରିବିନି। ହଁ, ଆଜି ଘରେ କିଛି ନାହିଁ, ଏବେ ତ ଲୁଗା ବୁଣାବୁଣି କାମ ବି ଛାଡ଼ିଲଣି। ସେ ଯୋଉ ଦି ଖଣ୍ଡ ଲୁଗା ଅଛି ସେଇଥିରୁ ଖଣ୍ଡେ ନେଇଯାଅ, କାହାକୁ ବିକି କୋଉଠି ଆଣିଲେ ଚୁଲି ଜଳିବ। ହେଇଠି ଖାଲି ପେଟରେ ଦାନା ନ ପଡ଼ିଲେ ଠାକୁର ନାମ ଜପିବାକୁ ବଳ ଆସିବନି କି? ଭୋକ ଦାଉରେ ଆଖିକି ଠାକୁର କଣ, କେହି ବି ଦେଖାଯିବେନି। ହଁ,
1: କଥାରେ କହନ୍ତି ବାନେ କୋଟି ଭଣ୍ଡାରକୁ ତେପନ କୋଟି ଯିବ। ସବୁଦିନ କୁଆଡେ କୋଟିଏ ଯିବ ଉପାସ ରହନ୍ତି। ଆମ ଭାଗ୍ୟରେ ଯୋଉଦିନ ଉପାସ ରହିବାର ଯୋଗ ପଡିବ ରହିବା, ସେଥିପାଇଁ ଭାବିବାର କଣ ଅଛି?
0: ହେଇ, ସେ ଶାସ୍ତ୍ର ପୁରାଣ କଥା ମତେ ଜମା ଶୁଣାଓନି। ଏଇ ଲୁଗା ନିଅ, ହେଇ ଭଲ ଲୋକ ଦେଖିକିରି ଦବ, ଯେମିତି କୋଉଡ଼ି ମିଳିବ।
1: ହଁ, ମୁଁ ସେ ପହରାଜପୁର ରମାକାନ୍ତ ଗୋସାଇଙ୍କ ଘରକୁ ଯାଉଛି, ସେ କହିଥିଲେ ଲୁଗା ପାଇଁ ଯାଉଛି।
0: ଝଟି ଆସିବ।
1: ହଁ ହଁ। ହୋଲି କି ହଉଛି ସାନ୍ତେ?
2: ହେରେ ଦାସିଆ, ରେ ସକାଳୁ ସକାଳୁ ଇଆଡ଼େ କୁଆଡ଼େ?
1: ଇଏ ଲୁଗା ପାଇଁ କହିଥିଲେ ପରା ଆଣିଛି।
2: ସେଇଦିନ ତତେ କହିଥିଲି, ଆଜି ସରିକି ମନେ ପଡ଼ିଲା?
1: କଣ କରିବି ସାନ୍ତେ, ଯେତେବେଳେ ଯାହା ଯୋଗ ନା।
2: ହଉ ବାପା, ଯାହା କହିଲୁ ଦାସିଆ।
1: ସାନ୍ତେ, ଆପଣଙ୍କ ଏ ଗଛରେ ଯୋଉ ନଡ଼ିଆଟି ଫଳିଛି ନା, ଠାକୁରଙ୍କୁ ଲାଗିଗଲା ଭଳି ହେଇଛି। ସାନ୍ତେ, ମତେ ଏଇ ନଡ଼ିଆଟି ଦିଅନ୍ତେନି।
2: ଆରେ ବାପା, ମୋର କିଛି ଆପତ୍ତି ନଥିଲା ଯେ, ହେଲେ ଗଛର ପହିଲି ଫଳଟା।
1: ଆପଣ ମୂଲ ପାଇଁ କିଛି ଭାବନ୍ତୁନି, ଯାହା କହିବେ ମୁଁ ଦେବା ପାଇଁ ରାଜି ଅଛି।
2: ମୂଲଟା ଟିକେ ଅଧିକା ହେଇଯିବ ବାପା, ସେଇଥିପାଇଁ।
1: କୁହନ୍ତୁ କୁହନ୍ତୁ ସାନ୍ତେ, କହୁନାହାନ୍ତି, କୁହନ୍ତୁ କେତେ ଦେବି। ଆଉ ଡେରି କରନ୍ତୁନି, ଦୟାକରି ମତେ ଟିକେ ନଡ଼ିଆଟି ଦିଅନ୍ତୁ। ଆପଣ ପାଖକୁ ଆସିଲା ବେଳେ ମାଧ ଗୋସାଇଁ ପୁରସ୍ତମ ବାହାରିଥିଲେ, ତାଙ୍କରି ହାତରେ ପଠେଇଦେବି ବୋଲି ଭାବୁଛି, ଡେରି ହେଲେ ସେ ଚାଲିଯିବେ।
2: ଜଗନ୍ନାଥଙ୍କ ପାଖକୁ ଫଳଟା ପଠେଇବାକୁ ତୋର ଯଦି ଏତେ ଆଗ୍ରହ, ଆଉ ଡେରି କରିବା ଭଲ ନୁହେଁ ବାପ। ବୁଝିଲୁ ଦାସିଆ, ଏଇ ଲୁଗା ଖଣ୍ଡିକ ଦେଇଦେଇ ନଡ଼ିଆଟା ତୁ ନେଇଯିବୁ ଆଉ।
1: ନିଅନ୍ତୁ ସାନ୍ତେ, ଏ ଲୁଗା ରଖନ୍ତୁ, ମତେ ନଡ଼ିଆ ଦିଅନ୍ତୁ।
2: ଆରେ ବାପା, ମୁଁ ଦେବି କଣ, ଗଛରେ ଚଢି ତୁ ନଡ଼ିଆ ନେଇଯିବୁ ନା ଆଉ, ତୋଳିବା ପାଇଁ ପୁଣି ମୁଁ ଆଉ ଘର ଖୋଜିବି।
1: ହଉ ସାନ୍ତେ, ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ।

0: ମାଧ ଗୋସେଇ, ମାଧ ଗୋସେଇ,
1: ମାଧ ଗୋସେଇ, ଗୋସେଇ ଠାକୁରଙ୍କ ପାଇଁ ଏସବୁ କଣ ନଉଛନ୍ତି?
2: ଏଇ ଆମ୍ବ, ପଣସ, ପଇଡ, ନଡ଼ିଆ, କଦଳୀ, ଘିଅ, ଦୁଧ, ଦହି, ଛେନା, ଆଉ ନବା ତ ଆଉ କଣ?
1: ଆପଣ ଏତେ ଦରବ ନଉଛନ୍ତି, ମୋର ଗୋଟେ ଛୋଟିଆ ଦରବ ନେଇଯିବେନି?
2: ଆରେ ଦଉନୁ, ମୁଁ କଣ ନାଇଁ କରୁଛି?
1: ଏଇ ଏ ନିଅ ଗୋସେଇ, ଗୋସେଇ ଏ ନଡ଼ିଆ।

0: ଟି ଧରି ଗରୁଡ଼ ପଛରେ ଠିଆ ହେଇ କହିବେ, ବାଲିଗ୍ରାମ ଦାସ ପଠେଇଛି, ସେ ଯଦି ହାତ ବଢେଇ ତମ ହାତରୁ ନେବେ ତ ଦବ, ନହେଲେ ମତେ ଆଣି ଦେଇଦବ।
1: ହେଲା ଦେଶୀ ଫଳ ଦେଖିଆ।

0: ଆଶ୍ଚର୍ଯ୍ୟ ଘଟଣା, ରତ୍ନ ସିଂହାସନରୁ ଗରୁଡ଼ଖ ପର୍ଯ୍ୟନ୍ତ ଲମ୍ବିଗଲା ଶ୍ରୀହସ୍ତ। ଶ୍ରୀପତି କର ପ୍ରସାରଣ କରି ଶ୍ରୀଫଳ ନିଜେ ଗ୍ରହଣ କଲେ, ବୁଝିଲୁ ଭାଇ? ନା ତାଟକା ହେଇଯିବା କଥା। ଆରେ କିଏ ସେ ଭାଗ୍ୟବାନ ଭକ୍ତ, କାହାରେ ଶ୍ରୀଫଳ ଜାଣିଛୁ ଭାଇ?
1: ମୋ ହାତରେ ନଡ଼ିଆଟି ପଠେଇଥିଲା
2: ଦାସିଆ ବାହୁରି।
1: ହଁ, ବାଲିଗାଁର ଦାସିଆ ବାହୁରି।
2: ନିଚ ହୀନ କୋଳରେ ଜନ୍ମ ହେଇ
0: ପଣ୍ଡେ, ତମେ କିଛି ଜାଣିନ, କିଛି ଜାଣିନ। ଯିଏ ପଠେଇଥିବା ଶ୍ରୀଫଳ ସ୍ୱୟଂ ଶ୍ରୀ ଜଗନ୍ନାଥ ଶ୍ରୀହସ୍ତରେ ଗ୍ରହଣ କଲେ, ବୁଝିଲ? ସେ ମହାପୁଣ୍ୟର ଅଧିକାରୀ, ବୁଝିଲୁ ମଣିଆ? ସେ ଜଗନ୍ନାଥଙ୍କର ପରମ ଭକ୍ତ। ସେ ନିଚ ହେଇପାରେ ନା, ସେ ହୀନ ବାହୁରି ହେଇପାରେ ନା, ସେ ପବିତ୍ର ବାହୁରି। ଜୟ ଜଗନ୍ନାଥ ହିନ୍ଦୁର।
3: ଏ ସଙ୍କଟ ତାରଣ ଜଗନ୍ନାଥ, ଆସନ୍ତାକାଲି ସକାଳୁ 64 ଭକ୍ତଗଣଙ୍କ ସହ ଜଗନ୍ନାଥ, ବଳରାମ, ଅଚ୍ୟୁତ, ଅନନ୍ତ, ଯଶବନ୍ତ, ଏ ପଞ୍ଚସଖା ମୋ ଭକ୍ତି ଆଉ ଜ୍ଞାନ ପରୀକ୍ଷା କରିବା ପାଇଁ ଆସୁଛନ୍ତି। ତୁ ମୋତେ ଉଦ୍ଧାର କର ଜଗନ୍ନାଥ, ତୁ ମୋତେ ଏଇ ସଙ୍କଟ ସାଗରରୁ ପାରିବା ପାଇଁ ଶକ୍ତି ଦେ।
4: ଦାସିଆ, ଏ ଦାସିଆ,
3: ତୁ ଏ ଅଧମ ପାଖକୁ ସତରେ ଆସିଛୁ ଠାକୁର।
4: ତୁ ମୋତେ ଭକ୍ତି ଭାବରେ ଡାକିଲୁ ପରା, ନ ଆସି ମୁଁ କ'ଣ ରହିପାରିଥାନ୍ତି? ଭକ୍ତର ଡାକ ଶୁଣି ନ ଆସିଲେ ମୋତେ କାହିଁକି କୋଉ ଭକ୍ତ ଡାକିବ କହିଲୁ? ମୋତେ କାହିଁକି କିଏ ଭକ୍ତର ଭଗବାନ ବୋଲି କହିବ?
3: ହେ ଭାବଗ୍ରହୀ ଜଗନ୍ନାଥ, ଯୋଉ ସଙ୍କଟରେ ପଡ଼ି ତୋତେ ଡାକୁଛି ସେ କଥା ତୋତେ ଅଗୋଚର ନଥିବ। ମୋର ବିଶ୍ୱାସ ଅଛି, ଏକା ତୁ ମୋତେ ଅପମାନରୁ ପାରି କରିପାରିବୁ।
4: ତୋର ଅପମାନ ମୋ ପାଇଁ କ'ଣ ଅପମାନ ନୁହେଁ
3: ଜଗନ୍ନାଥ?
4: ତୋର ବର୍ତ୍ତମାନର ସଙ୍କଟ ବିଷୟରେ ମୁଁ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି। କାଲି ପଞ୍ଚସଖା ମୋତେ ଧ୍ୟାନ ଓ ଯୋଗ ବଳରେ ନୀଳଚକ୍ରରେ ଲୁଚାଇ ତୋର ମନ ବିଡ଼ିବା ପାଇଁ ଏଠାକୁ ଆସିବେ। ତୋତେ ଯାହା ଭଲ ଦ୍ରବ୍ୟ ମିଳିବ ସଂଗ୍ରହ କରି ସେମାନଙ୍କର ଚର୍ଚ୍ଚା କରିପାରିବ। ପଞ୍ଚସଖା ଗଣ ତୋ ହୃଦୟରେ ପ୍ରେମ ରୂପାଙ୍ଗ ଦେଖିବା ଲାଗି ଆଗ୍ରହ ପ୍ରକାଶ କରିବେ। ସେମାନେ କ୍ଲିଂ, ସିଂ ଏବଂ ଓଂର ବିଚାର ଜାଣିବାକୁ ଚାହିଁବେ। ଶିଶୁ ଅନନ୍ତ ଅନାଦି ସୂର୍ଯ୍ୟ ବିଚାର, ଯଶବନ୍ତ ରାଧା ଅର୍ଥ, ଏ ବିଷୟରେ ସ୍ୱତନ୍ତ୍ର ପ୍ରଶ୍ନ ପଚାରିବେ। କିନ୍ତୁ ସବୁ ପ୍ରଶ୍ନ ଶୁଣି ଶ୍ରୀଜଗନ୍ନାଥ ଏକାକ୍ଷର ବ୍ରହ୍ମ ବୋଲି ତୁ ଉତ୍ତର ଦେବୁ। 64 ଭକ୍ତଗଣଙ୍କ ସହ ପଞ୍ଚସଖାମାନେ ତୋର ଏଇ ଉତ୍ତର ଶୁଣି ତୋ ଭକ୍ତି ଓ ଜ୍ଞାନର ପ୍ରଶଂସା କରିବେ।

0: ତୁମକୁ ଶ୍ରେଷ୍ଠ ଭକ୍ତ ରୂପେ ଆମେମାନେ ସମ୍ବର୍ଦ୍ଧିତ କରୁଛୁ।
1: ମୁଁ ଏତେ ପ୍ରଶଂସା ପାଇବା ପାଇଁ ଜମାରୁ ଯୋଗ୍ୟ ନୁହେଁ। ମୁଁ ଆପଣମାନଙ୍କର ଚରଣର ଦାସ, ଯୁଗେ ଯୁଗେ ସେଇ ଚରଣ ଦାସ ହିଁ ରହିବାକୁ ମୋତେ କଲ୍ୟାଣ କରନ୍ତୁ। ମୋର ଆଉ କିଛି ଲୋଡ଼ା ନାହିଁ, କିଛି ଲୋଡ଼ା ନାହିଁ।
0: ଶୁଣ ଦାସିଆ, ଜଗନ୍ନାଥ ଦାସେ ତୁମକୁ ଗୁପ୍ତ ଭାବେ ରାଧା ପ୍ରେମ ରୂପା ଭକ୍ତି ତତ୍ତ୍ୱ ଶିକ୍ଷା ଦେବା ପାଇଁ ଆଗ୍ରହୀ, ତୁମର କିଛି ଆପତ୍ତି ନଥିଲେ?
1: ଇଏ ତ ମୋ ପାଇଁ ପରମ ସୌଭାଗ୍ୟ, ଜଗନ୍ନାଥ ମହାପ୍ରଭୁଙ୍କର ଅଶେଷ କରୁଣାର ସଙ୍କେତ। ଆସନ୍ତୁ ଦାସିଆ, ଆପଣ ଆପଣ ନିଜେ ଗୁପ୍ତସ୍ଥାନ ନିରୂପଣ କରି ମୋତେ ଏହି ମହାଶିକ୍ଷା ଦାନ କରନ୍ତୁ।

0: ଏ ବଡ ପାଣ୍ଡେ, ଏ ସିଂହ ଦ୍ୱାର ଆଜି ଏତେ ଗହଳି କାହିଁକି?
1: ଗହଳି ମଣି ଜାଣିପାରୁନୁ? ଆରେ ମଣିଆ, ଏ ଗହଳି କଣ ନୂଆ ଦେଖୁଛୁ? ଜଗନ୍ନାଥ ଘରେ ଦୁଆରେ ଦାଣ୍ଡରେ କେତେ ଗହଳି ନାହିଁ ମତେ କହିଲୁ? ବୁଝିଲୁ ମଣିଆ, ସେ ଠାକୁର ଯେମିତି ଅଦ୍ଭୁତ, ତାଙ୍କର ମହିମା ସେମିତି ଅଦ୍ଭୁତ, ତା ନ ହେଇଥିଲେ ବାଲିକା ଦାସିଆ ବାହୁରି ପଠେଇଥିବା ଲଢିଆ ସେ କଣ ହାତ ବଢି ନେଇଥାନ୍ତା?
0: ଖାଲି କଣ ସେତିକି? ତେମେ ମାରେ କହିଲାରେ ମୋର ମନେ ପଡ଼ିଲା, ପଞ୍ଚ ସଖା ଭକ୍ତମାନେ ଆଜି ସେ ଦାସିଆ ବାହୁରିକୁ ପରୀକ୍ଷା କରିବାକୁ ତା ଗାଁକୁ ଯାଇଥିଲେ। ତାକୁ ଗୁଡ଼େଇ ତୋଡ଼େଇ କେତେ ପ୍ରଶ୍ନ ପଚାରିଲେ, ହେଲେ ସେ କୁଆଡେ ସବୁ ପ୍ରଶ୍ନର ଉତ୍ତର ଦେଇ ଏମାନଙ୍କୁ ତାଟକା କରିଦେଲେ। ବୁଝିଲ, ସେ ସେ ତା ମୁଣ୍ଡରେ ଶାଢୀ ବାନ୍ଧି ଫେରିଛନ୍ତି।
1: ଆରେ କାଳିଆ କାଳିଆ କେତେବେଳେ କାହାକୁ କରୁଣା କରେ, ସେ କଥା ତା ଛଡ଼ା କିଏ ଜାଣିବ କହିଲୁ? କରୁଣା ଭଳି ଢାଳିଲା ବେଳେ ସେ କଣ ଜାତି ଅଜାତି କିଛି ଦେଖେ? ଅପାର କରୁଣା ତାର ରେ, ଅପାର କରୁଣା। ବୁଝିଲୁ
2: ଗୋଟେ
0: ଆମ୍ବ ନ ଦେଖିଲା ଭଳିଆ ସେମିତି ଗୋଟେ ହାଉଳି କାଇ ଖାଉଛ? ରୁହ ରୁହ ରୁହ, ଆମ୍ବ ମାଲେ, ଆମ୍ବ ମାଲେ,
1: ଏଣିକି
0: ଆସିବା ହେଉ।
1: ମଣି, ଏ ଆମ୍ବ କଣ ବିକିବାକୁ ଆଣିଛୁ?
3: ନାଇଁ ଆଜ୍ଞା, ମୁଁ ଏ ଠାକୁରଙ୍କୁ ଦବାକୁ ଆଣିଛି।
1: ଆରେ ଆରେ, କୋଉ ଠାକୁର କୋଉ ମଣି ଭାଇ?
3: ମୁଁ ତ ସେଇ କାଳିଆ ଠାକୁରକୁ ଜାଣିଛି, ତାରି ପାଇଁ ଆଜ୍ଞା ଆଣିଛି।
1: ବୁଝିଲ ସାନ ମଣି, ମଳୁ କହୁଥିଲା କାକର ପାଣି, ବୈଦ କହିଲା ଦେ ତୋ ରାଇ, ଦେ ମଣି ଆଣି ଦେ ଦେ ଦେ, ମୁଁ ସେ କାଳିଆକୁ ଲାଇକ୍ କରିଦେବି।
0: ମତେ ଦେ ମତେ ଦେ, ମୁଁ ଦେଇଦେବି।
1: ଚୁପ୍ ଚୁପ୍ ଚୁପ୍ ଚୁପ୍, ଦେବି ଝାମେ ଯେ ଏକାଥରେ ବହୁତ ଚୁପ୍ କରିଦେ।
0: ଦେଖ
1: ଆରେ, ମୁଁ ବଡ ପଣ୍ଡା, ଆମ ମୁଁ ନେବିନି ଆଉ କି ନବରେ
3: ଆମ୍ବ ଆଣିଥିଲି, ତୋ ଫଳ ତୁ ନେଇଯା ଠାକୁର, ତୁ ନେଇଯା।
0: ବଡ ପଣ୍ଡେ, କଣ ଏ ଗୋଟେ ଓଡ଼ିଆ ଆମ୍ବ ଗୁଡା କେମିତି ଶୂନ୍ୟରେ ଉଡି ଯାଉଛି?
1: ଆରେ ଭଳି, ମୁଁ ତ ତାଟକା ହେଇଗଲିଣି, ଆଉ ଚାହୁଁ ଚାହୁଁ ଟୋକେଇଟା ଆମ୍ବ ଶୂନ୍ୟରେ ଉଡିଗଲା। ଆରେ ତ ଅଦ୍ଭୁତ ଦୃଶ୍ୟ, ଏ ଜଗନ୍ନାଥ କଣ ସତରେ ଆମ୍ବ ଗୁଡା ଉଭାନ କରିଦେଲେ?
0: ସତେ ହେ, ଏ ଯାଦୁ ବିଦ୍ୟା ଭଳିଆ ଲାଗୁଛି। ଏ ଲୋକଟା ବୋଧେ କାଉରୀ କାମେକା ପତ ସାଚି କଣ? ପଣ୍ଡେ, ମୁଁ ଏଇ ଠିଆ ହେଇଛି, ତମେ ଗଲ ଗଲ ଗଲ ଠାକୁରଙ୍କ ସିଂହାସନ ଟିକେ ବୁଲି ଆଇଲ, ସତ କି ବିଷୟ ଜଣା ପଡ଼ିଯିବ।
1: ମୁଁ ଯାଇ ଚକ୍ର ମାରିକି
0: ଗଲ।
1: ସେଦିନ ନଡ଼ିଆ ନେଇଥିଲା ଭଳି ଜଗନ୍ନାଥ ନିଜେ ଆମ୍ବ ଗ୍ରହଣ କରିଛନ୍ତି। କିଏ ତୁମେ ମହାପୁରୁଷ, କିଏ ତୁମେ ମହାପୁରୁଷ, ଦୟାକରି ତୁମର ପରିଚୟ ପ୍ରକାଶ କର ମହାପୁରୁଷ।
3: ମୁଁ ବାଲିଗାଁର ଦାସିଆ ବାଉରି।
0: ବାଲିଗାଁର ସେଇ ପରମ ଭକ୍ତ,
1: ପରମ ଭକ୍ତ ଦାସିଆ
0: ଦାସିଆ ବାଉରି।
3: ତୁମମାନଙ୍କୁ ହୀନ ଦାସିଆ ବାଉରି ଓଳିକି ହଉଛି ସାଆନ୍ତେ?
1: ନା ନା ମଣି, ନା ନିଜକୁ ଏତେ ହୀନ ମନେ କରୁନାହିଁ, ତମେ ଆମ ସମସ୍ତଙ୍କର ନମସ୍ୟ, ତୋ ଦୋଷ ରହିଲା।

0: ପରମ ପଦ ମିଳୁ ତତେ ନେ ମରି ନେ ନେ ଜଗନ୍ନାଥଙ୍କ ଧନ୍ଦାବଳ ନେ ଏ ତୁଳସୀ ନେ ଏ ଆଳତୀ ନେ ଆଳତୀ ନେ ବାପା ଆଳତୀ ନେ
1: ଜୟ ଜଗନ୍ନାଥଙ୍କର ଜୟ।

0: ରମା ରମା
1: ରମା ନିଅ ଠାକୁରଙ୍କ ତୁଳସୀ ପାଅ, ଆଉ ଏ ଧଣ୍ଡା ମାଳଟା ନେଇ ତନ୍ତଶାଳାରେ ଟାଙ୍ଗି ଦିଅ।
2: ତେମେ କଣ
1: ଜଗନ୍ନାଥଙ୍କ ପାଇଁ ଆମ୍ବ ଦିଟା ନେଇ କ୍ଷେତ୍ରକୁ ଯାଇଥିଲି।
2: ତେମେ ଖାଲି ଏଇଆ କରୁଥାଅ,
1: କେହି କଣ ନିଜ ଇଚ୍ଛାରେ କିଛି କରେ? ସବୁ ସେ ଜଗନ୍ନାଥ କରାନ୍ତି କରନ୍ତି, ସେଇଥିପାଇଁ ପରା ତାଙ୍କ ନାଁ ଇଚ୍ଛାମୟ।
2: ଆସିଲ ଖାଇବ
1: ତମରାଣ ଖାଇ କହୁଛି। କ୍ଷେତ୍ରରେ ପହଞ୍ଚିଲା ବେଳେ ଭାରି ଭୋକ ହଉଥିଲା, ହେଲେ ପାଦୁକା ଟିକେ ପାଇଦେଲାରୁ ସବୁ ଭୋକ କୁଆଡେ ଉଭେଇ ଗଲା।
2: ଏଇ ତେମେ କେମିତି ଠାକୁରଙ୍କୁ ଜପ କରୁଛ, ତାଙ୍କୁ କେମିତି ଡାକୁଛ, ମୋତେ ଟିକେ ଶିଖେଇ ଦିଅନ୍ତୁନି। ମୋର କାଇଁ ସେସବୁ କରିବାକୁ ଭାରି ମନ ହଉଛି।
1: ଠାକୁରଙ୍କ ଦୟାରୁ ସେସବୁ ସମ୍ଭବ ହୁଏ ରମା, ସେସବୁ କାହାକୁ ଶିଖେଇ ହୁଏନି। ମନ ଧ୍ୟାନ ଦେଇ ତମେ ଖାଲି ଜଗନ୍ନାଥଙ୍କ କଥା ଚିନ୍ତା କର, ସବୁ ତାଙ୍କରି ଉପରେ ଛାଡ଼ି ଦିଅ। ତାଙ୍କର କରୁଣା ହେଲେ ହୁଏତ ସେ ତମ ଡାକ ଶୁଣିପାରନ୍ତି।
2: ତମକୁ ବାହାରେ କିଏ ଡାକୁଛନ୍ତି?
1: ହଁ ହଉ ମୁଁ ଦେଖୁଛି। ଏତେ ଖରାରେ ହେ ଅଧମ ପାଖକୁ ଆସିବାର କାରଣ କ'ଣ କୁହନ୍ତୁ ଗୋସେଇ, ମୁଁ ଆପଣଙ୍କର କି ସେବାରେ ଲାଗିପାରିବି?
3: ଆରେ ନା ନା, ସେମିତି କିଛି କାମ ନାହିଁ ମ। ହଠାତ୍ ତମକୁ ଟିକେ କାହିଁକି ଦେଖିବାକୁ ଇଚ୍ଛା ହେଲା, ଖରାରେ ଚାଲି ଆସିଲି ଆଉ। ଭାରି ଭୋକ ହଉଛି, କିଛି ଖାଇବାକୁ ଦେଇପାରିବ?
1: ଆପଣ କ'ଣ ପାଗଳା ହେଲେ ଗୋସେଇ? ଆପଣ ପରା ବ୍ରାହ୍ମଣ ଜାତି ଶ୍ରେଷ୍ଠ, ଆପଣ କ'ଣ ଏ ବାଉରି ଘରୁ ଭୋଜନ କରିବେ?
3: ହଁ ସେଥିରେ କ୍ଷତି କ'ଣ ଅଛି? କେହ ତମକୁ ମୋତେ ସମସ୍ତ ଜୀବଜଗତକୁ ଭଗବାନ ପରା ସୃଷ୍ଟି କରିଛନ୍ତି। ମୋ ଘଟରେ ଯେଉଁ ନାରାୟଣ, ତମ ଘଟରେ ବି ସେଇ ନାରାୟଣ ବିରାଜମାନ କରୁଛନ୍ତି। ମୋ ଦେହରେ ଯେଉଁ ରକ୍ତ ପ୍ରବାହିତ ହେଉଛି, ତମ ଦେହରେ ମଧ୍ୟ ସେଇ ଏକା ବର୍ଣ୍ଣର ରକ୍ତ ପ୍ରବାହିତ ହେଉଛି। ତେଣୁ ମୁଁ କିପରି ବଡ଼ ଜାତି ହେଲି ଆଉ ତମେ ଛୋଟ ଜାତି ହେଲ? ବିଚାରହୀନ ବିବେକହୀନ ଜ୍ଞାନହୀନ ମଣିଷ ସିନା ଜାତି ଅଜାତି ବାଛୁଛି, ହେଲେ ଭଗବାନଙ୍କ ପାଖରେ ସେସବୁର ଭେଦଭାବ ନାହିଁ। ଭଗବାନ ରାମଚନ୍ଦ୍ର ସବରୀ ହାତରୁ, ନାଇଁ ନାଇଁ ମାନେ ଖାଲି ହାତରୁ ନୁହେଁ, ସବରୀ ଅଇଁଠା ଖାଇବା କଥା ତମେ କ'ଣ ପୁରାଣରୁ ଶୁଣିନ?
1: ଶୁଣିଛି ଯେ, ଯେତେ ହେଲେ ଆପଣ ବ୍ରାହ୍ମଣ ଉଚ୍ଚ ଜାତି।
3: ମୋତେ ସେମିତି ଜମା ଭାବ ନାହିଁ ମ। ମୋର ଜାତି ଗୋତ୍ର ବାଛ ବିଚାର କିଛି ନାହିଁ। ଯାହାର ଭାବ ପାଉ ମନ, ତା ଘରେ ଆମ୍ଭର ଭୋଜନ। ଅଭାବ କରେ ଯେ ଆମ୍ଭଙ୍କୁ, ଚିତ୍ତ ନ ଘଟେ ତାହା ଠାକୁ।
1: ଆପଣ ଯେତେ କହିଲେ ବି ମୁଁ ଆଜ୍ଞା ଛୋଟ ଜାତି ବାଉରି।
3: ଓହୋ ବାଉରି ବାଉରି ବାଉରି, ବୁଝିଲ ଦାସିଆ, ତମେ ଏ ଜନ୍ମରେ ସିନା ବାଉରି ଘରେ ଜନ୍ମ ହେଇଛ, ପୂର୍ବରୁ କିନ୍ତୁ ବ୍ରାହ୍ମଣ ଥିଲ।
1: ବ୍ରାହ୍ମଣ ଥିଲି?
3: ହଁ, ତମେ ପ୍ରଥମ ତିନି ଜନ୍ମରେ ଶୂଦ୍ର ଓ ତାପରେ ତିନି ଜନ୍ମରେ ବ୍ରାହ୍ମଣ ଥିଲ।
1: ହେଲେ ଆପଣ ଏସବୁ?
3: ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ମୋତେ ଗୋଚର।
1: ମୋର ପରଜନ୍ମ ବୃତ୍ତାନ୍ତ ଦୟାକରି କୁହନ୍ତୁ ଗୋସେଇ।
3: ହଁ, ତୁମେ ଏହାପରେ ଭଣ୍ଡୁ ଗରିବ ଓ ପୁଣି ଥରେ ଗରିବ ନାମରେ ଜନ୍ମ ହେବ। ସେଇ ଜନ୍ମରେ ତୁମ ପିତାଙ୍କ ନାମ ବିଷ୍ଣୁଦାସ ଓ ମାତାଙ୍କ ନାମ ଲଳିତା ହେବ।
1: ଲୋକେ ଏସବୁ ଜମା ବିଶ୍ୱାସ କରିବେନି, ଆପଣ ଲେଖନୀ ସଞ୍ଚା ଧରିଛନ୍ତି, ଦୟାକରି ନିଜେ ଏଟାକୁ ଲେଖିଦିଅନ୍ତିନି।
3: ଠିକ୍ ଅଛି ଠିକ୍ ଅଛି, ହଉ ଲେଖିଦେଉଛି।
1: କ'ଣ ଲେଖା ହେଲା ପଢ଼ି ଶୁଣେଇ ଦିଅନ୍ତୁ ଗୋସି।
3: ହଉ ଶୁଣ ଭକ୍ତ ଦାସ ଶୁଣ। ଲେଖନୀ ସଞ୍ଚା କରେ ଧରି, ଆଗତ ଲେଖନ୍ତି ଶ୍ରୀହରି। ଲେଖିଲେ ପ୍ରଭୁ ପିତବାସ, ଶରଣ ବାଲି ଗାଞ୍ଜେ ଦାସ।
1: କ'ଣ କହିଲେ କ'ଣ କହିଲେ? ପ୍ରଭୁ ପିତବାସ ଠାକୁର, ତୁ ତୁ ତାହେଲେ ବ୍ରାହ୍ମଣ ବେଶରେ
3: କ'ଣ? ତଥାପି ସନ୍ଦେହ ହେଉଛି? ଏଇ ଦେଖ ମୋର ଶଙ୍ଖ ଚକ୍ର ଗଦା ଆଉ ପଦ୍ମ।
1: ତୁ ତୁ ସତରେ ସତରେ ଭାରି ହଟିଆ ନଟିଆ ଭାବ ବିନେ ଦିଆ ଠାକୁର, ଖାଇବାକୁ ମାଗୁଥିଲୁ।

0: ହେଲେ ତତେ କଣ ଖାଇବାକୁ ଦେବି ଯେ?
1: ତୋ ହାତରୁ ନଡ଼ିଆ ଆମ୍ବ ସବୁ ତ ମୁଁ ଖାଇଛି, ଏବେ ଯାହା ରଖିଛୁ ତାକୁ ଦେ।
0: ହଁ ହଁ, ତୋ ପାଇଁ ଏ ପଇଡ଼ ଦୁଇଟା ରଖିଥିଲି, ନେ ଠାକୁର ନେ ନେ।
1: କି ଶାନ୍ତି, ତୃପ୍ତି, ଧନ୍ୟ ଧନ୍ୟ ଭକ୍ତ, ଧନ୍ୟ ତୋର ଜନ୍ମ।
0: ହେ ଦୟାମୟ, ତୋରି ଦୟାରୁ ଏ ସମାଜରୁ ଉଚ୍ଚ ନୀଚ ଜାତି ଭେଦର ବିଚାର ଲୋପ ପାଇଯାଉ। କେବଳ ଏ ବାହୁରି ଜାତି ନୁହେଁ, ସବୁ ଜାତି ସବୁ ମଣିଷଙ୍କ ପାଇଁ ତୋର ଦୟାର ଭଣ୍ଡାର ଖୋଲା ରହିଥାଉ, ଖୋଲା ରହିଥାଉ କାଳିଆ। ହେ ଜଗନ୍ନାଥ, ଏତିକି ମାଗୁଣୀ, ଏତିକି ମାଗୁଣୀ, ଏତିକି ମାଗୁଣୀ।

ଶୁଣିଲେ ନାଟକ ପବିତ୍ର ଦାସିଆ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଗଜପତି ପ୍ରତାପ ରୁଦ୍ର ଦେବ, ନିର୍ମଳ କୁମାର କାନୁନଙ୍ଗ, ପୁରାଣ ପଣ୍ଡା ଜଗନ୍ନାଥ ଦାସ, ଅନ୍ୟ ଜଣେ ପଣ୍ଡା ଆଲୋକ କୁମାର ମହାନ୍ତି, ବଡ଼ ପଣ୍ଡା ରାମଚନ୍ଦ୍ର ପ୍ରତିହାରୀ, ମନ୍ଦିର ପରିଚାଳକ ଶୁଭ୍ରାଂଶୁ ରଞ୍ଜନ ଦାସ, ରମାକାନ୍ତ, ଜୟକୃଷ୍ଣ ମିଶ୍ର, ମାଧବ ଗୋସେଇଁ, କିଶୋର ମହାନ୍ତି, ବଳରାମ ଦାସ, ମାୟାଧର ସାହୁ, ଶ୍ରୀଜଗନ୍ନାଥ, ନାରାୟଣ ମହାନ୍ତି, ଦାସିଆ ବାଉରୀ, ଅଶ୍ରୁମୋଚନ ମହାନ୍ତି ଏବଂ ରମା ନିହାରବାଳା ପଟ୍ଟନାୟକ। ଶ୍ଳୋକ ଆବୃତ୍ତି ଲକ୍ଷ୍ମୀକାନ୍ତ ପାଲିତ। ମୂଳ ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା କିଶୋର ମହାନ୍ତି।